ଆକାଶବାଣୀ ପୁରୀ ଆଜି ସୋମବାର 1948 ଶତାବ୍ଦ ଆଷାଢ଼ ମାସ 22 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 13 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:56:36 ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଚଳିତ ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

ସଂସାରରେ ମୋର ଆଉ କିଛି ଲୋଡ଼ା ନାହିଁ ମହାପ୍ରଭୁ, ସବୁ ସୁଖ ତ ତମେ ମୋତେ ଦେଇଛ। ତୁମ କରୁଣାରୁ ମୁଁ ଏଇଠି ହସୁଛି ଖେଳୁଛି। ସଂସାର ବୋଲି ଶବ୍ଦଟିକୁ ନେଇ ରାତିଦିନ ମୁଁ ଘାଣ୍ଟି ଚକଟି ବି ହେଉଛି। ପୁଣି ଧନ ସମ୍ପତ୍ତିର ବଳୟ ଭିତରେ ସବୁଦିନ ମୁଁ ଅଣନିଶ୍ୱାସୀ ହୋଇପଡ଼ୁଛି। ମୋର ଆଉ ଏତେ ସୁଖ ଦରକାର ନାହିଁ ମହାପ୍ରଭୁ। ତମେ ଖାଲି ଥରୁଟିଏ ମୋତେ ତମର ସେ ତ୍ରିଭଙ୍ଗୀ ଠାଣିରେ ଥାଇ ବଂଶୀ ବଜାଉଥିବାର ରୂପ ଦେଖେଇ ଦିଅ। ଜୀବନ ମୋର ମୁଖ୍ୟ ହୋଇଯାଉ, ଜୀବନ ମୋର ଧନ୍ୟ ହୋଇଯାଉ।

ଦୁଃଖହରଣ କରୁଛ? ମହାପ୍ରଭୁ, ତମେ ସତରେ ଦୁଃଖ ନିଅ କି ନ ନିଅ, ତମ ବଡ଼ ଦେଉଳର ବାନାକୁ ଅନେଇ ଅନେଇ ଏ ଜୀବନ ଚାଲିଯାଉ, ଏତିକି ପ୍ରାର୍ଥନା ମୋର।

ମହାପ୍ରଭୁ, ତମେ ସିନା ଭାଇ ଭଉଣୀଙ୍କ ମେଳରେ ଆନନ୍ଦରେ ରଥ ଉପରେ ବସି ବଡ଼ଦାଣ୍ଡରେ ବୁଲୁଛ, ତମ ପାଇଁ ସିନା ଯାହା ଯେତେ ଗହଳ ଚହଳ ଲାଗିଛି ତମର କ୍ଷେତ୍ର ଶ୍ରୀକ୍ଷେତ୍ରରେ, ହେଲେ ସତରେ କ'ଣ ତମେ ଦୀନ ଦୁଃଖୀଙ୍କର

ମହାପ୍ରଭୁ, ଏ କଥାକୁ ତମେ କ'ଣ ମିଛ ବୋଲି କହିବ? ଯିଏ ତମକୁ ଲାଞ୍ଚ ଯାଚୁଛି, ତମେ ତମର କରୁଣାର ହାତ ତା ପାଖକୁ ଲମ୍ବେଇ ଦେଉନ ବୋଲି? ତମେ ତମର ଚିହ୍ନା ପରିଚିତ ସମଗୋତ୍ରୀୟଙ୍କୁ ସବୁବେଳେ ସାହାଯ୍ୟ କରୁନ ବୋଲି କହିପାରିବ? ତମର ଶୁଭଦୃଷ୍ଟି କେବଳ ଧନୀ ଲୋକଙ୍କ ପାଇଁ ନୁହଁ ବୋଲି? ମହାପ୍ରଭୁ, କେହି ସିନା ତମର ସେ ଦୋଷ ଧରିନାହାନ୍ତି, ହେଲେ ମୁଁ ଧରୁଛି ବୋଲି ତମେ ମୋତେ କେବେ ଦୋଷ ଦେବ ନାହିଁ। ମହାପ୍ରଭୁ, କେବେ ବି ଦୋଷ ଦେବ ନାହିଁ।

ତମେ ମହାପ୍ରଭୁ ଏଡ଼ିକି କପଟିଆ ଏଡ଼ିକି ଛଳିଆ, ନା ତମର ପାଦ ଅଛି ନା ହାତ ଅଛି, କିଛି ବି ତ ନାହିଁ, ତମେ ଆଉ କାହାର କ'ଣ ହେଇପାର? ହେଲେ ତମେ ପରା ମୋର କାଳିଆ ହାତୀ।

ମହାପ୍ରଭୁ, ଏମିତି ହୁଅନ୍ତାନି ମୁଁ ତୁମର ପଡ଼ୋଶୀ ହୋଇ ରହନ୍ତି, ତୁମର ଉଚ୍ଛିଷ୍ଟ ଖାଇ ଦିନଯାକ ବିତେଇ ଦିଅନ୍ତି, ପୁଣି ଦେଉଳ ବେଢ଼ାରେ ଶୋଇ ରାତି ମଧ୍ୟ ବିତେଇ ଦିଅନ୍ତି। ମୋର ଆଉ କିଛି ଲୋଡ଼ା ନାହିଁ ମହାପ୍ରଭୁ, କେବଳ ଏତିକି ଦୟାକର, ତୁମ ଶ୍ରୀମୁଖକୁ ଚାହିଁ ଦିନ ମୋର ବିତି।

ଏଇଠି ଶେଷ ହେଲା ଆଜିର ବନ୍ଦନା। କଣ୍ଠଦାନ କରିଥିଲେ ଆରତୀ ଗୋସ୍ୱାମୀ, ଅକ୍ଷୟ କୁମାର ମହାନ୍ତି, ଭୁବନେଶ୍ୱରୀ ମିଶ୍ର, ଜଗନ୍ନାଥ ପାଣିଗ୍ରାହୀ, କନକ ବଳବନ୍ତ ରାୟ ଏବଂ ଅନନ୍ତ ଚରଣ ମିଶ୍ର। ଗୀତଗୁଡ଼ିକ ଥିଲା ପୁରାତନ ରଚନା, ସାଲବେଗଙ୍କ ରଚନା, ପୁରାତନ ରଚନା, ବନମାଳୀଙ୍କ ରଚନା, ସତ୍ୟଭାମା ପାଗଳଙ୍କ ରଚନା ଏବଂ ରଜନୀକାନ୍ତ ନାୟକ।

0: କ୍ଷେତ୍ରରେ ସ୍ଥାନ ନ ଦେଲେ ସେମାନେ ଆଉ କେଉଁଠି ହୁଏତ ଆସ୍ଥାନ ଜମେଇବେ କାରଣ ତାଙ୍କୁ ସ୍ଥାନ ନ ଦେଇ ଅଟକେଇ ଦେଇ ହେବ କିନ୍ତୁ ତାଙ୍କ ବିଚାରକୁ ଆମେ ଅଟକେଇ ପାରିବା ନାହିଁ ଆସନ୍ତୁ ଏଇଠି ବସନ୍ତୁ ତାଙ୍କ ବିଚାରକୁ ଆମେ ଅନୁଧ୍ୟାନ କରି ଦେଖୁ ଯଦି ତାହା ଉତ୍ତମ ବିଚାର ତାକୁ ଆମେ ଗ୍ରହଣ ମଧ୍ୟ କରୁ ଏହି କଥା ଜଗନ୍ନାଥ ସଂସ୍କୃତିରେ ଘଟିଲା ସେଇଥିପାଇଁ ହିନ୍ଦୁ ଧର୍ମର ଅନ୍ୟ ସମ୍ପ୍ରଦାୟମାନେ କେବଳ ଶ୍ରୀକ୍ଷେତ୍ରରେ ତାଙ୍କର ଆସ୍ଥାନ ଜମେଇ ନାହାନ୍ତି ଶ୍ରୀଜଗନ୍ନାଥଙ୍କର ପୂଜା ପଦ୍ଧତିରେ ମଧ୍ୟ ପଶିଛନ୍ତି ତାଙ୍କୁ ଗ୍ରହଣ ମଧ୍ୟ କରାଯାଇଛି ଶ୍ରୀଜଗନ୍ନାଥ ସଂସ୍କୃତି ମୂଳରୁ ସ୍ଥିର କରି ନେଇଛି ଯେ ନିଜ ମତ ଓ ବିଚାରକୁ ଖୁବ୍ ବଡ଼ ବୋଲି ଜଣେ ବିଚାର କରିପାରେ କିନ୍ତୁ ତାହା କେବେ ହେଲେ ସର୍ବଶେଷ କଥା ନୁହେଁ ଅନ୍ୟମାନଙ୍କର ମତରେ ବି ସାର ଥାଇପାରେ ତେଣୁ ଅନ୍ୟକୁ ଜାଣିବା ଅନ୍ୟକୁ ଶୁଣିବା ସମ୍ଭବ ହେଲେ ତାକୁ ଗ୍ରହଣ କରିବା ଅନ୍ୟକୁ ଗ୍ରହଣ କରିବା ନ କରିବା ଅପେକ୍ଷା ଗ୍ରହଣ କରିବାର ଗୋଟିଏ ମାନସିକତା ରଖିବା ହେଉଛି ବଡ଼ କଥା ଯେଉଁ ଧର୍ମନିରପେକ୍ଷତା କଥା ଆମେ ଏବେ କହୁଛୁ ଏବଂ ଯାହା ଆମ ଦେଶର ସମ୍ବିଧାନରେ ରଖି ଆମେ ଆମ ଦେଶକୁ ଏକ ଉଦାର ଦେଶ ଭାବରେ ପରିଚିତ କରିବାର ଚେଷ୍ଟା କରିଛୁ ତା'ର ମୂଳ ହଜାର ବର୍ଷରୁ ଅଧିକ କାଳ ଆଗରୁ ଶ୍ରୀଜଗନ୍ନାଥ ସଂସ୍କୃତିରେ ଖୁବ୍ ସ୍ପଷ୍ଟ ଭାବରେ ଥିଲା ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ମଠଗୁଡ଼ିକ ଏହି ମଠମାନେ ଶ୍ରୀକ୍ଷେତ୍ରରେ କେବଳ ନିଜର ଆସ୍ଥାନ ଜମେଇ ନାହାନ୍ତି ନିଜର ମତକୁ ପ୍ରଚାର କରିବାର ସୁଯୋଗ ମଧ୍ୟ ପାଇଛନ୍ତି କେହି ତାଙ୍କୁ କେବେ ବାରଣ କରିନାହିଁ ବାଧା ଦେଇନାହିଁ ଏଇଥିରୁ ଗୋଟିଏ ସତ୍ୟ ଫୁଟି ବାହାରିଛି ତାହା ହେଉଛି ଜଣେ ଅନ୍ୟର ମହତ୍ତ୍ୱକୁ ସ୍ୱୀକାର କଲେ ନିଜେ ଛୋଟ ହୋଇଯାଏ ନାହିଁ ବରଂ ପ୍ରକୃତରେ ଏବଂ ପରିଶେଷରେ ସେ ନିଜେ ହିଁ ବଡ଼ ହୋଇ ଉଭା ହୁଏ ସେମିତି ହେଉଛନ୍ତି ଆମର ଶ୍ରୀଜଗନ୍ନାଥ ସମସ୍ତଙ୍କୁ କହିଲେ ଆସ ଏଇଠି ବସ ତୁମେ ଯାହା କହୁଛ ତା ବି ଠିକ୍ ତୁମର ଏଇ କଥାଟା ମୁଁ ଗ୍ରହଣ ବି କରିନେଉଛି ସମସ୍ତେ ରହିଲେ କିନ୍ତୁ ସଭା ଉପରେ ରହିଲେ ମହାପ୍ରଭୁ କେଡ଼େ ଚମତ୍କାର ଭାବରେ ଏହି କଥା ଶ୍ରୀକ୍ଷେତ୍ରରେ ଘଟିଛି ସେହି କଥା ଲକ୍ଷ୍ୟ କଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ ଆଜିର ସମୟରେ ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ବାର୍ତ୍ତା ପୃଥିବୀର କେଡ଼େ କେଡ଼େ ସମସ୍ୟାର ସମାଧାନ କରିଦେବାର ସାମର୍ଥ୍ୟ ରଖୁଛି ଇଏ କ'ଣ କମ୍ ବଡ଼ କଥା ଆମ ପାଇଁ
1: ଅନୁଚିନ୍ତା ଶେଷ ହେଲା ଉପସ୍ଥାପନା କରିଥିଲେ ଶାନ୍ତନୁ କୁମାର ରଥ
2: ଶୁଣିଲେ ଅନୁଚିନ୍ତା ପ୍ରଚରକଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଶ୍ରୋତବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ମେଗାହର୍ଟ୍ଜ ଯୋଗେ ଆକାଶବାଣୀ ପୁରୀ କେନ୍ଦ୍ରରୁ ବର୍ତ୍ତମାନ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 134ତମ ଅଧ୍ୟାୟ
3: ୧୩୪

ଶୁଣିଲି ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 134ତମ ଅଧ୍ୟାୟ। ଶୁଣନ୍ତୁ, ଅନୁରାଧା ପୋଡ଼ୁଆଲଙ୍କ କଣ୍ଠରେ ଭକ୍ତି ଗୀତଟିକୁ ରଚନା କରିଛନ୍ତି ପ୍ରଫୁଲ୍ଲ କର।

ಸುನಿಲೆ ಸಂಸ್ಕೃತರೆ ಸಂಬಂಧ ಪ್ರಚಾರಕಲು ಆಕಾಶವಾಣಿ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ବର୍ତ୍ତମାନ ଆସନ୍ତୁ ଶୁଣିବା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଜଗନ୍ନାଥଙ୍କ ଧାମ ଉପରେ ପର୍ଯ୍ୟବେସିତ କାର୍ଯ୍ୟକ୍ରମ କ୍ଷେତ୍ର ମହିମା ଶୁଣିପାରିବେ ସକାଳ 7:25। ଆଜି ଏଥିରେ ଶୁଣିବେ ଶ୍ରୀ ଜଗନ୍ନାଥଙ୍କ ଅନବସର ଓ ଦଇତା ସେବକ, ଆଲୋଚନା କରିଛନ୍ତି ରାମଚନ୍ଦ୍ର ଦାସ ମହାପାତ୍ର। ସକାଳ 7:40 ଶୁଣିବେ ଅତସୀ କୁସୁମ ପଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 7:55। ସକାଳ 8:30 ଶୁଣିପାରିବେ ଶ୍ରୀକ୍ଷେତ୍ର ମାଧୁରୀ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ସକାଳ 8:45। ସକାଳ 9:30 ଶୁଣିପାରିବେ କାର୍ଯ୍ୟକ୍ରମ ହିଲ୍ଲୋଳ ଏବଂ ଏହାର ପୁନଃ ପ୍ରସାରଣ ଶୁଣିପାରିବେ ରାତି 9:30। ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ ଦିନ 10:00। ସନ୍ଧ୍ୟା 5:00 ଶୁଣିପାରିବେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର 326 ଅଧ୍ୟାୟ।

ଓଡ଼ିଆ ଭକ୍ତି ଗୀତ ଶୁଣିପାରିବେ ସନ୍ଧ୍ୟା 6:10 ଏବଂ ଦେଶାତ୍ମବୋଧକ ଶୁଣିପାରିବେ ସନ୍ଧ୍ୟା 6:15। ସନ୍ଧ୍ୟା 6:20 ଶୁଣିପାରିବେ ଓଡ଼ିଆ ଆଲବମ୍ ଗୀତ। ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ସନ୍ଧ୍ୟା 7। ସନ୍ଧ୍ୟା 7:15 ଶୁଣିବେ ଓଡ଼ିଆରେ ସମ୍ବାଦ।

0: ଏବଂ ଜିଲ୍ଲା ହାଲଚାଲ ଶୁଣିପାରିବେ ସନ୍ଧ୍ୟା 7:25। ଆଜି ଏଥିରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହାଲଚାଲ ଶୁଣିବେ ସନ୍ଧ୍ୟା 7:30। ଆଜି ଏଥିରେ ଶୁଣିବେ କୃଷି ଯାନ୍ତ୍ରିକରଣ ଆଲୋଚନା କରିଛନ୍ତି ବୈଜ୍ଞାନିକା। କୃଷି ଯାନ୍ତ୍ରିକରଣ ବିଭାଗ କୃଷି ବିଜ୍ଞାନ କେନ୍ଦ୍ର ସାକ୍ଷୀଗୋପାଳ ପୁରୀର ଦୀପଶିଖା ପରମଜିତଙ୍କ ସହ। ରାତି 8:00 ଶୁଣିପାରିବେ ପୁରୀରେ ଆଗାମୀ ରଥଯାତ୍ରା 2024 ଅବସରରେ ପୁରୀ ପୋଲିସର ପ୍ରସ୍ତୁତି ସମ୍ପର୍କରେ ବିଶେଷ ସାକ୍ଷାତକାର ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ସହିତ ସାକ୍ଷାତକାର ଗ୍ରହଣ କରିଛନ୍ତି ଶ୍ରୀ ସନ୍ତୋଷ କୁମାର ଲେଙ୍କା। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ସନ୍ଧ୍ୟା 8:15। ରାତି 10:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ ଏବଂ ଜଗନ୍ନାଥ ଭଜନ ଶୁଣିପାରିବେ ରାତି 10:30। ଏ ଥିଲା ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଆଞ୍ଚଳିକ ସମ୍ବାଦ ପରେ ପରେ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।
1: ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଅଣବସର ତ୍ରୟୋଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହେବ। ସୁନାକୁଅରୁ ତିନିଗରା ଜଳ ଗତକାଲିଠାରୁ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଘଣାଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡ଼ିବ। ଏଥିସହ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିବେ। ଆଜି ମଧ୍ୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କର ଖଳିରାଗି ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଏହି ଦର୍ଶନ ସୀମିତ ସମୟ ପାଇଁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରଥଯାତ୍ରା ସମୟରେ ପୁରୀ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଶ୍ରଦ୍ଧାଳୁଙ୍କର ସୁବିଧା ପାଇଁ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ସମସ୍ତ ଆଶୁ ଚିକିତ୍ସା କେନ୍ଦ୍ର ନିକଟରେ ଆପତ୍କାଳୀନ ସ୍ଥିତିର ମୁକାବିଲା ପାଇଁ ଆମ୍ବୁଲାନ୍ସ ମୁତୟନ କରାଯିବ। ରଥଯାତ୍ରା ସମୟରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି 400ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଆପତ୍କାଳୀନ ସ୍ଥିତିରେ ସେବା ଯୋଗାଇ ଦେବେ ବୋଲି ସୂଚନା ମିଳିଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନର ସୁପରିଚାଳନା ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଆସନ୍ତା 19 ତାରିଖରେ ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଏହି ବୈଠକ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହୋଇ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। କାତାରର ପୂର୍ବତନ ଅମିର ତଥା ଫାଦର ଅମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର 74 ବର୍ଷ ବୟସରେ ଗତକାଲି ପରଲୋକ ହୋଇଛି। ତାଙ୍କ ସମ୍ମାନାର୍ଥେ ଆଜି ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଦିନିକିଆ ଶୋକ ଦିବସ ପାଳନ ଅବସରରେ ତ୍ରିରଙ୍ଗାକୁ ଅର୍ଦ୍ଧନମିତ ରଖାଯିବ।

0: ଦେଶବ୍ୟାପୀ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ। ଶେଖ୍ହମଦ 1995 2013 ପର୍ଯ୍ୟନ୍ତ ଦୀର୍ଘ 18 ବର୍ଷ ଧରି କାତାରର ଶାସକ ଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଯୋଜନା 2026 କାର୍ଯ୍ୟକାରୀ କରାଯାଇଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଦେଇଥିବା ସୂଚନା ଅନୁଯାୟୀ ଆୟକର ଆଇନ 1961 ଅଧୀନରେ ମାନ୍ୟତାପ୍ରାପ୍ତ ଭବିଷ୍ୟନିଧି ପାଣ୍ଠି ଚଳାଉଥିବା ପ୍ରତିଷ୍ଠାନଗୁଡ଼ିକୁ ନିଜର ସ୍ଥିତି ନିୟମିତ କରିବା ପାଇଁ ଏହାକୁ ଲାଗୁ କରାଯାଇଛି। ଏଥିପାଇଁ 6 ମାସର ସମୟସୀମା ଧାର୍ଯ୍ୟ ହୋଇଛି। ଗତ ମାସ 29 ତାରିଖରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେବେଠାରୁ 6 ମାସର ସମୟସୀମା ଧାର୍ଯ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଭୁବନେଶ୍ୱରରେ ହେବାକୁ ଥିବା ଅଭିଯୋଗ ଶୁଣାଣିକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଶୁଣାଣିର ପରବର୍ତ୍ତୀ ତାରିଖ ଗଣମାଧ୍ୟମ ଜରିଆରେ ଅବଗତ କରାଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନାଗାଲାଣ୍ଡ ଅଗ୍ନିଶମ ଜରୁରୀକାଳୀନ ସେବାର 29 ଜଣ କର୍ମଚାରୀ ଓଡ଼ିଶାରେ 9 ମାସିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ଓଡ଼ିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ପ୍ରତିଷ୍ଠାନ ଓଡ୍ରାଫ୍ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉଦ୍ଯାପନୀ ସମାରୋହରେ ଯୋଗଦେଇ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଏପର୍ଯ୍ୟନ୍ତ ସମଗ୍ର ଦେଶରୁ 6,000 ଅଧିକ ଅଗ୍ନିଶମ କର୍ମଚାରୀଙ୍କୁ ଓଡ୍ରାଫ୍ ପକ୍ଷରୁ ତାଲିମ ପ୍ରଦାନ କରାଯାଇସାରିଛି। ନବରଙ୍ଗପୁର ଜିଲ୍ଲା ରାଇଘର କଣ୍ଡେଇ ମୁଖ୍ୟ ରାସ୍ତାର ଦେଓଭରାଣ୍ଡି ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ 2 ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି, ଅନ୍ୟ 3 ଜଣ ଆହତ ହୋଇଛନ୍ତି। ଗୋଟିଏ ମୋଟରସାଇକେଲକୁ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ 3 ବର୍ଷ ଓ 5 ବର୍ଷର 2 ନାବାଳକଙ୍କର ମୃତ୍ୟୁ ହୋଇଛି। ଟ୍ରକ୍କୁ ଜବତ କରାଯିବା ସହ ଦୁର୍ଘଟଣାର ତଦନ୍ତ ଜାରି ରହିଛି। ଚୀନ୍ର ଓଡ୍ରସ୍ଠାରେ ଅନୁଷ୍ଠିତ 23 ବର୍ଷରୁ କମ୍ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନ୍ସିପ୍ର 4x400 ମିଟର ରିଲେରେ ଭାରତୀୟ ଦଳକୁ ରୌପ୍ୟ ପଦକ ମିଳିଛି। ଭାରତୀୟ ଦଳରେ ଓଡ଼ିଶାର ଆସ୍ତିକ ପ୍ରଧାନ ସାମିଲ ଅଛନ୍ତି। ପୂର୍ବରୁ ଏହି ଭାରତୀୟ ଦଳ 4x400 ମିଟର ମିକ୍ସଡ୍ ରିଲେରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ। ଆସ୍ତିକଙ୍କର ଏହି ସଫଳତା ପାଇଁ ଓଡ଼ିଶା ଦୌଡ଼କୁଦ ସଂଘ ପକ୍ଷରୁ 50,000 ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ହେବା ଫଳରେ ତାପମାତ୍ରା ହ୍ରାସ ପାଇଥିଲେ ସୁଦ୍ଧା ଗରମ ଗୁଳୁଗୁଳି ଜାରି ରହିଛି। ଗତକାଲି ଅନେକ ସ୍ଥାନରେ ଆର୍ଦ୍ରତା ହାର 80 ଉପରେ ରହିଥିଲା। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ 6 ସୁଦ୍ଧା 610.75 ଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 2 ଗେଟ୍ ଦେଇ ଜଳ ନିଷ୍କାସିତ ହୋଇଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 29,038 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 53,109 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଯକୃତର ଯତ୍ନ ଓ ସୁରକ୍ଷା ଆଲୋଚନା କରିଛନ୍ତି ଡକ୍ଟର ହରିଭକ୍ତି ସେବା ଦାସ।
2: ଆମେ ସମସ୍ତେ ଜାଣିଛୁ ଯକୃତ ଆମର ଏକ ମୁଖ୍ୟ ଅଂଶ, ଏହା ଆମ ଶରୀରର ଜୀବନ ପ୍ରକ୍ରିୟା ପାଇଁ ବହୁ ମାତ୍ରାରେ ଆବଶ୍ୟକ। ଯକୃତ ଖରାପ ହେଲେ ମଣିଷ ବଞ୍ଚିବା ଅସମ୍ଭବ ହୋଇଉଠେ। ବିଭିନ୍ନ ଯକୃତ ରୋଗ ଅଛି। ଯକୃତ ରୋଗ ଜଣ୍ଡିସରେ ପରିସ୍ରା ହଳଦିଆ ହୋଇଯାଏ, ଶରୀର ଆଖି ତଳ ହଳଦିଆ ପଡିଯାଏ। ପିଲାଙ୍କ କ୍ଷେତ୍ରରେ ହେପାଟାଇଟିସ୍ ଏ ସଂକ୍ରମଣ ଦ୍ୱାରା ସେମାନଙ୍କର ଜଣ୍ଡିସ ରୋଗ ଦେଖାଦିଏ, ଏବଂ ବଡ଼ ଲୋକଙ୍କ କ୍ଷେତ୍ରରେ ହେପାଟାଇଟିସ୍ ଇ ପ୍ରମୁଖ ଜଣ୍ଡିସ ହେବାର କାରଣ ହୋଇଥାଏ। ହେପାଟାଇଟିସ୍ ଏ ଏବଂ ଇ ସାଧାରଣତଃ ଖାଦ୍ୟ ଏବଂ ପାନୀୟ ଦ୍ୱାରା ସଂକ୍ରମଣ ବ୍ୟାପିଥାଏ। ଏହି ରୋଗରେ ସାଧାରଣତଃ ରୋଗୀର ଜଣ୍ଡିସ ହୋଇଥାଏ, ଜ୍ୱର ହୋଇଥାଏ, ବାନ୍ତି ହୋଇଥାଏ, ପେଟ ବ୍ୟଥା ହୋଇଥାଏ। ତେଣୁ ହେପାଟାଇଟିସ୍ ଏ ଏବଂ ଇ ଏହାଠାରୁ ରକ୍ଷା ପାଇବା ପାଇଁ ଆମେ ଖାଦ୍ୟ ଏବଂ ପାନୀୟ ପ୍ରତି ଧ୍ୟାନ ଦେବା ଦରକାର। ଆମର ଯୋଉ ପିଇବା ପାଣି ସେଇଟା ଯେମିତି ମଇଳା ଆବର୍ଜନା ମୁକ୍ତ ରହିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ, ଏବଂ ଗର୍ଭବତୀ ମହିଳାମାନେ ନିଜର ପାନୀୟ ପ୍ରତି ଅତ୍ୟନ୍ତ ଗୁରୁତର ଭାବରେ ଯତ୍ନ ନେବା ଉଚିତ। ତା ଛଡ଼ା ହେପାଟାଇଟିସ୍ ବି ଏବଂ ସି ମଧ୍ୟ ଯକୃତର ବହୁତ ସଂକ୍ରମଣ କରିଥାଏ। ଏଇ ଯୋଉ ସଂକ୍ରମଣ ହୁଏ ଏହା ସାଧାରଣତଃ ରକ୍ତ କିମ୍ବା ଆମର ଅସୁରକ୍ଷିତ ଯୌନ ପ୍ରକ୍ରିୟା ଦ୍ୱାରା ହୋଇଥାଏ। ରକ୍ତରେ ଯଦି ଏହି ସଂକ୍ରମଣ ଥିବ ଏବଂ ରୋଗୀକୁ ଯଦି ଏହି ସଂକ୍ରମିତ ରକ୍ତ ଦିଆଯାଏ ତାହେଲେ ଏହି ରୋଗ

0: ବ୍ୟାପି ଥାଏ। ହେପାଟାଇଟିସ୍ ବି ଏବଂ ସି ଜଣ୍ଡିସ୍ କରିଥାଏ, କିନ୍ତୁ କଥା ହେଲା ହେପାଟାଇଟିସ୍ ବି ଏବଂ ସି ରୋଗଟି ସାଧାରଣତଃ ରୋଗୀଙ୍କ କ୍ଷେତ୍ରରେ କ୍ରନିକ ହୋଇ ତାହା ଲିଭରର ସିରୋସିସ୍ କରିଥାଏ। ଲିଭର ସିରୋସିସ୍ ମାନେ ଜଳଉଦରୀ ରୋଗ, ଯେଉଁଥିରେ ପେଟ ଫୁଲିଯାଏ, ଜଣ୍ଡିସ୍ ହୁଏ, ଗୋଡ ଫୁଲିଯାଏ ଏବଂ ରୋଗୀକୁ ରକ୍ତ ବାନ୍ତି, କଳା ଝାଡା ହୁଏ ଏବଂ ଶେଷରେ ରୋଗୀଟି ମୃତ୍ୟୁ ମୁଖରେ ପଡେ। ହେପାଟାଇଟିସ୍ ବି ଏବଂ ସି ରୁ ରକ୍ଷା ପାଇବା ପାଇଁ ଆମ୍ଭେମାନେ ଦରକାର ନ ପଡିଲେ ସାଧାରଣତଃ ରକ୍ତ ନବା ଉଚିତ ନୁହଁ। ଏବଂ ହେପାଟାଇଟିସ୍ ବି ର ଯୋଉ ଟୀକା ବାହାରିଛି ଏବଂ ଏଇ ଟୀକାଟି ଆମକୁ ବହୁତ ସୁରକ୍ଷା ଦେଇପାରିବ, କିନ୍ତୁ ହେପାଟାଇଟିସ୍ ସି ର ଟୀକା ଏଯାବତ୍ ବାହାରି ପାରୁନାହିଁ। ହେପାଟାଇଟିସ୍ ବି ଏବଂ ସି ସାଧାରଣତଃ ଆମର ଯକୃତର କ୍ୟାନ୍ସର ମଧ୍ୟ କରିଥାଏ, ତେଣୁ ଏଇ ହେପାଟାଇଟିସ୍ ବି ଏବଂ ସି ରୁ ନିଜକୁ ରକ୍ଷା କରିବା ଉଚିତ। ଯେଉଁମାନେ ନିଶା ଇଞ୍ଜେକ୍ସନ ନିଅନ୍ତି ତାଙ୍କ ଭିତରେ ହେପାଟାଇଟିସ୍ ସି ମଧ୍ୟ ଦେଖାଯାଏ, କାରଣ ଛୁଞ୍ଚି ଦ୍ୱାରା ଏହି ହେପାଟାଇଟିସ୍ ସି ସଂକ୍ରମଣ ହୋଇଥାଏ। ଅଧିକାଂଶ କ୍ଷେତ୍ରରେ ଯକୃତ ରୋଗର କାରଣ ହେଉଛି ମଦ୍ୟପାନ, ଏହାଫଳରେ ଜଣ୍ଡିସ୍ ହୋଇ ଲିଭର ସିରୋସିସ୍ ହୋଇ ଲିଭର କ୍ୟାନ୍ସର ମଧ୍ୟ ହେଉଛି। ଅତ୍ୟଧିକ ମଦ୍ୟପାନଠୁ ସମସ୍ତେ ଦୂରେଇ ରହିବା ଉଚିତ। ତା ଛଡା ଆଉ ଏକ ମୁଖ୍ୟ କାରଣ ଯକୃତ ରୋଗର ହେଉଛି ଆମର ଯେମିତି ମଦ ପିଇଲେ ଯକୃତ ଖରାପ ହୋଇଯାଏ, ସେହିପରି ମୋଟାପଣ, ଡାଇବେଟିସ୍ ଏବଂ ଅନ୍ୟ କେତେ ଗୁଡା ଔଷଧ ମଧ୍ୟ ଯକୃତ ଖରାପ କରୁଛି। ତେଣୁ ଦରକାର ନଥିଲେ ଆମେ ଏପଟ ସେପଟ ଔଷଧ ନେବା ଆବଶ୍ୟକ ନାହିଁ, ମୋଟାପଣରୁ ଦୂରେଇ ରହିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ। ତେଣୁ ଆମର ମୋଟାପଣ ପ୍ରତି ସାବଧାନ ରହିବା ଉଚିତ, ଚର୍ବି ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ ଏବଂ ଆମର ଯଦି ଡାଇବେଟିସ୍ କିମ୍ବା ବ୍ଲଡ ପ୍ରେସର କିମ୍ବା ଅନ୍ୟାନ୍ୟ ରୋଗ ଅଛି ଯେଉଁଥିରେ ଆମର ଯକୃତର ଯତ୍ନ ନେବା ଆବଶ୍ୟକ, ସେ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ କରି ଉଚିତ ଚିକିତ୍ସା କରାଯିବା ନିହାତି ଆବଶ୍ୟକ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଯକୃତର ଯତ୍ନ ଓ ସୁରକ୍ଷା। ଆଲୋଚନା କରିଥିଲେ ଡାକ୍ତର ହରିଭକ୍ତି ସେବା ଦାସ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଗଗନଯାନ କ୍ରୁ ମଡ୍ୟୁଲର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଥିବା ଇସ୍ରୋର ସୂଚନା। ଦେଶରେ ସମାବେଶୀ ବିକାଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଇରାନ ଉପରେ ପୁଣିଥରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ। କତାରର ପୂର୍ବତନ ଅମୀର ଶେଖଙ୍କ ପରଲୋକରେ ଭାରତରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ। ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଖେଳାଯିବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ସୂଚନା ଅନୁଯାୟୀ ଗଗନଯାନ କ୍ରିୟୁ ମଡ୍ୟୁଲର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଛି। କ୍ରୁ ମଡ୍ୟୁଲ ସମୁଦ୍ର ମଧ୍ୟରେ ପଡ଼ିବା ପରେ ଯେଭଳି ସିଧା ହୋଇପାରିବ ସେ ନେଇ ପରୀକ୍ଷଣ ସଫଳ ହୋଇଛି। ଏଥିଲାଗି ଇସ୍ରୋ ପକ୍ଷରୁ ଥଣ୍ଡା ଗ୍ୟାସ୍ ଆଧାରିତ ବ୍ୟବସ୍ଥା ବିକଶିତ କରାଯାଇଛି। ଦ୍ୱିତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲର ଉଭୟ ଅଂଶକୁ ନିର୍ଦ୍ଧାରିତ ସମୟରେ ଅଲଗା କରି ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ଏବଂ ତୃତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲର ଅଲଗା ହେବା ସମୟରେ ସଂରଚନା ସମନ୍ୱୟର ସଠିକ୍ ପରିଚାଳନା ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ଆଜିଠାରୁ ଆସନ୍ତା 17 ପର୍ଯ୍ୟନ୍ତ ସ୍ପେନ୍, ବେଲଜିୟମ୍ ଏବଂ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ବ୍ୟବସାୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ସମାବେଶୀ ବିକାଶ ଆଧାରିତ ଭାରତ ୟୁରୋପ ଭାଗିଦାରିତାକୁ ସୁଦୃଢ଼ କରିବା। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଗୋୟଲ ଆଜି ସ୍ପେନ୍ରେ ପହଞ୍ଚିବା ପରେ ସେଠାକାର ଚାମ୍ବର ଅଫ୍ କମର୍ସର ବ୍ୟବସାୟିକ ଗୋଲଟେବୁଲ୍ ବୈଠକରେ ଯୋଗଦେବେ। ବୈଠକରେ ସ୍ପେନ୍ ଏବଂ ଭାରତର ଶିଳ୍ପ ନେତାମାନେ ନବୀକରଣୀୟ ଶକ୍ତି, ରେଳବାଇ

କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ସମେତ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଅନୁସନ୍ଧାନ କରିବା ଲାଗି ଭାବ ବିନିମୟ କରିବେ। ଆସନ୍ତା 14 ଓ 15 ତାରିଖରେ ମନ୍ତ୍ରୀ ଶ୍ରୀ ଗୋଏଲ ବେଲଜିୟମ ଗସ୍ତ କରି ସେଠାକାର ବିଭିନ୍ନ ଶିଳ୍ପ ଓ ବ୍ୟବସାୟିକ ଗୋଷ୍ଠୀ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। 16 ଏବଂ 17 ତାରିଖରେ ଶ୍ରୀ ଗୋଏଲ ଫିନଲ୍ୟାଣ୍ଡ ଗସ୍ତ କରିବେ। ସେଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଫିନଲ୍ୟାଣ୍ଡ ବ୍ୟବସାୟିକ ଗୋଲଟେବୁଲ ବୈଠକରେ ସେ ଭାଗ ନେବେ। ଏହି ଗସ୍ତ କାଳରେ ଶ୍ରୀ ଗୋଏଲ ଫିନଲ୍ୟାଣ୍ଡର କେତେକ କମ୍ପାନୀ ଓ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗୁଜରାଟ ଗାନ୍ଧୀନଗରଠାରେ କୃଷି ଉତ୍ପାଦକ ବଜାର କମିଟିର ଅମୃତ ମହୋତ୍ସବରେ ଯୋଗଦେଇ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆ ପରିବା ମଣ୍ଡି ଉଦ୍ଘାଟନ କରିବେ। ମନ୍ତ୍ରାଳୟ ସୂଚନା ଅନୁଯାୟୀ ଶ୍ରୀ ଶାହା ଏକ ପେଡ୍ ମା କେ ନାମ ଅଭିଯାନରେ ଚାରାରୋପଣ କରିବା ସହ ଏକ ସ୍ମରଣିକା ଉନ୍ମୋଚନ କରିବେ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆସନ୍ତାକାଲି ସମଗ୍ର ଦେଶରେ 668 କୋଟି ଟଙ୍କା ମୂଲ୍ୟର 7 କର୍ମଚାରୀ ରାଜ୍ୟ ବୀମା ESI ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ତେଲେଙ୍ଗାନାର ସନତନଗରସ୍ଥିତ ESI ହସ୍ପିଟାଲରେ ବହିର୍ବିଭାଗ, ଆସାମର ବେଲତୋଲଠାରେ 200 ଶଯ୍ୟା ବିଶିଷ୍ଟ ESI ହସ୍ପିଟାଲର ଉନ୍ନତିକରଣ, ତାମିଲନାଡୁର ଶ୍ରୀପେରୁମ୍ବୁଦୁରସ୍ଥିତ 100 ଶଯ୍ୟା ବିଶିଷ୍ଟ ESI ହସ୍ପିଟାଲ ଏବଂ ଆନ୍ଧ୍ରପ୍ରଦେଶର ରାଜା ମହେନ୍ଦ୍ରଭରମ, ଗୁଜରାଟ, ରାଜସ୍ଥାନର କୋଟା ଏବଂ ଭବାନୀମଣ୍ଡିରେ ESI ଡାକ୍ତରଖାନା ରହିଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଏହି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଦ୍ୱାରା ଦେଶର ପ୍ରାୟ 53 ଲକ୍ଷ ହିତାଧିକାରୀ ଚିକିତ୍ସା ସେବା ପାଇପାରିବେ। ଏହି ଅବସରରେ ଡକ୍ଟର ମାଣ୍ଡବ୍ୟ ଚିକିତ୍ସା ସେବା ପ୍ରକଳ୍ପରେ ନିୟୋଜିତ ଥିବା ନିର୍ମାଣକାରୀ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରିବେ। ସେ ମଧ୍ୟ ESI ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡ଼ିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କ ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800-1117800 ନମ୍ବର ଡାଏଲ କରି ସେମାନଙ୍କ ମତାମତ ରେକର୍ଡ କରାଇପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ SMS ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ପଠାଇ ପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ପୁଣି ଇରାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନର ଆକ୍ରମଣର ଜବାବରେ ଆମେରିକା ଆକ୍ରମଣ କରୁଥିବା ସେଠାକାର କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରମଣ ଯୋଗୁଁ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ପରିବେଶ ଅଶାନ୍ତ ହୋଇଛି। ଇରାନର ପ୍ରେସ୍ ଟିଭି ଅନୁଯାୟୀ ସେଠାକାର ଜାସ୍କ, ବନ୍ଦର ଆବାସ ଏବଂ ସିରିକ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ହର୍ମୁଜ୍ ପ୍ରଣାଳୀ ବାଣିଜ୍ୟିକ ଜାହାଜଗୁଡ଼ିକ ପାଇଁ ଖୋଲା ରହିଛି। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନର ସାମରିକ ବାହିନୀ ପକ୍ଷରୁ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ ଫଳରେ ଉଭୟ ଦେଶ ମଧ୍ୟରେ ହୋଇଥିବା କୂଟନୈତିକ ବୁଝାମଣା ସମ୍ପୂର୍ଣ୍ଣ ଭାବେ ମୂଲ୍ୟହୀନ ହୋଇପଡ଼ିଛି। ତେବେ ଇରାନର ଏଭଳି ପଦକ୍ଷେପର ଆମେରିକା ସେନା ଦୃଢ଼ ଭାବେ ଜବାବ ଦେଉଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଇରାନ ଓ ଆମେରିକା ମଧ୍ୟରେ ପୁଣି ଦେଖାଦେଇଥିବା ଯୁଦ୍ଧଭଳି ପରିସ୍ଥିତି ନେଇ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏଭଳି ଆକ୍ରମଣ ଜାରି ରହିଲେ ଆଞ୍ଚଳିକ ତଥା ବିଶ୍ୱସ୍ତରରେ ବହୁ ଅସୁବିଧା ଦେଖାଦେବ। ଉଭୟ ଦେଶକୁ ସଂଯମତା ରକ୍ଷା କରି କୂଟନୈତିକ ଜରିଆରେ ସମାଧାନର ସୂତ୍ର ବାହାର କରିବାକୁ ଶ୍ରୀ ଗୁଟେରସ୍ ଆହ୍ୱାନ ଦେଇଛନ୍ତି। କତାରର ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଆଜି ଭାରତ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରୁଛି। ଗତକାଲି ଅଲ୍ ଥାନିଙ୍କ ପରଲୋକ ହୋଇଥିଲା। ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଆଜି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଅଲ୍ ଥାନି ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଥିଲେ ଯିଏ କତାରର ବିକାଶ ଓ ସମୃଦ୍ଧିକୁ ନୂତନ ଶିଖରରେ ପହଞ୍ଚାଇ ପାରିଥିଲେ। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଭାରତ ସରକାରଙ୍କ ପକ୍ଷରୁ ଶୋକବାର୍ତ୍ତା ନେଇ କତାର ଗସ୍ତ କରିବେ। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍ର ଏକ ବାର୍ରେ ଅଗ୍ନିକାଣ୍ଡ ଘଟି 27 ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ 18 ଜଣ ମହିଳା ଅଛନ୍ତି। ଏହି ଦୁର୍ଘଟଣାରେ 60ରୁ ଅଧିକ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ମଧ୍ୟରାତ୍ରିରେ ଘଟିଥିବା ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ମାଇ ଭାରତ ଅଧୀନରେ ଦେଶବ୍ୟାପୀ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ଦେଶବ୍ୟାପୀ 3ଟି ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ପ୍ରତିଯୋଗିତା ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତର ଓ ଜାତୀୟ ସ୍ତର ପର୍ଯ୍ୟନ୍ତ

ପର୍ଯ୍ୟନ୍ତ ଚାଲିବ। ଚଳିତ ମାସ 24 27 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାଗୁଡ଼ିକ ପାଇଁ ଆଜିଠାରୁ ମାଇ ଭାରତ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହେବ। ଏହି ପ୍ରତିଯୋଗିତାଗୁଡ଼ିକର ଫାଇନାଲ୍ ଆସନ୍ତା ମାସ 12 ତାରିଖରେ ନୂଆଦିଲ୍ଲୀରେ ହେବ। ନୃତ୍ୟ ସଙ୍ଗୀତ ରିଲ୍ସ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ନୁକ୍କଡ଼ ନାଟକ ଓ କବିତା ଆଦି ପର୍ଯ୍ୟାୟରେ 15 29 ବର୍ଷ ବୟସର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। କଲମ୍ବିଆର ବୁକାରାମାଙ୍ଗାଠାରେ ଚଳିତ ମାସ 4-12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ 56ତମ ଆନ୍ତର୍ଜାତିକ ଫିଜିକ୍ସ ଅଲିମ୍ପିଆଡ଼ରେ ଭାରତର 5 ଛାତ୍ରଛାତ୍ରୀ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ଯୁବ ପଦାର୍ଥ ବିଜ୍ଞାନୀମାନେ ଅଲିମ୍ପିଆଡ଼ରେ ଉନ୍ନତ ପ୍ରଦର୍ଶନ କରିଥିଲେ। ଏହି ଅଲିମ୍ପିଆଡ଼ରେ 87 ଦେଶରୁ 381 ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଭାରତ ମିଳିତ ଭାବେ ରୁଷ ଚୀନ କାଜାଖସ୍ତାନ ଦକ୍ଷିଣ କୋରିଆ ଓ ତାଇୱାନ ସହ ପ୍ରଥମ ସ୍ଥାନ ଅଧିକାର କରିଛି। ମଧ୍ୟପ୍ରଦେଶର ଭୋପାଳରେ ଆଜିଠାରୁ ଏମ୍ପି ଟେକ୍ ଗ୍ରୋଥ୍ ସମ୍ମିଳନୀର ତୃତୀୟ ସଂସ୍କରଣ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ। ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ବିଶ୍ୱ ସାମର୍ଥ୍ୟ କେନ୍ଦ୍ର ଡାଟା କେନ୍ଦ୍ର ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା। ସମ୍ମିଳନୀରେ ପ୍ରମୁଖ ପ୍ରଯୁକ୍ତି ବିଦ୍ୟା କମ୍ପାନୀ ନିବେଶକ ଷ୍ଟାର୍ଟଅପ୍

0: କୋରିଆ ଓ ତାଇୱାନ ସହ ପ୍ରଥମ ସ୍ଥାନ ଅଧିକାର କରିଛି। ମଧ୍ୟପ୍ରଦେଶର ଭୋପାଳରେ ଆଜିଠାରୁ ଏମ୍ପି ଟେକ୍ ଗ୍ରୋଥ୍ ସମ୍ମିଳନୀର ତୃତୀୟ ସଂସ୍କରଣ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ। ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ବିଶ୍ୱ ସାମର୍ଥ୍ୟ କେନ୍ଦ୍ର, ଡାଟା କେନ୍ଦ୍ର ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା। ସମ୍ମିଳନୀରେ ପ୍ରମୁଖ ପ୍ରଯୁକ୍ତି ବିଦ୍ୟା କମ୍ପାନୀ, ନିବେଶକ, ଷ୍ଟାର୍ଟଅପ୍, ଭାରତ ମଧ୍ୟରୁ ଓ ବିଦେଶରୁ ଶିଳ୍ପ ଓ ଶିକ୍ଷା ପ୍ରତିଷ୍ଠାନ ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଭାରତୀୟ ସମୟ ରାତି 12:30 ପ୍ରଥମ ସେମିଫାଇନାଲ୍ ଅନୁଷ୍ଠିତ ହେବ। ଏଥିରେ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୋରକୋକୁ କ୍ୱାର୍ଟର ଫାଇନାଲ୍ରେ 2-0 ପରାସ୍ତ କରି ଫ୍ରାନ୍ସ ଏବଂ ବେଲ୍ଜିୟମ୍କୁ 2-1 ପରାସ୍ତ କରି ସ୍ପେନ୍ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ସେହିଭଳି ଦ୍ୱିତୀୟ ସେମିଫାଇନାଲ୍ ଆସନ୍ତା ଗୁରୁବାର ଦିନ ଖେଳାଯିବ। ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇଂଲଣ୍ଡ 2-1 ନରୱେକୁ ଏବଂ ଆର୍ଜେଣ୍ଟିନା 3-1 ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଆସନ୍ତା 20 ନ୍ୟୁଜର୍ସି ଷ୍ଟାଡିୟମ୍ରେ 2 ସେମିଫାଇନାଲ୍ ଫାଇନାଲ୍ ବିଜେତାଙ୍କ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। 19 ମିଆମିଠାରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ ଅନୁଷ୍ଠିତ ହେବ। ଇଟାଲୀର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଖେଳାଳି ଜାନିକ୍ ସିନର ପୁରୁଷ ଏକକ ପ୍ରତିଯୋଗିତାରେ ଜର୍ମାନୀର ଆଲେକ୍ଜାଣ୍ଡର ଜେଭରମ୍ଙ୍କୁ 6-7, 7-6, 6-3 ଓ 6-4 ସେଟ୍ରେ ପରାସ୍ତ କରି ଟାଇଟଲ୍ ହାସଲ କରିଛନ୍ତି। ଏଥିସହିତ ସିନର କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ୱିମ୍ବିଲଡନ୍ ପୁରୁଷ ଏକକ ଟାଇଟଲ୍ ହାସଲ କରିଛନ୍ତି। ଆସନ୍ତା 2-3 ପର୍ଯ୍ୟନ୍ତ ଉତ୍ତର ପୂର୍ବ ଭାରତ ସମେତ ପଶ୍ଚିମବଙ୍ଗ, ବିହାରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବିଭାଗୀୟ ସୂଚନା ଅନୁଯାୟୀ ଆସନ୍ତା 4-5 ପର୍ଯ୍ୟନ୍ତ ପୂର୍ବ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଗଗନଯାନ କ୍ରୁ ମଡ୍ୟୁଲର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଥିବା ଇସ୍ରୋର ସୂଚନା। ଦେଶରେ ସମାବେଶୀ ବିକାଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଇରାନ ଉପରେ ପୁଣି ଥରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ। କତାରର ପୂର୍ବତନ ଅମିର ଶେଖ ପରଲୋକରେ ଭାରତରେ ଆଜି ତିନିକିଆ ରାଷ୍ଟ୍ରୀୟ ଶୋକ ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଖେଳାଯିବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ ପରେ ପରେ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆକାଶବାଣୀ ପୁରୀ, ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM। ପ୍ରଚାର କରୁଛୁ ଜଗନ୍ନାଥଙ୍କ ଧାମ ଉପରେ ପର୍ଯ୍ୟବେସିତ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। ଉପସ୍ଥାପନା କରିଛନ୍ତି ପ୍ରକାଶ କୁମାର ରଥ, ପ୍ରଯୋଜନା ଦିଲୀପ କୁମାର ନାୟକ।

0: ପରେ ଅଣସର ପିଣ୍ଡିକୁ ଗମନ କରନ୍ତି ଏବଂ ମହାପ୍ରଭୁଙ୍କର ଶ୍ରୀମନ୍ଦିର ମଧ୍ୟରେ ଅନବସର ନୀତି ସମ୍ପାଦିତ ହୁଏ। ମହାପ୍ରଭୁଙ୍କ ସେବା ପୂଜା ପାଇଁ ଅନେକ ସେବାୟତ ରହିଛନ୍ତି। ତନ୍ମଧ୍ୟରେ ମହାପ୍ରଭୁଙ୍କର ଅତି ପ୍ରିୟ ସେବକ ହେଉଛନ୍ତି ଦଇତା ସେବକ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନବସରରେ ଦଇତା ସେବକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଆସନ୍ତୁ ଜାଣିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଅନବସର ସମୟରେ ଶ୍ରୀମନ୍ଦିର ମଧ୍ୟରେ କିଭଳି ଭାବରେ ମହାପ୍ରଭୁଙ୍କର ଅନବସର ନୀତି ସମ୍ପାଦିତ ହୁଏ ଏବଂ ଦଇତା ସେବକମାନେ କିଭଳି ଭାବରେ ତାଙ୍କର ଦାୟିତ୍ୱ ନିର୍ବାହ କରିଥାନ୍ତି। ଆମ ସହିତ ଅଛନ୍ତି ମହାପ୍ରଭୁଙ୍କର ଦଇତା ସେବକ ରାମଚନ୍ଦ୍ର ଦାସ ମହାପାତ୍ର। ଆଜ୍ଞା ନମସ୍କାର।
1: ଜୟ ଜଗନ୍ନାଥ।
0: ଆପଣଙ୍କୁ ଆଜିର କ୍ଷେତ୍ର ମହିମା କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ କରୁଛୁ। ଏବେ ତ ମହାପ୍ରଭୁ ଅଣସର ପିଣ୍ଡିରେ ବିରାଜମାନ କରୁଛନ୍ତି ଏବଂ ମହାପ୍ରଭୁଙ୍କର ଅନବସର ନୀତି ସମ୍ପାଦିତ ହେଉଛି ଶ୍ରୀମନ୍ଦିର ମଧ୍ୟରେ। ତେବେ କିଭଳି ଭାବରେ ମହାପ୍ରଭୁଙ୍କର ଏଇ ଯେଉଁ ଅନବସର ନୀତି ଗୋଟିଏ ପରେ ଗୋଟିଏ ତିଥିରେ ସମ୍ପାଦିତ ହୋଇଥାଏ ସେ ବିଷୟରେ ଟିକେ ବର୍ଣ୍ଣନା କରି କୁହନ୍ତୁ।
1: ଜଗନ୍ନାଥ ମହାପ୍ରଭୁଙ୍କର ସେ ଏ କ୍ଷେତ୍ରରେ ମାନବ ଲୀଳା କରୁଛନ୍ତି, ମଣିଷ ପରି ଚଳୁଛନ୍ତି। ମଣିଷକୁ ଶୀତ ହେଉଛି, ମଣିଷକୁ ଜ୍ୱର ହେଉଛି, ମଣିଷକୁ ଗରମ ହେଉଛି। ସେହିପରି ପ୍ରଭୁଙ୍କର ଅନବସର ହେଉଛି ଗୋଟେ ସବୁଠୁ ଗୁପ୍ତ ସେବା, ଯେଉଁ ସେବା କି ବିଶ୍ୱାବସୁ ବଂଶଧର ଦୈତାପତିମାନେ ଏ ସେବା ଆବାହନ କାଳରୁ କୁଯୁଗରୁ କରିଆସୁଛନ୍ତି। କୋଟି ଜନ୍ମର ପୁଣ୍ୟ ମୋ ପିତୃମାତୃଙ୍କର ଆଶୀର୍ବାଦ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଦୈତା କୂଳରେ ଜନ୍ମ ହେବା ଏବଂ ଦୈତାପତି ରୂପରେ ସେବା କରିବା ଏଇଟା ହେଉଛି ମୋର ଗୋଟେ ଭାଗ୍ୟ। ଆପଣଙ୍କର ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ସ୍ନାନ ପୂର୍ଣ୍ଣିମାର ଦୁଇ ଦିନ ଆଗରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଅନ୍ୟାନ୍ୟ ସେବାୟତମାନେ ଶ୍ରୀମନ୍ଦିରରେ ସେବା କରୁଥିଲେ ମଧ୍ୟ ଦୈତାପତିମାନଙ୍କର ମୁଖ୍ୟ ଭୂମିକା ଏଇ ଏକ ମାସ ଧରିକିରି ରହିଆସିଛି ଏବଂ ସେହି କାର୍ଯ୍ୟ ଦୈତାପତିମାନେ କରନ୍ତି। ଆପଣଙ୍କର ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀରେ ସେମାନେ ଦୈତାପତିମାନେ ପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା ପାଇଁ ବାହୁଟି କଣ୍ଟ କରନ୍ତି ଏବଂ ଚତୁର୍ଦ୍ଦଶୀ ଦିନ ସେନାପଟା ଲାଗି କରନ୍ତି। ପୂର୍ଣ୍ଣମୀ ଦିନ ପ୍ରଭୁଙ୍କୁ ମଙ୍ଗଳାରୋପଣ କରି ସ୍ନାନ ମଣ୍ଡପକୁ ସ୍ନାନବେଦୀକୁ ନେଇକିରି ପହଣ୍ଡି କରିକିରି ଆସନ୍ତି। ଇଏ ହେଲା ଦୈତାପତିମାନଙ୍କର କାର୍ଯ୍ୟ ଏବଂ ଅଣସର ଘରକୁ ରାତିରେ ନେଇକି ଠାକୁରଙ୍କୁ ଅଣସର ଘରେ ରଖିବା ପରେ ଠାକୁରଙ୍କର ଯେଉଁ ରତ୍ନ ଖଚିତ ଚିତା ଏବଂ ସୁନାର ଯେଉଁ ରାହୁରେଖା ତାକୁ ବାଉଡ଼େଇକିରି ଭଣ୍ଡାର ମେକଅପ୍ ମନ୍ଦିର ପ୍ରଶାସନକୁ ଦିଅନ୍ତି ଏବଂ ଅଣସରର ତୃତୀୟ ଦିନ ଯେଉଁ ସ୍ନାନ ପୂର୍ଣ୍ଣିମା ସ୍ନାନବେଦୀରେ ଯେଉଁ ବସ୍ତ୍ର ପରିଧାନ କରିକିରି ସେନାପଟା ଲାଗି ପରିଧାନ କରିକିରି ପ୍ରଭୁ ସ୍ନାନ କରିଥାନ୍ତି ତାକୁ ସେଇଦିନ ରାତିରେ ଦୈନିକ ଦିନ ଯେମିତି ସକାଳ ମଙ୍ଗଳାରତୀ ଅବକାଶ ଗୋପାଳ ବଲ୍ଲଭ ସକାଳ ଧୂପ ମଧ୍ୟାହ୍ନ ଧୂପ ସରିବା ପରେ ବେହେରଣ ଦ୍ୱାର ଯେଉଁଟାକି ଅଣସର ଘର ଦ୍ୱାର କୁହାଯାଏ ତାକୁ ପତି ମହାପାତ୍ର ଖୋଲନ୍ତି। ଦୈତାପତିମାନେ ସେ ଅଣସର ଗୃହକୁ ଯାଆନ୍ତି ଏବଂ ଅଣସର ଗୃହରେ ପ୍ରଭୁଙ୍କର ସେବା କରନ୍ତି। ସେବା କରନ୍ତି ମାନେ ତୃତୀୟ ଦିନ ଓଦା ବସ୍ତ୍ର ଖୋଲନ୍ତି, ଚତୁର୍ଥୀ ତିଥିରେ ଆପଣଙ୍କର ଶିରଙ୍ଗରେ ଯେଉଁ ବର୍ଷ ସାରା ଯେଉଁ ଚନ୍ଦନ ଲେପ ଦିଆହେଇଥାଏ ତାକୁ ଖୋଲିକିରି କାଢ଼ନ୍ତି। ସିଏ ରାଜାଙ୍କ ଘରକୁ ଦ୍ୱାଦଶୀରେ ଆସେ ରାଜପ୍ରସାଦ ହିସାବରେ ଏବଂ ତାପରେ ଠାକୁରଙ୍କ ଶରୀରରେ ନିରୋଗ ପାଇଁ ଯେଉଁ ଫୁଲୁରୀ ତେଲ ପ୍ରଭୁଙ୍କୁ ଦୈତାପତିମାନେ ପୁରା ଶରୀରରେ ଠାକୁରଙ୍କୁ ଲଗାନ୍ତି।
0: ଆପଣ କହିଲେ ଯେ ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହୋଇଥାଏ, ଏ ଫୁଲୁରୀ ତେଲଟି କ'ଣ ଏବଂ ଫୁଲୁରୀ ତେଲ ଲାଗି ହେବା ପରେ ଯେତେବେଳେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୁଅନ୍ତି ସେଇ ଦିନ ପର୍ଯ୍ୟନ୍ତ ଅନ୍ୟ କ'ଣ ସବୁ ତିଥି ରହିଛି ଏବଂ ସେଇ ଦିନମାନଙ୍କରେ କ'ଣ ସବୁ ହୋଇଥାଏ?
1: ପଞ୍ଚମୀ ତିଥିରେ ଫୁଲୁରୀ ତେଲ ଲାଗି କରାଯାଏ, ଯେଉଁ ଫୁଲୁରୀ ତେଲ କି ଓଡ଼ିଆ ମଠ ହେରା ପଞ୍ଚମୀ ଦିନ ତାକୁ ରାଶି ତେଲରେ ସବୁ ସୁଗନ୍ଧ ଫୁଲ ମଲ୍ଲି ଜୁଇ କେତକୀ ଏ ସମସ୍ତକୁ ଗୋଟେ ହାଣ୍ଡି ଦେହରେ ମାଟି ତଳେ ପୋତିକି ରଖନ୍ତି ଏବଂ ସ୍ନାନ ପୂର୍ଣ୍ଣିମା ଦିନ ତାକୁ କାଢ଼ନ୍ତି ଏବଂ କାଢ଼ିକିରି ସେଇ ଯେଉଁ ତେଲ ପ୍ରସ୍ତୁତ କରନ୍ତି ତାକୁ ମନ୍ଦିରକୁ ଦିଅନ୍ତି। ତାକୁ ଦୈତାପତିମାନେ ଠାକୁରଙ୍କ ଶିରଙ୍ଗରେ ଲାଗି କରିବା ପରେ ଆମେ ନିଜେ ମଧ୍ୟ ଅନୁଭବ କରୁ ଠାକୁରଙ୍କର ଜ୍ୱର ଆସ୍ତେ ଆସ୍ତେ କମିବା ଆରମ୍ଭ ହୁଏ ପଞ୍ଚମୀ ଠାରୁ। ଷଷ୍ଠୀ ସପ୍ତମୀ ଅଷ୍ଟମୀ ନବମୀ ଇଏ ଚାରି ଦିନ ଯାକ ପ୍ରଭୁଙ୍କର ଓଷୁଅ ଲାଗି କରାଯାଏ, ଯେଉଁ ଝୁଣା ଏବଂ ରାଶି ତେଲରେ ଅଣସର ସୁଦସୁଆର ଯେଉଁ ପ୍ରସ୍ତୁତି କରିଥାଏ ଯେଉଁ ଓଷୁଅକୁ ତାକୁ ଦୈତାପତିମାନେ ଠାକୁରଙ୍କ ଶିରଙ୍ଗରେ ତାକୁ ଲେପ ଦିଅନ୍ତି ଏବଂ ଦଶମୀ ଦିନ ପ୍ରଭୁଙ୍କର ବୈଦ ଘରୁ ଦଶମୂଳ ଆସିଲା ପରେ ପ୍ରଭୁ ଆରୋଗ୍ୟ କାମନା ପାଇଁ ତାଙ୍କୁ ଚକା ଉପରକୁ ଉଠାଯାଏ। ସେ ବର୍ତ୍ତମାନ ଅଣସର ଘରେ ଆଉ ଯିଏକି ରୋଗୀଙ୍କ ପିରି ପ୍ରଭୁ ଥାନ୍ତି।

ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁ ମାନବୀୟ ଲୀଳା ସମ୍ପାଦନ କରୁଛନ୍ତି। ବର୍ଷକ ବାର ମାସରେ ମହାପ୍ରଭୁଙ୍କର ବିଭିନ୍ନ ଯାତ୍ରା ପର୍ବପର୍ବାଣି ଅନୁଷ୍ଠିତ ହୁଏ। ତେବେ ଆଷାଢ଼ ମାସରେ ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା ଜଗତ ଜନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟେ। ତା ପୂର୍ବରୁ ଜ୍ୟେଷ୍ଠ ମାସ ପୂର୍ଣ୍ଣମୀ ତିଥିରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଚତୁର୍ଥାମୂର୍ତ୍ତି ସ୍ନାନବେଦୀରେ ସ୍ନାନ

ଯିଏ ରତ୍ନ ସିଂହାସନରେ ବସନ୍ତି, ରତ୍ନ ଅଳଙ୍କାର ପିନ୍ଧନ୍ତି, ସିଏ ପ୍ରଭୁଙ୍କୁ ଏଇନେ ଦେଖିଲେ ଭାରି ଦୁଃଖ ଲାଗେ। ପ୍ରଭୁ ଚକା ଦଶମୀରେ ଉଠନ୍ତି, ଏକାଦଶୀ ଦିନ ପ୍ରଭୁଙ୍କର ଖଳି ଲାଗି, ଚନ୍ଦନ ଲାଗି ଏବଂ ଗୀତି ଗୋବିନ୍ଦ ପାଠ ପିନ୍ଧି ଦଶମୂଳ ଖାଇ ଜ୍ୱରରୁ ଆରୋଗ୍ୟ କରାଯାଏ ଏବଂ ଦ୍ୱାଦଶୀ ଠାରୁ ପ୍ରଭୁଙ୍କର ସପ୍ତାବରଣ ନୀତି ଆରମ୍ଭ କରାଯାଏ, ଯେଉଁଟାକି ପ୍ରଭୁଙ୍କର ସପ୍ତାବରଣ ରୀତିରେ ସେଥିରେ ମଧ୍ୟ ପ୍ରଭୁ ବନକଲା ଘିଅନ୍ତି। ରଥଯାତ୍ରା ପାଇଁ ନବଯୌବନ ଦର୍ଶନ ଦେବା ପାଇଁ ପ୍ରସ୍ତୁତି କରାଯାଏ।

0: ସବୁଠୁ ଆଶ୍ଚର୍ଯ୍ୟ କଥା ମାନେ ଜଗନ୍ନାଥ ହେଉଛନ୍ତି ଦୈତାପତିଙ୍କର ପରିବାରର ଇଷ୍ଟ, ଆମେ ତାଙ୍କର ପରିବାରର ସଦସ୍ୟ, ଆମେ ତାକୁ ସମ୍ବର୍ଦ୍ଧିତ କରୁ ଏ ମାସରେ ଭାଇ ବୋଲି। ଯେମିତି ନିଜ ପରିବାରର ଜଣେ ଦେହ ଖରାପରେ ଅସୁବିଧାରେ ପଡ଼ିଲେ ଯେମିତି ପରିବାରର ସମସ୍ତେ ଯାଆନ୍ତି ତାକୁ ଦେଖିବା କି ତାର ସେବା ଶୁଶ୍ରୂଷା କରିବା, ଏଠି ଦୈତାପତିଙ୍କର ବୁଢ଼ା ଠାରୁ ଆରମ୍ଭ କରି ଛୋଟ ଛୁଆ, ଦି ମାସର ଛୁଆ, ଏଇ ଅଣସର ଘରକୁ ସମସ୍ତେ ଯାଆନ୍ତି ପ୍ରଭୁଙ୍କର ସେବା କରିବା ପାଇଁ।
1: ଯେମିତି ମହାପ୍ରଭୁଙ୍କର ବିଭିନ୍ନ ନୀତି ବର୍ଷ ସାରା ସମ୍ପାଦିତ ହୁଏ, ସେତେବେଳେ ସେବାୟତମାନଙ୍କୁ କିଛି ନିର୍ଦ୍ଦିଷ୍ଟ ନୀତି ନିୟମ ଭିତରେ ରହି କାର୍ଯ୍ୟ କରିବାକୁ ହୁଏ। ଆପଣ ଏଇ ଯେଉଁ ମହାପ୍ରଭୁଙ୍କର ଏଇ ଅନବସର ସମୟରେ ଦଇତା ସେବକମାନେ କିଭଳି ଭାବରେ ତାଙ୍କର ଦିନଚର୍ଯ୍ୟା ଥାଏ, ବସ୍ତ୍ର କିପରି ଥାଏ, ଏବଂ ସକାଳୁ ତାଙ୍କର ମହାପ୍ରଭୁଙ୍କର ଯେଉଁ ସେବା ପୂଜା କରିଥାନ୍ତି ଭିତରେ ସେମାନେ କିଭଳି ଭାବରେ ତାଙ୍କର ଦାୟିତ୍ୱ ସମ୍ପାଦନ କରନ୍ତି?
0: ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ପୂର୍ବରୁ ଆମର ଘରଦ୍ୱାର ସବୁ ଲିପା ପୋଛା ହୁଏ ଏବଂ ଘରରେ ସମସ୍ତେ ସଦସ୍ୟ, ସ୍ତ୍ରୀ ଲୋକ, ବୁଢ଼ୀ ଲୋକ ସମସ୍ତେ ନଖ ବାଳ କାଟନ୍ତି ପୁରୁଷ ଲୋକମାନେ, ଏବଂ ସ୍ତ୍ରୀ ଲୋକମାନେ ନଖ କାଟନ୍ତି ଏବଂ ସମସ୍ତେ ନୂତନ ବସ୍ତ୍ର ପରିଧାନ କରନ୍ତି। ଏବଂ ଇଏ ଏକ ମାସ ଧରି ହବିଷ ଅନ୍ନ ମାନେ ଗୋଟେ ବଳି ମନ୍ଦିରରୁ ମହାପ୍ରସାଦ ଆସିବ, ଗୋଟେ ବଳି ହବିଷା ଚୁଲି ଲାଗିକିରି ରୋଷେଇ କରାଯାଏ। ଆମର ସେଇ ମାଟି ହାଣ୍ଡି ଏବଂ ସେଇ ନଡ଼ିଆ ସଢ଼େଇ, ବେଣ୍ଟ ଡଙ୍କି ଏବଂ କାଠ ଚୁଲି, ଏଇଟା ମଧ୍ୟ ପ୍ରତ୍ୟେକ ଦୈତାପତିମାନଙ୍କ ଘରେ ଅଛି। ସମସ୍ତେ ହବିଷ ପ୍ରଥମ ଦିନ ସେଥିରେ ରାନ୍ଧନ୍ତି। ପ୍ରଭୁଙ୍କର ସ୍ନାନ ଜଳ ଆସିଲା ପରେ ଆମ ଘରେ ଚୁଲି ଲାଗେ ଏବଂ ରନ୍ଧନ ଆରମ୍ଭ କରାଯାଏ। ଏକ ମାସ ଧରିକି ଆମେ ହବିଷ କରୁ। ମୁଖ୍ୟତଃ ଇଏ 15 ଦିନ ବାହାରେ କେଉଁଠି ପାଣି ପିଅନ୍ତି ନାହିଁ, କି କୌଣସି ଆମ ଘରୁ ଯଦି କେଉଁ ଝିଅ ପରଗୋତ୍ରରେ ବିବାହ ହୋଇଯାଇଛି ସେ ମଧ୍ୟ ଆମ ଘରକୁ ଆସିବନି, କୌଣସି ବନ୍ଧୁବାନ୍ଧବ ଆସିବେ ନାହିଁ, କି ଭିକାରୀ କି ଭିକ ଦିଆଯିବ ନାହିଁ, କି ଆପଣ କୌଣସି ଅଳଙ୍କାର ମଧ୍ୟ ପିନ୍ଧିପାରିବେ ନାହିଁ। କାରଣ ଯେହେତୁ ପ୍ରଭୁ ଆମର ଭାଇ ଏବଂ ଆମର ଘରର ପରିବାରର ଜଣେ ଇଷ୍ଟ ହିସାବରେ ପ୍ରଭୁ ଆମକୁ ଏଇ ଅଧିକାର ଦେଇଛନ୍ତି। ନବକଳବଳ ସମୟରେ ଦେଖିବେ ଯେଉଁ ଦଶହା କାର୍ଯ୍ୟ ଏଇ ଦୈତାପତିମାନେ ସମ୍ପୂର୍ଣ୍ଣ କରନ୍ତି। ଯେଉଁ ସୁବିଧା, ଯେଉଁ ଅଧିକାର ପ୍ରଭୁ ଦେଇଛନ୍ତି ତାକୁ ପାଳନ କରନ୍ତି, ଏବଂ ପ୍ରତ୍ୟେକ ସ୍ତ୍ରୀ ଲୋକଠୁ ଆରମ୍ଭ କରି ପୁରୁଷ ଲୋକ ସମସ୍ତେ ଏଇ ହବିଷାନ୍ନ ଖାଆନ୍ତି ଏବଂ ହବିଷରେ ନିଷ୍ଠା ନିୟମର ସହିତ ପାଳନ କରନ୍ତି। ପ୍ରଭୁଙ୍କର ଯେହେତୁ ଅସୁସ୍ଥ ଅଛନ୍ତି, ଏଇଟା ଶିଗୁଣ୍ଡିଚା ପର୍ଯ୍ୟନ୍ତ ସବୁଠୁ ବେଶୀ କଠିନ କଷ୍ଟରେ ପରିବାର ଛୋଟ ପିଲାଠାରୁ ଆରମ୍ଭ କରି ବାହାରେ କେଉଁଠି ପାଣି ପିଇବେନି, କୌଣସି ଜାଗାକୁ ଯିବେ ନାହିଁ, ପୁରୀ ଛାଡ଼ି ଯିବେ ନାହିଁ, ଏଇସବୁ ଯେଉଁ ନିୟମ ପୂର୍ବରୁ ରହିଆସିଛି ସେଇ ନିୟମରେ ଯିଏ ବି ବାହାରେ ଚାକିରି କରିଥାଏ ସେ 15 ଦିନ ବାଧ୍ୟ ହେଇକିରି ପ୍ରଭୁଙ୍କ ସେବା ପାଇଁ ଚାକିରି ଯାଉ କି ଦରମା ନ ମିଳୁ, ଯାହା ବି କିଛି ହେଉ, ସେଥିପାଇଁ ଏଇ ପରିବାର ପ୍ରଭୁଙ୍କ ପାଇଁ ପରିଚୟ। ଏ ପରିବାରର ସମସ୍ତ ଦାୟିତ୍ୱ ହେଉଛି ପ୍ରଭୁଙ୍କର ଏଇ ଅନବସର ନୀତିରେ ଗୁପ୍ତ କାର୍ଯ୍ୟ କରିବା ପାଇଁ।
1: ଅନବସର ସମୟରେ ମହାପ୍ରଭୁଙ୍କର ଯେଉଁ ରହିଛି ତାଙ୍କର ଯେଉଁ ନୀତି, ତାର କିଛି ସ୍ୱତନ୍ତ୍ର ନୀତି ରହିଛି। ସେ ସମୟରେ ମହାପ୍ରଭୁଙ୍କୁ କିଛି ପୁଷ୍ପ ଲାଗି ହୋଇଥାଏ ବା ବସ୍ତ୍ର ଲାଗି ହୋଇଥାଏ, ଏବଂ ଯେଉଁ ସମର୍ପଣ ହୋଇଥାଏ ପଣା ଇତ୍ୟାଦି, ସେ ବିଷୟରେ ଟିକେ କୁହନ୍ତୁ।
0: ସ୍ନାନ ପୂର୍ଣ୍ଣିମା ପରଦିନ ଠାରୁ ଯେଉଁ ଅଣସର ଘର ଭିତରେ ରାଶି ତେଲରେ ଦୀପ ଏ ଦୈତାପତିମାନେ ଜଳାନ୍ତି, ପୁରା ଶବର ପଲିପିରି ବାଉଁଶ ପାତିଆରେ ସେ ପୁରା ଆଚ୍ଛାଦନ ହୋଇଛି ଅଣସର ପିଣ୍ଡି, ଏବଂ ସେଠି ପ୍ରଭୁଙ୍କୁ ଯେମିତି ରୋଗୀ ଖଣ୍ଡେ ଏକ ବସ୍ତ୍ର

0: ସେମିତି ପ୍ରଭୁ ମଧ୍ୟ ଗୋଟେ ଧଳା ଶୁକ୍ଳବର୍ଣ୍ଣରେ ଏକ ବସ୍ତ୍ର ହୋଇ ସେଠି ରୁହନ୍ତି ଏବଂ ତାଙ୍କୁ ଶୁକ୍ଳ ଫୁଲ ମାନେ ଧଳା ଜାତିର ସମସ୍ତ ବାସନା ଫୁଲ ଟଗରଠୁ ଆରମ୍ଭ କରି ମଲ୍ଲିଠୁ ଆରମ୍ଭ କରି ସେଇ ଫୁଲ ଲଗାନ୍ତି, କର୍ପୂର ଲାଗି ହୁଏ, ଇଏ ହେଉଛି ପ୍ରଭୁଙ୍କର ଇଏ। କିନ୍ତୁ ଭୋଗ ହୁଏ ଫଳମୂଳ ବିନା ତୁଳସୀରେ ପ୍ରଭୁ ଏଇ ଏକାଦଶୀ ପର୍ଯ୍ୟନ୍ତ ପ୍ରଭୁଙ୍କୁ ଭୋଗ କରାଯାଏ ଏବଂ ପ୍ରଭୁ ଶରୀରରେ ମଧ୍ୟ ତୁଳସୀ ଧାରଣ କରନ୍ତି ନାହିଁ କି କୌଣସି ରଙ୍ଗୀନ ବସ୍ତ୍ର ପରିଧାନ କରନ୍ତି ନାହିଁ। ଦଶମୀ ଦିନ ଜଗନ୍ନାଥଙ୍କ ବୈଦ ଠାରୁ ଦଶମୂଳ ଆସିବା ପରେ ଏକାଦଶୀ ଦିନ ଲାଗିବା ପରେ ପ୍ରଭୁ ଜଗନ୍ନାଥ ଗୀତିଗୋବିନ୍ଦ ରଙ୍ଗୀନ ବସ୍ତ୍ର ପିନ୍ଧନ୍ତି, ତୁଳସୀ ପିନ୍ଧନ୍ତି, ସମସ୍ତ ବିଭିନ୍ନ ଫୁଲ ପିନ୍ଧନ୍ତି ଏବଂ ବିଭିନ୍ନ ଫଳ ମୂଳ ସବୁ ମଧ୍ୟ ଖାଆନ୍ତି। ବର୍ତ୍ତମାନ ପ୍ରଭୁ ଆମ୍ବ ପଣସ କଦଳୀ ପିଜୁଳି ଧୁଆ ମୁଗ ସର ଛେନା ଛଡ଼ା ଆଉ ପ୍ରଭୁଙ୍କର ଏଇନେ କୌଣସି ଭୋଗ ହଉନି। ଇଏ ଭୋଗ ବି କୌଣସି ଘଣ୍ଟି ଶଙ୍କ ବଜିକିରି ପଞ୍ଚଉପଚାର ଷୋଡ଼ଶ ଉପଚାର ନାହିଁ। ଯେମିତି ବିଶ୍ୱାବସୁ ତାକୁ ତାଳି ମାରିକିରି ପ୍ରଭୁ ଖାଅ ବିଲିକା କହୁଥିଲା, ସେମିତି ସେ ଭୋଗ ଦୈତାପତିଙ୍କ ଭିତରେ ପତି ମହାପାତ୍ର ସେ ଭୋଗ ସମର୍ପଣ କରନ୍ତି ଏବଂ ତାକୁ ସମସ୍ତେ ତାରି ଭିତରେ ସେଇ ଅଣସର ଘର ଭିତରେ ଦୈତାପତିମାନେ ତାକୁ ସେବନ କରନ୍ତି ଏବଂ ତାପରେ ପଣା ଭୋଗ ହୁଏ, ଯେଉଁ ପଣା ଭୋଗ କି ଦୈତାପତିମାନେ ନିଜ ଖର୍ଚ୍ଚରେ କରନ୍ତି ଏବଂ ସମସ୍ତ ଭକ୍ତ ଜଗନ୍ନାଥ ପ୍ରେମୀକୁ ସେମାନେ ବାଣ୍ଟନ୍ତି। ଇଏ ହେଉଛି ଅଣସରରେ ପ୍ରଭୁଙ୍କର ଦୁଇ ଥର ଏ ନୀତି କରାଯାଏ।
1: ତେବେ ମହାପ୍ରଭୁଙ୍କୁ ଏହି ଅବସରରେ ସମର୍ପଣ ହେଉଥିବା ପଣାରେ କ'ଣ ସବୁ ଦ୍ରବ୍ୟ ପଡ଼ିଥାଏ, କିଭଳି ଭାବରେ ଏ ପଣା ପ୍ରସ୍ତୁତ ହୋଇଥାଏ?
0: ଇଏ ସର ଚିନି କର୍ପୂର ଏତିକିରେ ଏ ପଣା ଯେହେତୁ ପ୍ରଭୁଙ୍କ ମୁଖରେ ପଡ଼ିଛି, ଇଏ ସୁଗନ୍ଧ ୟାର ବାସ୍ନା ୟାର ଇଏ ପ୍ରଭୁ ଏକୁ ଖାଇକିରି ନିରୋଗ ହୁଅନ୍ତି, ସେଥିପାଇଁ ଏତିକିରେ ସେ ପଣାର ବାସ୍ନା ଓ ମହକ ବହୁତ ଭଲ। ମନ୍ଦିରର ଯେଉଁ ପଣା ହେଉଛି ସେଥିରେ କିଛି ବଡ଼ ଅଳିଚ ପଡ଼ିକିରି ସେ ପଣା କରାଯାଉଛି, ନହେଲେ ଏଇ ପଣା ଆପଣଙ୍କର ସମସ୍ତ ଭକ୍ତ ଓଡ଼ିଶା ଯାକର ସମସ୍ତେ ଏଇ ପଣା ପିଙ୍କା ଆଗ୍ରହ ଏବଂ ସେ ପଣା ସମସ୍ତେ ପାଆନ୍ତି। ପଣାଟି କେବଳ ଅଣସର ଘରୁ ବାହାରକୁ ଆସେ।
1: ବହୁତ ସୁନ୍ଦର। ବାସ୍ତବରେ ଦୈତା ସେବକମାନଙ୍କର ଜୀବନ ଧନ୍ୟ, ଯେଉଁମାନେ କି ମହାପ୍ରଭୁଙ୍କ ପାଖେ ପାଖେ ରହି ମହାପ୍ରଭୁ ଯେତେବେଳେ ଅସୁସ୍ଥ ଥାନ୍ତି ତାଙ୍କର ପ୍ରତିଦିନ ସେବା କରିଥାନ୍ତି ଏବଂ ଶେଷରେ ମହାପ୍ରଭୁ ଜ୍ୱରରୁ ଆରୋଗ୍ୟ ଲାଭ କରି ପବିତ୍ର ଘୋଷଯାତ୍ରାରେ ନବଦିନାତ୍ମକ ଯାତ୍ରାରେ ଯାଆନ୍ତି ଗୁଣ୍ଡିଚା ଘରକୁ। ଆପଣ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶ୍ରୀଜଗନ୍ନାଥଙ୍କ ଅନବସର ନୀତି ଏବଂ ଦୈତା ସେବକମାନଙ୍କର ଭୂମିକା ସମ୍ପର୍କରେ ଅନେକ ତଥ୍ୟ ଉପସ୍ଥାପନ କଲେ। ଆପଣଙ୍କୁ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ।
0: ଜୟ ଜଗନ୍ନାଥ।
2: ଶୁଣିଲେ ଦିଲୀପ କୁମାର ନାୟକଙ୍କ ପ୍ରଯୋଜନାରେ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। ଉପସ୍ଥାପନା କରିଥିଲେ ପ୍ରକାଶ କୁମାର ରଥ। ଆକାଶବାଣୀ ପୁରୀ, ପ୍ରଚାର କରୁଛୁ ଅତସୀ କୁସୁମ, ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଭଦ୍ରା ମୁଖାର୍ଜୀଙ୍କ କଣ୍ଠରେ ଶୁଣନ୍ତୁ ଭକ୍ତି ଗୀତ।

ଶୁଣିଲେ ଅତସି କୁସୁମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି FM ମାଧ୍ୟମରେ 103.4 MHz ଯୋଗେ।

ଶ୍ରୋତା ବନ୍ଧୁ, ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆସନ୍ତୁ ଜାଣିବା ଆଜି ପଞ୍ଜିକା ଅନୁସାରେ ଆଜିର ତିଥି ବାର ଦିନ ସମ୍ପର୍କରେ। ପଞ୍ଜିକା ତଥ୍ୟ ଅନୁଯାୟୀ ମିଥୁନ 29 ଦିନ, ଜୁଲାଇ ମାସ 13 ତାରିଖ, ଆଷାଢ଼ ମାସ ସୋମବାର, କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି, ଇଂରାଜୀ 2026 ମସିହା। ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକ ଲାଗି। ଶ୍ରୋତାବନ୍ଧୁ, ଭାରତୀୟ ସାଧାରଣ ସମୟ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଜୀବର ହୃଦୟତନ୍ତ୍ରୀରେ ବିରାଜିତ। ତାଙ୍କର ଅସଂଖ୍ୟ ସୃଷ୍ଟିମାନଙ୍କ ମଧ୍ୟରେ ସେ ଅଭିବ୍ୟକ୍ତ। ସେ ହିଁ ମୁକ୍ତ ମାନବ ଆତ୍ମାକୁ ଭଗବତ କର୍ମ ନିମିତ୍ତ ଆଦେଶ ଦିଅନ୍ତି। ସେ ଏକ ପରମ ନିଗୁଢ଼ ସର୍ବ, ସଂସାରରେ ଥିବା ସମଗ୍ର ବସ୍ତୁର ଏକ ପରମ ଧ୍ରୁବ। କ୍ଷର ମଧ୍ୟରେ ସେ ପ୍ରଭୁ, କେବଳ ସେଇଥିରେ ହିଁ ଯେ ସେ ପୁରୁଷୋତ୍ତମ ତାହା ନୁହେଁ, ପ୍ରତ୍ୟେକ ଜୀବର ହୃଦୟ ମଧ୍ୟରେ ସେ ହିଁ ପରମ ଈଶ୍ୱର। ତେଣୁ ଯୁଗ ଯୁଗ ଧରି ବହୁ ସାଧୁ ସନ୍ଥ ସନ୍ନ୍ୟାସୀ ତଥା ମହାତ୍ମାଗଣ ଶ୍ରୀଜଗନ୍ନାଥଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି।

0: ସେଇ ପୁରୁଷୋତ୍ତମ ପତିତ ପାବନ ଠାକୁରଙ୍କ ଅନେକ ଲୀଳା ମଧ୍ୟରୁ ରଥାରୂଢ଼ ହୋଇ ଭକ୍ତଜନଙ୍କ ସହିତ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ହେଉଛି ଏକ ବିଶେଷ ଲୀଳା। ତେବେ ଏହି ରଥଯାତ୍ରା ମହୋତ୍ସବ ସହିତ ଯେତେଗୁଡ଼ିଏ ରୀତି ନୀତି ଓ ସେବାର ପରମ୍ପରା ପ୍ରଚଳିତ, ସେଥିମଧ୍ୟରେ ରଥ ଉପରେ ଠାକୁରମାନେ ବିଜେ ହେଲା ପରେ ଗଜପତି ମହାରାଜାଙ୍କ ଛେରାପହଁରା ସେବା ଅନ୍ୟତମ ସର୍ବଶ୍ରେଷ୍ଠ ଆଉ ସ୍ୱତନ୍ତ୍ର ସେବା। ଏହା ରଥଯାତ୍ରାର ଏକ ବିଶେଷ ପରମ୍ପରା। ଘୋଷଯାତ୍ରାରେ ତିନି ରଥ ଉପରେ ଗଜପତିଙ୍କ ଛେରାପହଁରା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ପ୍ରଦାନ କରିବାକୁ ଆମ ସହିତ ଉପସ୍ଥିତ ଗବେଷକ ଡକ୍ଟର ଭାସ୍କର ମିଶ୍ର।
1: ପରମ ପବିତ୍ର ଶ୍ରୀକ୍ଷେତ୍ରରେ ଅତ୍ୟନ୍ତ ପ୍ରାଚୀନ କାଳରୁ ପାଳିତ ହୋଇ ଆସୁଥିବା ଦ୍ୱାଦଶ ଯାତ୍ରା ଓ ଅନେକ ଉପଯାତ୍ରା ମଧ୍ୟରେ ରଥଯାତ୍ରା ସର୍ବଶ୍ରେଷ୍ଠ। ଏହି ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜଙ୍କ ତିନି ରଥ ଉପରେ ଛେରାପହଁରା ସେବା। ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିର ଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କର ସମାଗମ ହୋଇଥାଏ। ଛେରା ଓ ପହଁରା ଦୁଇଟି ଶବ୍ଦ ସମିଶ୍ରଣରେ ଛେରା ପହଁରା ଶବ୍ଦର ସୃଷ୍ଟି। ଛେରା ଶବ୍ଦର ଅର୍ଥ ତରଳତା, ଯାହାକି ବହଳିଆ ଘୋରା ଚନ୍ଦନକୁ ବୁଝାଏ। ପହଁରା ଶବ୍ଦର ଅର୍ଥ ଓଳାଇବା। ଗବେଷକମାନଙ୍କର ମତାନୁଯାୟୀ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ଛେରା ପହଁରା ନୀତି ଆରମ୍ଭ ହୋଇଥିଲା। ସେହିପରି ଗଜପତି ପୁରୁଷୋତ୍ତମ ଦେବ ନିୟମିତ ଭାବେ ରଥଯାତ୍ରା ସମୟରେ ଛେରା ପହଁରା ସେବା କରିଆସୁଥିଲେ। ଆଜିକି ପ୍ରାୟ 500 ବର୍ଷ

ପୂର୍ବେ ଗଜପତି ମହାରାଜା ପ୍ରତାପ ରୁଦ୍ରଦେବଙ୍କ ରାଜତ୍ୱ କାଳରେ ପୁରୀ ଗଣାମଲ ସାହି ନିବାସୀ ତତ୍କାଳୀନ ଦେଉଳକରଣ ସେବକ ଗୋବିନ୍ଦ ପଟ୍ଟନାୟକ କୁଞ୍ଜମଠରେ ଦୀକ୍ଷା ଗ୍ରହଣ କରି ଗୋବିନ୍ଦ ଦାସ ବାବାଜୀ ନାମରେ ପରିଚିତ ହେବା ସଙ୍ଗେ ସଙ୍ଗେ 1456 ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟ ଚକଡ଼ା ପୋଥି ରଚନା ଶେଷ କରି ତାହା ପ୍ରତାପ ରୁଦ୍ରଦେବଙ୍କୁ ଅର୍ପଣ କରିଥିଲେ। ସେଥିରେ ରଥଯାତ୍ରା ସମୟରେ ଛେରାପରା ନୀତି ଅନୁଷ୍ଠିତ ହେଉଥିବାର ପ୍ରମାଣ ମିଳୁଅଛି, ଯାହାକି ଚୈତନ୍ୟ ଚକଡ଼ାରେ ବର୍ଣ୍ଣନା କରାଯାଇଛି ଯେ ପ୍ରତାପ ରୁଦ୍ର ନୃମଣି ମାର୍ଜନୀ ଧରିଣ ଛତା ତଳୁ ପହଁରିଲେ ପଥ ନୃପନାରାୟଣ ତାର ଭାବ ଦେଖି ଗୋରା ବୋଲେ ଆଣ୍ଟ କରି ଜେନ ହେ ରାଜନ କୃଷ୍ଣ ପାର୍ଶ୍ୱଦ କିଶୋରୀ ଧନ୍ୟ ରାଜା ମାର୍ଜନୀର କରେ ସେବା କରେ ଯେ ଜଗତେ ନାହିଁ କାହିଁ ଅଛି ନୀଳାଚଳେ। ସେହିପରି ଚୈତନ୍ୟ ମହାପ୍ରଭୁଙ୍କ ତିରୋଧାନର 80 ବର୍ଷ ପରେ କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କ ପ୍ରଣୀତ ଶ୍ରୀ ଚୈତନ୍ୟ ଚରିତ୍ରାମୃତ ଗ୍ରନ୍ଥରେ ଛେରା ପହଁରା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି।

0: ରଥଯାତ୍ରା ଦିନ ଶ୍ରୀମନ୍ଦିର ମଧ୍ୟରେ ସକାଳର ସବୁ ନୀତି ସମ୍ପନ୍ନ ହେଲା ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ ହୁଅନ୍ତି। ତାପରେ ମନ୍ଦିର ଭିତରୁ ଦୁଇ ଗୋଟି ବଡ଼ ସିନ୍ଧୁକ ଅଣାଯାଇ ଶ୍ରୀଜଗନ୍ନାଥଙ୍କର ପଛପଟେ ରଖାଯାଏ। ସେଥିରୁ ଗୋଟିକରେ ନବଦିନ ନିମନ୍ତେ ଠାକୁରମାନଙ୍କ ବସନ ଆଉ ଅନ୍ୟଟିରେ ଭୂଷଣ ରଖାଯାଏ। ଏତତ୍ ଭିନ୍ନ ପୂଜା ଠା ସାମଗ୍ରୀ ଥାଳି ଘଣ୍ଟ ଗଡ଼ୁ ଇତ୍ୟାଦି ଭାଗ ଭାଗ ହୋଇ ତିନି ରଥରେ ଯଥାସ୍ଥାନରେ ରଖାଯାଏ। ବଣିଆମାନଙ୍କ ଘରୁ ତିନି ବାଡ଼ର ଚିତା ଆସେ। ତିନି ବାଡ଼ର ଏହି ଚିତା ଲାଗି ହେବା ପରେ ମୈଲମ ଆଉ ମାଠଫୁଲ ଲାଗି କାର୍ଯ୍ୟ ସମାପନ ହୁଏ। ଚିତା ଲାଗି ସମ୍ପନ୍ନ ହେଲା ପରେ ଶ୍ରୀମନ୍ଦିରରୁ ଦେଉଳକରଣ କୋଠକରଣ ଚଢ଼ାଉକରଣ ଚାଙ୍ଗଡ଼ାକରଣଙ୍କ ସହିତ ରାଜନଗରକୁ ଯାଇଥାନ୍ତି। ତାପରେ ମହାରାଜା କନକଦୁର୍ଗାଙ୍କୁ ଦର୍ଶନ କରି ଛେରାପହଁରା ପାଇଁ ଶ୍ରୀନଗରରୁ ବାହାରିଥାନ୍ତି।
1: ସାଧାରଣତଃ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତ୍ତକ, ଚାମର ଆଲଟ ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ। ଏଇ ଗୁଣ୍ଡିଚା ଦିନ ତିନି ରଥ ଉପରେ ଶ୍ରୀବିଗ୍ରହମାନେ ଯେତେବେଳେ ପହଣ୍ଡି ବିଜେରେ ରଥାରୂଢ଼ ହୋଇଥାନ୍ତି ଏବଂ ଅନ୍ୟାନ୍ୟ ନୀତି ମଧ୍ୟରେ ଯଥା ମଦନମୋହନ ରାମକୃଷ୍ଣ ରଥ ଉପରକୁ ବିଜେ ସୋଲ ଚିତା ଲାଗି ରୁନ୍ଧା ଇତ୍ୟାଦି ଅନୁଷ୍ଠିତ ହୋଇଥାଏ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନୈକ ପଦାଧିକାରୀଙ୍କ ନେତୃତ୍ୱରେ ଶ୍ରୀମନ୍ଦିର କମାଣ୍ଡର ଆବଶ୍ୟକୀୟ ସଂଖ୍ୟକ ବରକନ୍ଦାଜ ମନ୍ଦିର ପୋଲିସ ଏବଂ ସରକାରୀ ପୋଲିସ ମନ୍ଦିରର ଏଇ ଗଜପତିଙ୍କର ଯେଉଁ ଛେରାପହଁରା ନୀତି ସମ୍ପୃକ୍ତ କେତେକ ସେବକ ନହରକୁ ଯାଇଥାନ୍ତି ଏବଂ ନହରରେ ଗଜପତିଙ୍କୁ ଛେରାପହଁରା ସେବା ପାଇଁ ନିମନ୍ତ୍ରଣ ଜଣାଇଥାନ୍ତି। ତତ୍ପରେ ଗଜପତି ମହାରାଜା ଛେରାପହଁରା ସେବା କରିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି। ସେଥିରେ ସେ ଶୁକ୍ଳ ରଙ୍ଗର ଚୁଡ଼ିଦାର କୁର୍ତ୍ତା, ଲାଲ ରଙ୍ଗର ଉତ୍ତରୀୟ ପଗଡ଼ି, ଶିରସ୍ତ୍ରାଣ, ଗଳାରେ କୌସ୍ତୁଭ ହାର, ଖଣ୍ଡା ଇତ୍ୟାଦି ପରିଧାନ କରିଥାନ୍ତି ଏବଂ ଏହା ସମ୍ପୂର୍ଣ୍ଣ ରାଜକୀୟ ଭେଷରେ ସେ ଆସିଥାନ୍ତି। ଏହି ଦିନ ଛେରାପହଁରା ନୀତି ନ ସରିବା ଯାଏଁ ଗଜପତି ମହାରାଜା ଉପବାସରେ ରହିଥାନ୍ତି। ନହରରେ ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ହାତୀଦାନ୍ତ ଓ ରୌପ୍ୟ ନିର୍ମିତ ମେହେନା ଯାହାକି ତାମଜାନ କୁହାଯାଏ ସେଥିରେ ଉପବେଶନ କରି ପଟୁଆରରେ ବିଜେ କରିଥାନ୍ତି।

ଯେତେବେଳେ ଛେରାପହଁରା କରିବା ପାଇଁ ଗଜପତି ମହାରାଜା ଶ୍ରୀନଗରରୁ ବିଜେ କରନ୍ତି, ସେତେବେଳେ ଗୋଟେ ପଟୁଆର ଶୋଭାଯାତ୍ରାରେ ଗଜପତି ମହାରାଜା ରଥ ଆଡ଼କୁ ଆସୁଥିବା ବେଳେ ବଡ଼ଦାଣ୍ଡରେ ଅସଂଖ୍ୟ ଭକ୍ତ ହରିବୋଲ ହୁଳହୁଳ ଦେଇ ଚଳନ୍ତି ବିଷ୍ଣୁ ଗଜପତି ମହାରାଜାଙ୍କ ଜୟ ଜୟକାର କରିଥାନ୍ତି। ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ଶ୍ରୀ ବଳଭଦ୍ରଙ୍କ ରଥ ସମ୍ମୁଖରେ ତାମଜାନ ରହିଥାଏ। ଗଜପତି ମହାରାଜା ରଥ ଉପରକୁ ଉଠିଥାନ୍ତି, ତାଙ୍କ ସାଙ୍ଗରେ ରାଜପରିବାରର ପୁରୁଷ ସଦସ୍ୟ ରାଜଗୁରୁ ଲେଙ୍କା ଦେଉଳକର୍ଣ୍ଣ ବେହେରା ଖୁଣ୍ଟିଆ କାହାଳିଆ ମେକାପ ଗରାବଡ଼ୁ ମୁଦୁଲି ଇତ୍ୟାଦି ସେବକମାନେ ମଧ୍ୟ ରହିଥାନ୍ତି। ପ୍ରାରମ୍ଭରେ ଗରାବଡ଼ୁ ସେବକଠାରୁ ହାତୁଆଣି ଅର୍ଥାତ୍ ରାଜାଙ୍କ ହସ୍ତକୁ ସେ ସେବକ ପାଣି ଯୋଗାଇ ଦେଇଥାନ୍ତି। ତତ୍ପରେ ଗଜପତି ମହାରାଜା ପୁଷ୍ପାଞ୍ଜଳି ପ୍ରଦାନ କରନ୍ତି, ସୁନା କର୍ପୂର ଆଳତିରେ କର୍ପୂର ବସାଇ ଭଣ୍ଡାର ମେକାପ ରାଜାଙ୍କ ହସ୍ତକୁ ବଢ଼ାଇଥାନ୍ତି। ଗଜପତି ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନା ଚାମର ଆଲଟ ସେବା ମଧ୍ୟ କରନ୍ତି। ତତ୍ପରେ ରଥ ଉପରେ ସିଂହାସନ ଉପରୁ ତଳକୁ ଓହ୍ଲାଇଥାନ୍ତି। ଏହି ସମୟରେ ଶୁକ୍ଳ ଫୁଲ ଭଣ୍ଡାର ମେକାପ ପିଙ୍ଗଣରେ ଧରିଥାଏ। ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡ଼ିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢ଼ାଇଥାନ୍ତି। ଭଣ୍ଡାର ମେକାପ ରଥର ଚାରିପାଖରେ ଆଗେ ଶୁକ୍ଳ ଫୁଲ ପକାଉଥିବେ ଏବଂ ଗଜପତି ମହାରାଜା ସୁନା ଖଡ଼ିକା ଧରି ରଥ ଚାରିପଟେ ପହଁରିଥାନ୍ତି। ଏହାପରେ ଘଟୁଆରୀ ସେବକଙ୍କର ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ଜଳକୁ ରାଜଗୁରୁ ସଂସ୍କାର କରିବା ପରେ ଭଣ୍ଡାର ମେକାପ ଗଜପତି ହସ୍ତଙ୍କୁ ତାହା ବଢ଼ାଇଥାନ୍ତି। ଏହାପରେ ଗଜପତି ସୁବାସିତ ଚନ୍ଦନ ଜଳ ରଥ ଉପର ଚାରିପଟେ ଛିଞ୍ଚିଥାନ୍ତି। ଏହି କ୍ରମରେ ବଳଭଦ୍ର ଶ୍ରୀ ଜଗନ୍ନାଥ ଓ ଶ୍ରୀ ସୁଭଦ୍ରାଙ୍କ ରଥ ଉପରେ ଛେରାପରା ନୀତି ଅନୁଷ୍ଠିତ ହୋଇଥାଏ। ଯେତେବେଳେ ଗଜପତି ପୁଷ୍ପାଞ୍ଜଳି ଅନ୍ୟାନ୍ୟ ସ୍ୱର୍ଣ୍ଣର ଚାମର ଆଲଟ ସେବା କରିପାରନ୍ତି, ତାପରେ ଯେତେବେଳେ ସ୍ୱର୍ଣ୍ଣ ଖଡ଼ିକା ସଂସ୍କାରିତ ହୋଇକରି ଯେତେବେଳେ ତାଙ୍କ ହାତକୁ ବଢ଼ାଯାଇଥାଏ, ସେ ଯେତେବେଳେ ରଥ ଚାରିପଟେ ଓଳଉଥାନ୍ତି, ସେହି ସମୟରେ ଲକ୍ଷ ଲକ୍ଷ ଜନତା ଭକ୍ତ ଶ୍ରଦ୍ଧାଳୁ ଜନତା ସେ ଦୃଶ୍ୟ ଦେଖି ଆତ୍ମବିଭୋର ହେଇଯାଆନ୍ତି। ଭକ୍ତିଭାବରେ ହରିବୋଲ ଇତ୍ୟାଦି ଶବ୍ଦରେ ପ୍ରକମ୍ପିତ ହୋଇଥାଏ ଏବଂ ସେ ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ।

0: ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରତିନିଧି ମୁଦିରସ୍ଥ ସେବକ ଏହି ସେବା କରିଥାନ୍ତି। ଯେତେବେଳେ ଯେତେବେଳେ ଅତୀତରେ ଗଜପତି ମହାରାଜା ଶ୍ରୀକ୍ଷେତ୍ରରେ ଉପସ୍ଥିତ ହୋଇନାହାନ୍ତି ସେ ସମୟରେ ଏହି ମୁଦିରସ୍ଥ ସେବକ କରିବାର ଅନେକ ପ୍ରମାଣ ରହିଛି।
1: ଲକ୍ଷେ ରାଜାର ମୌଡ଼ମଣି ଗଜପତି ମହାରାଜାଙ୍କର ଏହି ଛେରା ପହଁରା କାର୍ଯ୍ୟ ସାରା ବିଶ୍ୱରେ ଏକ ଅନୁପମ ବିରଳ ତଥା ଅନନ୍ୟ କାର୍ଯ୍ୟ। ଗଜପତି ମହାରାଜ ସେବକର ସେବା କାର୍ଯ୍ୟ ନିର୍ବାହ କରି ସେବାର ଗୁରୁତ୍ୱ ସୂଚାଇ ଦେଇଛନ୍ତି କାଳେ କାଳେ।
2: ଦେବୋତ୍ଥାପନ ଯାତ୍ରା କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ହରି ଉତ୍ଥାପନ ଯାତ୍ରା ପାଳନ କରାଯାଏ ଏବଂ ଶୟନ ଏକାଦଶୀ ବିଧିରେ ମହାସ୍ନାନ ପୂଜା ବଢ଼େ। ସେବକମାନେ ଶୟନ ଘର ଓ ଶୟନ ପିଢ଼ି ମୁଦ ଭାଙ୍ଗି ତିନି ଠାକୁରଙ୍କୁ ବିଜେ କରାଇ ମହାସ୍ନାନ ବଢ଼ାନ୍ତି। ଏହାପରେ ତିନି ଠାକୁରଙ୍କୁ ସିଂହାସନ ଉପରେ ତିନି ବାଡ଼ରେ ବିଜେ କରାଯାଏ। କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ଗରୁଡ଼ ଉତ୍ଥାପନ ପାଳିତ ହୁଏ ଶ୍ରୀମନ୍ଦିରରେ। ଦ୍ୱାଦଶୀ ଓ ତ୍ରୟୋଦଶୀ ଦୁଇ ଦିନ ସନ୍ଧ୍ୟାଧୂପ ବଢ଼ିବା ପରେ ମଦନ ମୋହନ ଆଜ୍ଞାମାଳ ପାଇ ଶରତ ରାସ ପାଇଁ ଜଗମୋହନ ଖଟ ଉପରେ ବିଜେ ହୁଅନ୍ତି। ମୁଖ୍ୟ ଦେବତାଙ୍କ ସହିତ ତାହାଙ୍କର ବାହନ ବା ସେବକ ଗରୁଡ଼ଙ୍କର ପୂଜା ହେବା ଶ୍ରୀମନ୍ଦିରର ବିଶେଷତ୍ଵ। ଶ୍ରୀଜୀଉଙ୍କର ଅନ୍ୟତମ ଯାତ୍ରା ହେଉଛି ପ୍ରାବରଣ ଷଷ୍ଠୀ ଯାତ୍ରା। ମାର୍ଗଶୀର ଶୁକ୍ଳ ଷଷ୍ଠୀ ଠାରୁ ଠାକୁରଙ୍କର ଘୋଡ଼ ବା ଶୀତ ଲୁଗା ଲାଗି ହୁଏ। ପଞ୍ଚମୀ ଦିନ ରାତିରେ ଚନ୍ଦନ ଲାଗି ବଢ଼ିବା ପରେ ଭୋଗ ମଣ୍ଡପ ଘରେ ପତନୀ ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କ କବରୀ, ବିମଳା, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଘୋଡ଼ ଅଧିବାସ ହୋଇ ରହିଥାଏ। ଠାକୁରଙ୍କର ଶୀତଲୁଗା ବିଭିନ୍ନ ରଙ୍ଗରେ ଏବଂ ବିଭିନ୍ନ ବାରରେ ହୋଇଥାଏ। ରବିବାର ଲାଲ, ସୋମବାର କଳା ଛିଟମିଶା ଶୁକ୍ଳ, ମଙ୍ଗଳବାର ବାରପଟିଆ ପାଞ୍ଚ ରଙ୍ଗମିଶା, ବୁଧବାର ନୀଳ, ଗୁରୁବାର ବସନ୍ତ, ଶୁକ୍ରବାର

ଶୁକ୍ଳ ଏବଂ ଶନିବାର କଳା ରଙ୍ଗର ଘୋଡ଼ ଲାଗି ହୋଇଥାନ୍ତି। ବସନ୍ତ ପଞ୍ଚମୀଠାରୁ ଫଗୁ ଦଶମୀ ଯାଏଁ ଠାକୁରମାନେ ଠିଆ ଘୋଡ଼ ଲାଗି ହୁଅନ୍ତି। ଏହି ଓଢ଼ଣ ଷଷ୍ଠୀକୁ ପ୍ରାବରଣ ଷଷ୍ଠୀ ବୋଲି କୁହାଯାଏ। ଆଉ ଏକ ବିଧି ହେଉଛି ପୁଷ୍ୟ ପୂଜା। ଧନୁ ସଂକ୍ରାନ୍ତିଠାରୁ ମାସକ ଯାଏଁ ଶ୍ରୀମନ୍ଦିରରେ ଜଗନ୍ନାଥ ବଲ୍ଲଭ ସହ ପହିଲି ଭୋଗ ଲାଗି ହୁଏ। ତାପରେ ବେଶ ହୋଇ ଘୋଡ଼ ଓ ଅଳଙ୍କାର ଲାଗି ହୁଅନ୍ତି। ଧନୁ ମାସରେ ଧନୁମୁଆ ଭୋଗ ଏବଂ ମକର ସଂକ୍ରାନ୍ତି ଦିନ ମକର ଚାଉଳ ଭୋଗ ହୁଏ। ପୌଷ ଅମାବାସ୍ୟାକୁ ବକୁଳ ଅମାବାସ୍ୟା ବୋଲି କହନ୍ତି। ଶ୍ରୀଜଗନ୍ନାଥଙ୍କର ବକୁଳ ଲାଗି ଅନୁସାରେ ଓଡ଼ିଆ ଘରମାନଙ୍କରେ ମଣ୍ଡା ପିଠା ଓ ଗଇଁଠା ପିଠା ଭୋଗ ହେବାର ବିଧି ଅଛି ଓ ଆମ୍ବ ଗଛ ମୂଳେ ମଧ୍ୟ ଭୋଗ ହୁଏ। ଗଇଁଠା, ନାଡ଼ି ବଉଳ, ଫେଣି ବଉଳ, ଚୁନା ବଉଳ ପ୍ରଭୃତି ଭୋଗ ବକୁଳ ଅମାବାସ୍ୟାରେ ଲାଗି ହୁଏ। ପୌଷ ପୂର୍ଣ୍ଣିମାରେ ପୁଷ୍ୟାଭିଷେକ ହୁଏ। ଏହି ଦିନ ମାଜଣା ସୁନା ଲାଗି ବେଶ ହୁଅନ୍ତି। ରଘୁନାଥେ ଭିତର ସିଂହାସନକୁ ବିଜେ ହୋଇ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇଲା ପରେ ଲକ୍ଷ୍ମୀଙ୍କ ମନ୍ଦିରକୁ ବାହାର ଅଭିଷେକ ପାଇଁ ବିଜେ ହୁଅନ୍ତି।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ଥିଲା ରଥ ଉପରେ ଗଜପତିଙ୍କର ଛେରା ପହଁରା ସେବା। ଆଲୋଚକ ଥିଲେ ଡକ୍ଟର ଭାସ୍କର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହଯୋଗିତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶୁଣିଲେ ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜି ତ ପାର୍ଟି ଦରକାର, ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା। ଆଇଡିଆ, ଏଇଠି ପାର୍ଟି କରିବା, ଚାଲ ପିଜ୍ଜା ପାର୍ଟି। ୟେ ଚାଲ ତୋ କାର୍ଡ ଆଉ ପିନ୍ ଦେ।
3: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। ଆର୍ବିଆଇ କହେ ଯେ ନିଜର ପିନ୍, ଓଟିପି, ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର କମ୍ପ୍ୟୁଟର, ମୋବାଇଲ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ।
2: ବାଏ ଗର୍ଲସ, କୁଆଡେ ଯାଉଛୁ? ଶୁଣିପାରିଲୁନି? ନୋ ଶେୟାରିଂ।
3: ଆର୍ବିଆଇ କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆକାଶବାଣୀ ପୁରୀ, ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM। ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମ ଗୀତଟିକୁ ଶୁଣନ୍ତୁ ମହମ୍ମଦ ରଫିଙ୍କ କଣ୍ଠରେ, ଜଙ୍ଗଲି କଥାଚିତ୍ରରୁ। ଗୀତଟିକୁ ରଚନା କରିଛନ୍ତି ହସରତ ଜୟପୁରୀ ଏବଂ ସଙ୍ଗୀତ ସଂଯୋଜନା କରିଛନ୍ତି ଶଙ୍କର ଜୟକିଶନ।

ହମ୍ ଦୋନୋ ଏହି କଥା ଚିତ୍ର ଗୀତଟିକୁ ଶୁଣନ୍ତୁ। ମହମ୍ମଦ ରଫିଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ସାହିର ଏବଂ ସଙ୍ଗୀତ ସଂଯୋଜନା କରିଛନ୍ତି ଜୟଦେବ।

ଶୈଳେନ୍ଦ୍ରଙ୍କ ଗୀତ ରଚନାରେ ଶୁଣନ୍ତୁ ମୁକେଶଙ୍କ କଣ୍ଠରେ ଅନାଡ଼ି କଥାଚିତ୍ର ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ଶଙ୍କର ଜୟକିଶନ।

ଶୁଣିଥିଲି ମୁକେଶଙ୍କ କଣ୍ଠରେ ପରବର୍ତ୍ତୀ କଥାଚିତ୍ର ଥିଲା ଆହ୍। ଏହି ଗୀତ ସହିତ ଶେଷ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ଶୁଣିଲେ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ଯୋଗେ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ହିଲ୍ଲୋଳ। ଉପସ୍ଥାପନା କରିଛନ୍ତି ଦିବ୍ୟଦର୍ଶିନୀ ପରିଡ଼ା। ପ୍ରଯୋଜନା ଦିଲୀପ କୁମାର ନାୟକ।

ସମୟ ଚକ୍ରର କରାଳ ଗତିରେ ବହି ଚାଲିଅଛି ଏ ଜୀବନ। କେବେ ଆସିଥାଏ ନିଧାଗର ତେଜ, କେବେ ଶରତ ଶୀତର ଚୁମ୍ବନ। ଗ୍ରୀଷ୍ମକାଳେ ସୂର୍ଯ୍ୟ ବିରକ୍ତ ଲାଗନ୍ତି, ଧିତ୍କାର କରନ୍ତି ସଭିଏଁ, ହେଲେ ସେଇ ରବି ତେଜ ଆଦରି ନିଅନ୍ତି। ଆସିଲେ ଶୀତର ପ୍ରଭାବ ସଭିଏଁ, ଗ୍ରୀଷ୍ମ ପତ୍ର ଝଡ଼ା ଦୁଃଖ ଦିଏ ନାହିଁ, ଜୀବନର ଏହି ରୀତି। ବସନ୍ତେ ସେ ବୃକ୍ଷ ପୁଷ୍ପବନ୍ତ ହୁଏ, ଦୁଃଖ ପରେ ସୁଖ ଗତି। ଶ୍ରୋତାବନ୍ଧୁ, ମଣିଷ ଜୀବନ ଋତୁଚକ୍ର ପରି ପରିବର୍ତ୍ତନଶୀଳ। କେବେ ଏ ଜୀବନ ଗ୍ରୀଷ୍ମର ରୌଦ୍ରତାପରେ ଅତିଷ୍ଠ ହୋଇଉଠେ, ତ ପୁଣି କେବେ ଶ୍ରାବଣର ଧରାବାରିସି ଅତିଷ୍ଠ ମନର ସେହି ଟାଙ୍ଗରା ଭୂଇଁକୁ ଛୁଇଁ ଶୀତଳ ସ୍ପର୍ଶର ଅନୁଭବ କରାଏ। ପ୍ରକୃତିର ଏହି ଐଶ୍ୱର୍ଯ୍ୟ ଗାରିମାର ସ୍ୱାଗତ ସହିତ ମୁଁ ଦିବ୍ୟଦର୍ଶିନୀ ପରିଡ଼ା ସ୍ୱାଗତ କରୁଛି ଆପଣଙ୍କୁ। କିଛି କଥା ଆଉ ଆମ ଶ୍ରୋତାଙ୍କ ମନପସନ୍ଦର ଗୀତର କାର୍ଯ୍ୟକ୍ରମ ହିଲୋଳର ଏକ ନୂତନ ଅଧ୍ୟାୟକୁ। ଶ୍ରୋତାବନ୍ଧୁ, ପ୍ରକୃତି ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଏକ ଅନୁଭବ। ସବୁଜ ଜଙ୍ଗଲ, କୁଳୁକୁଳୁ ନାଦ କରି ବହିଯାଉଥିବା ନଦୀ, ସୁନୀଳ ଆକାଶ, ପକ୍ଷୀଙ୍କ କାକଳି, ପୁଣି ଶୀତଳ ପବନ, ତ ବର୍ଷା ଭିଜା ମାଟିର ସୁଗନ୍ଧ, ଏସବୁ ମିଶିକରି ଗଢ଼ି ଉଠିଛି ଆମ ସୁନ୍ଦର ପ୍ରକୃତି। କିନ୍ତୁ ଆଜି ସେହି ପ୍ରକୃତି ଯେପରି ନିରବ ହୋଇପଡ଼ିଛି, ସକାଳୁ ସୂର୍ଯ୍ୟଙ୍କର ତୀବ୍ର କିରଣ, ଦିନବେଳେ ବହୁଥିବା ସେ ଜଳନ୍ତା ପବନ, ଏପରିକି ରାତିରେ ମଧ୍ୟ ଅନୁଭବ ହେଉଥିବା ସେ ଉଷ୍ମତା। ଶ୍ରୋତାବନ୍ଧୁ, ଏସବୁ ହେଉଛି ହିଟ୍ୱେଭ୍ର ପ୍ରଭାବ। ତେବେ ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଏହି ତାପ ପ୍ରବାହର ତୀବ୍ରତା ତଥା ଅବଧି ଦେଶର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବଢ଼ିବାକୁ ଲାଗିଛି, ଯାହାଦ୍ୱାରା ଏହି ଉଚ୍ଚ ତାପମାତ୍ରା ସ୍ୱାସ୍ଥ୍ୟ, କୃଷି ଓ ଜଳ ସମ୍ପଦ ଉପରେ ଗୁରୁତର ପ୍ରଭାବ ପକାଉଅଛି। ଶ୍ରୋତାବନ୍ଧୁ, ଆମ କାର୍ଯ୍ୟକ୍ରମ ହିଲୋଳ ହେଉଛି ଆମ ଶ୍ରୋତାଙ୍କ ମନପସନ୍ଦର ଗୀତର କାର୍ଯ୍ୟକ୍ରମ, ଯାହା ଆପଣମାନେ ଶୁଣୁଛନ୍ତି 103.4 FM ଦ୍ୱାରା ପ୍ରସାରଣ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ। ତେବେ କାର୍ଯ୍ୟକ୍ରମରେ କଥା ତ ଆଗକୁ ଜାରି ରହିବ, ହେଲେ ସମୟ ବର୍ତ୍ତମାନ ଆଜିର ଅଧ୍ୟାୟକୁ ଆରମ୍ଭ କରିବା ଆମ ପ୍ରିୟ ଶ୍ରୋତାଙ୍କ ଅନୁରୋଧର ପ୍ରଥମ ଗୀତଟିକୁ ଶୁଣି। ଗୀତଟିକୁ ଅନୁରୋଧ କରିଛନ୍ତି ବିଶ୍ୱନାଥ ନଗର ଥାନପତି ଲେନ୍ରୁ ଦୀପକ କୁମାର ପାତ୍ର ମହୋଦୟ। ତାଙ୍କ ଅନୁରୋଧ କରିଥିବା ଗୀତଟି ରହିଛି ବାବୁ ସୁପ୍ରିୟଙ୍କ କଣ୍ଠରେ ହେ ସମୟ ଗୀତଟି।

ଏବଂ ତାପ ପ୍ରବାହରୁ ନିଜକୁ ଓ ନିଜ ସମାଜକୁ ସୁରକ୍ଷିତ ରଖିବା। ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ହିଲୋଳ କାର୍ଯ୍ୟକ୍ରମ, ପ୍ରସାରଣ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଚାଲନ୍ତୁ ଏକ ଛୋଟ ବିରତି ନେଇ ବର୍ତ୍ତମାନ ଶୁଣିନେବା ଆମ ଶ୍ରୋତାଙ୍କ ଅନୁରୋଧର ପରବର୍ତ୍ତୀ ଗୀତଟିକୁ। ଗୀତଟିକୁ ଅନୁରୋଧ କରିଛନ୍ତି ମଙ୍ଗଳାବାଗ କଟକରୁ ସମୀକ୍ଷା ଦାସ। ତାଙ୍କ ଅନୁରୋଧର ଗୀତଟି ରହିଛି ସର୍ଫରୋଶ, ହିନ୍ଦୀ କଥାଚିତ୍ରରୁ ଜଗଜିତ ସିଂଙ୍କ କଣ୍ଠରେ।

श्रोता बंधु आमे कथा हेउथिले एलिनो संपर्करे। तेबे एही एलिनोर प्रभाव प्रकृति उपरे मध्य देखिबाकु मिलिछि। जंगल गुड़िकरे गछपत्रर वृद्धि धीरे धीरे कमिबाकु लागिछि। फूल ओ फल धरिबार प्रक्रिया मध्य प्रभावित होइछि। वन्यप्राणी माने जल ओ बास अभाव जनित समस्या द्वारा मानव बसति मध्य को प्रवेश करुछन्ति। यह माटीर उर्वरता को मध्य ह्रास करिछि। तेबे प्रकृतिर एहि परिवर्तन आमको स्पष्ट संदेश देउछि कि जदि परिवेश को सुरक्षा न करा जिवो तेबे आगामी दिन मानकरे एहि संकट आहुरी गुरुतर रूप नेबो। श्रोता बंधु खाली प्रकृति नुहे एहि एलिनो चासिंक जीवन को मध्य प्रभावित करिछि। कारण ओडिसा भली कृषि प्रधान राज्य रे ए वर्धित तापमात्रार प्रभाव चासिंकर समस्या बढाइछि। ଧାନ ଚାଷ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଜଳ ମିଳିପାରୁନାହିଁ। ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହେଉଛି। ତେବେ ଚାଷ ଜନିତ ଖର୍ଚ୍ଚ ବୃଦ୍ଧି ହେବା ସହିତ ଉତ୍ପାଦନ କମିଯାଇ ଆୟ ମାତ୍ରା ହ୍ରାସ ପାଉଅଛି। ଶ୍ରୋତାବନ୍ଧୁ ଏଣୁ ଏଲିନୋ ଆମକୁ ମନେ ପକାଇ ଦେଉଛି ଯେ ପୃଥିବୀର ପାଣିପାଗ ବ୍ୟବସ୍ଥା କେତେ ଯେ ସୂକ୍ଷ୍ମ ଓ ସମ୍ବେଦନଶୀଳ। ସମୁଦ୍ରର ତାପମାତ୍ରା ବଢ଼ିଲେ ତାହାର ପ୍ରଭାବ ହଜାର ହଜାର କିଲୋମିଟର ଦୂରରେ ଥିବା ଆମ ଗାଁ ଓ ସହରରେ ମଧ୍ୟ ଦେଖିବାକୁ ମିଳୁଛି। ତେଣୁ ପ୍ରକୃତି ସହିତ ସନ୍ତୁଳନ ରକ୍ଷା କରିବା ହିଁ ଆଜିର ସମୟରେ ଆମର ସବୁଠାରୁ ବଡ଼ ଆବଶ୍ୟକତା। ତେବେ ଶ୍ରୋତା ବନ୍ଧୁ ଆସନ୍ତୁ ଆମେ ସଭିଏଁ ମିଶିକରି ଗଛ ଲଗାଇବା, ଜଳ ସଞ୍ଚୟ କରିବା ଓ ପରିବେଶକୁ ସୁରକ୍ଷା କରି ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିବା। କାରଣ ପ୍ରକୃତି ସୁସ୍ଥ ରହିଲେ ମାନବ ଜୀବନ ମଧ୍ୟ ସୁରକ୍ଷିତ ରହିବ। ତେବେ ଏହି ବାର୍ତ୍ତା ସହିତ ଆଜି ତ ସମୟ ହୋଇସାରିଛି, କାର୍ଯ୍ୟକ୍ରମକୁ ଏଇଠାରେ ବିରାମ ଦେବାକୁ ହେବ। ହେଲେ ତା ପୂର୍ବରୁ ଆମ କାର୍ଯ୍ୟକ୍ରମ ହିଲୋଳରେ ସମୟ ବର୍ତ୍ତମାନ ଶୁଣିନେବା ଆମ ଶ୍ରୋତାଙ୍କ ଅନୁରୋଧର ଶେଷ ଗୀତଟିକୁ। ଗୀତଟିକୁ ଅନୁରୋଧ କରିଛନ୍ତି ଗୌଡ଼ବାଡ଼ ସାହି ପୁରୀରୁ ଜଗନ୍ନାଥ ବାରିକ। ତାଙ୍କ ଅନୁରୋଧର ଗୀତଟି ରହିଛି ହିନ୍ଦୀ କଥାଚିତ୍ର ଜବୁଇ ମେଟ୍ରୋ।

କାର୍ଯ୍ୟକ୍ରମ ହିଲୋଳରେ କେବଳ 103.4 FM ମାଧ୍ୟମରେ ଆଜି ପାଇଁ ତ ସମୟ ହୋଇସାରିଛି, ରହୁଛି ନମସ୍କାର। ଉପସ୍ଥାପନରେ ମୁଁ ଦିବ୍ୟଦର୍ଶିନୀ ପରିଡ଼ା।

ଶୁଣିଲେ ଦିଲୀପ କୁମାର ନାୟକଙ୍କ ପ୍ରଯୋଜନାରେ କାର୍ଯ୍ୟକ୍ରମ ହିଲ୍ଲୁଳ, ଉପସ୍ଥାପନ କରିଥିଲେ ଦିବ୍ୟଦର୍ଶିନୀ ପରିଡ଼ା। ଆକାଶବାଣୀ ପୁରୀ, ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ପୂର୍ବାହ୍ନ 10:00। ଆରମ୍ଭ କରୁଛୁ ତଥ୍ୟ, ସୂଚନା ଓ ସଙ୍ଗୀତର ମୂର୍ଚ୍ଛନାକୁ ନେଇ ଆକାଶବାଣୀର ବିଶେଷ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି, ଉପସ୍ଥାପନାରେ ମୁଁ ଦେବସ୍ମିତା। ହେ ପ୍ରଭୁ, ତୁମେ ଅନନ୍ତ, ଅସୀମ ଓ ସର୍ବବ୍ୟାପୀ। ତୁମର ଅସଂଖ୍ୟ ନାମ ଓ ରୂପ, ଜଗନ୍ନାଥ, କୃଷ୍ଣ, ରାମ, ନାରାୟଣ, ଗୋବିନ୍ଦ, ମାଧବ, ଦାମୋଦର ଆଦି, ତୁମ ମହିମାକୁ ଗୋଟିଏ ନାମରେ ବାନ୍ଧି ହେବ ନାହିଁ। ସେଥିପାଇଁ ଭକ୍ତ ଭାବବିହ୍ୱଳ ହୋଇ ପଚାରେ, କେଉଁ ନାମ ଧରି ଡାକିବି ତୁମକୁ? ଶୁଣନ୍ତୁ ବାଣୀ ଜୟରାମ ଓ ସାଥୀଙ୍କ କଣ୍ଠରେ। ଗୀତଟିକୁ ରଚନା କରିଛନ୍ତି କାଳିନ୍ଦୀ ଚରଣ ପାଣିଗ୍ରାହୀ, ସଙ୍ଗୀତ ସଂଯୋଜନା ପ୍ରଫୁଲ୍ଲ କର।

ଏସ୍ ଜାନକୀ ଭାରତର ଜଣେ କିମ୍ବଦନ୍ତୀ ପାର୍ଶ୍ୱ ଗାୟିକା। ତାଙ୍କର ପୂର୍ଣ୍ଣ ନାମ ସିଷ୍ଟଳା ଶ୍ରୀ ରାମମୂର୍ତ୍ତି ଜାନକୀ। ସେ ଜୁନ୍ 23 ଏପ୍ରିଲ ମାସ 1938 ଆନ୍ଧ୍ରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ସେ ଓଡ଼ିଆ, ତେଲୁଗୁ, ତାମିଲ, ମାଲାୟାଲମ, କନ୍ନଡ଼, ହିନ୍ଦୀ ସମେତ 15ରୁ ଅଧିକ ଭାଷାରେ ହଜାର ହଜାର ଗୀତ ଗାଇଛନ୍ତି। ତାଙ୍କର ମଧୁର ଓ ଭାବପୂର୍ଣ୍ଣ କଣ୍ଠସ୍ୱର ପାଇଁ ସେ ଦକ୍ଷିଣ ଭାରତୀୟ ସଙ୍ଗୀତ ଜଗତରେ ନାଇଟିଙ୍ଗଲ ଭାବେ ପରିଚିତ। ସେ ଅନେକ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ସମ୍ମାନ ଲାଭ କରିଛନ୍ତି। ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ ଏସ୍ ଜାନକୀଙ୍କ କଣ୍ଠରେ ତପସ୍ୟା କଥାଚିତ୍ରରୁ। ଗୀତଟିକୁ ରଚନା ଏବଂ ସଙ୍ଗୀତ ସଂଯୋଜନା କରିଛନ୍ତି ପ୍ରଫୁଲ୍ଲ କର।

ନିର୍ମଳା ମିଶ୍ର ଏବଂ ପ୍ରଣବ ପଟ୍ଟନାୟକଙ୍କ ଯୁଗଳକଣ୍ଠରେ ଶୁଣନ୍ତୁ ଶ୍ରୀ ଲୋକନାଥ କଥାଚିତ୍ର ଗୀତଟିକୁ ରଚନା କରିଛନ୍ତି ନରସିଂହ ମହାପାତ୍ର ଏବଂ ସଙ୍ଗୀତ ସଂଯୋଗ

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ। ଆପଣ ଏଥିରେ ଶୁଣୁଛନ୍ତି କେତୋଟି ହିନ୍ଦୀ ଏବଂ ଓଡ଼ିଆ କଥା ଚିତ୍ର ଗୀତ। ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥା ଚିତ୍ର ଗୀତ। ଆଶା କଥା ଚିତ୍ରରେ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

ମଜରୁ ସୁଲତାନପୁରୀଙ୍କ ଗୀତ ରଚନାରେ ଶୁଣନ୍ତୁ ପରବର୍ତ୍ତୀ ଗୀତଟିକୁ। ଅଭିମାନ କଥାଚିତ୍ରରୁ ସଙ୍ଗୀତରେ ସଜେଇଛନ୍ତି ଏସ୍ ଟି ବର୍ମନ ଏବଂ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି।

ଅଦାଲତ ଏହି କଥାଚିତ୍ର ଗୀତଟିକୁ ଆପଣମାନେ ଶୁଣୁଥିଲେ ଆଶା ଭୋସଲେ ଏବଂ ମହମ୍ମଦ ରଫିଙ୍କ କଣ୍ଠରେ ଗୀତ ରଚନା କରିଥିଲେ ରାଜେନ୍ଦ୍ର କିଶନ ଏବଂ ସଙ୍ଗୀତ ସଂଯୋଜନା କରିଥିଲେ ମଦନ ମୋହନ। ଶ୍ରୋତବନ୍ଧୁ ଆଜି 13 ଜୁଲାଇ 2024 ପୁରୀରେ ରଥଯାତ୍ରା ପୂର୍ବରୁ ପ୍ରସ୍ତୁତି ରଥଯାତ୍ରା ପୂର୍ବରୁ ପ୍ରସ୍ତୁତି ଜୋରଦାର ଭାବରେ ଚାଲିଛି। ଶ୍ରୀଜଗନ୍ନାଥ ମନ୍ଦିରରେ ନବଯୌବନ ଦର୍ଶନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ଚାଲିଛି। ଅନବସର ଅବଧି ଶେଷ ହେବା ପରେ ଭକ୍ତମାନେ ପ୍ରଭୁଙ୍କୁ ନବଯୌବନ ବେଶ ଦର୍ଶନ ପାଇବେ, ଯାହାପରେ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରାକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରାୟ 13,000 ପୁଲିସ କର୍ମଚାରୀ ଏବଂ 15 କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ବଳ ମୁତୟନ କରାଯାଇଛି। ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ପାଇଁ ପୁଲିସ ଓ ପ୍ରଶାସନ ସମନ୍ୱୟରେ ପ୍ରସ୍ତୁତି ଜାରି ରହିଛି। ସେତୁବନ୍ଧ ପରବର୍ତ୍ତୀ ଗୀତଟିକୁ ଆସନ୍ତୁ ଶୁଣିବା ଆଶା ଭୋସଲେ ଏବଂ ମହମ୍ମଦ ରଫିଙ୍କ କଣ୍ଠରେ ଆନ୍ ଇଭିନିଙ୍ଗ ଇନ୍ ପ୍ୟାରିସ୍ କଥାଚିତ୍ରରୁ। ଗୀତଟିକୁ ରଚନା କରିଛନ୍ତି ଶୈଳେନ୍ଦ୍ର ଏବଂ ସଙ୍ଗୀତ ସଂଯୋଜନା ଶଙ୍କର ଜୟକିଶନ।

ଶୁଣିଲେ ବାତ୍ ଏକ ରାତ କି କଥା ଚିତ୍ର ଗୀତଟିକୁ ହେମନ୍ତ କୁମାରଙ୍କ କଣ୍ଠରେ ଗୀତ ରଚନା କରିଥିଲେ ମଜରୁ ସୁଲତାନପୁରୀ। ପରବର୍ତ୍ତୀ ଗୀତଟିକୁ ଆସନ୍ତୁ ଶୁଣିବା ସକିଲ ବଦାୟନୀଙ୍କ ଗୀତ ରଚନାରେ ଲତା ମଙ୍ଗେସ୍କରଙ୍କ କଣ୍ଠରେ ବାବୁଲ କଥା ଚିତ୍ର ଗୀତଟିକୁ ସଙ୍ଗୀତରେ ସଜିଛନ୍ତି ନୌସାଦ।

ଶୁଣିଲେ ରାହୁଲ ଦେବ ବର୍ମାନଙ୍କ ସଙ୍ଗୀତ ସଂଯୋଜନା ଏବଂ ଗୁଲଜାରଙ୍କ ଗୀତ ରଚନାରେ ଲତା ମଙ୍ଗେସ୍କର ଏବଂ କିଶୋର କୁମାରଙ୍କ କଣ୍ଠରେ

ନିଦା ଫେଜଙ୍କ ଗୀତ ରଚନାରେ ଆପଣମାନେ ଶୁଣିଛନ୍ତି ହେମଲତାଙ୍କ କଣ୍ଠରେ ଗୀତଟିକୁ ଆପ୍ ଏସେ ନା ଥେ କଥାଚିତ୍ରରୁ ସଙ୍ଗୀତରେ ସଜେଇଛନ୍ତି ଉଷା ଖାନ୍ନା।

ଶ୍ରୋତାବନ୍ଧୁ ଆପଣ ମାନେ ଶୁଣିଥିଲେ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ। ଏହି ଗୀତ ସହିତ ଶେଷ କରୁଛୁ ଆଜିର ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣ ଯଦି ଆପଣଙ୍କ ଅଞ୍ଚଳରେ ହେବାକୁ ଥିବା କୌଣସି କାର୍ଯ୍ୟକ୍ରମର ସୂଚନା ସମ୍ପର୍କେ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛନ୍ତି ତେବେ ବିନା ଶୁଳ୍କରେ ଆକାଶ

0: ପୁରୀ ସହିତ ଯୋଗାଯୋଗ କରନ୍ତୁ। ଯୋଗାଯୋଗ ପାଇଁ ଫୋନ୍ ନମ୍ବରଟି ଲେଖି ରଖନ୍ତୁ 9437037892। ଏହି ନମ୍ବରରେ ଆପଣ ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣଙ୍କ ଅଞ୍ଚଳରେ ହେବାକୁ ଥିବା ଅର୍ଥାତ୍ ଆମ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ପହଞ୍ଚାଉଥିବା ସୂଚନାର ତଥ୍ୟ ପଠାଇ ପାରିବେ। ଆମେ ପ୍ରଚାର କରିବୁ ଆମ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଏଥିସହିତ ଆମେ ଏହି ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମକୁ ସମାପ୍ତ କରୁଛୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ ପ୍ରଚାର କରୁଛୁ।
1: कार्यक्रम की शुरुआत में सुनिए जगजीत सिंह की गाई ये गजल, जिसे लिखा है निदा फाजली ने, संगीत से सजाया है जगजीत सिंह ने, और एल्बम का नाम गम बड़े आते हैं।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆତ୍ମନିର୍ଭର ଭାରତ ଯୋଜନାରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମକୁ ସୁଦୃଢ଼ କରୁଛନ୍ତି ସରକାର। ଗତ ଏକ ମାସରେ ନୌସେନାରେ ସାମିଲ ହୋଇଛି ସ୍ୱଦେଶୀ ନିର୍ମିତ 4 ନୂତନ ପିଢ଼ିର ଯୁଦ୍ଧପୋତ। ନାଗରିକତା ନିର୍ଦ୍ଧାରଣ ସମୟରେ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣେଇବା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ପ୍ରଦାନ। ଭିଏତନାମ ନୌକାବୁଡ଼ି ଘଟଣାରେ ଆଜି ମୁମ୍ବାଇରେ ପହଞ୍ଚିବ 15 ଭାରତୀୟଙ୍କ ମୃତଦେହ। ଜୋର୍ଡାନ୍, ବାହାରିନ୍ ଓ କୁଏତରେ ଆମେରିକୀୟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିବା ସ୍ପଷ୍ଟ କଲା ଇରାନ। ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍। ଦେଶର ନୌସେନାକୁ ଦୃଢ଼ କରିବା ଲାଗି ଗତ ଏକ ମାସ ମଧ୍ୟରେ 4 ନୂତନ ପିଢ଼ିର ସ୍ୱଦେଶୀ ନୌସେନା ପ୍ଲାଟଫର୍ମ ସାମିଲ କରାଯାଇଛି। ସେହି 4 ଯୁଦ୍ଧପୋତ ମଧ୍ୟରେ INS ମହେନ୍ଦ୍ରଗିରି ହେଉଛି ସବୁଠାରୁ ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ। ନୀଳଗିରି ଶ୍ରେଣୀର ଷଷ୍ଠ ଷ୍ଟିଲ୍ଥ ଫ୍ରିଗେଟ୍ ଭାବେ INS ମହେନ୍ଦ୍ରଗିରିକୁ ବିବେଚନା କରାଯାଉଛି। ଗତ 11 ଏହି ଯୁଦ୍ଧପୋତକୁ ନୌସେନାରେ ସାମିଲ କରାଯାଇଥିଲା। ଗତ ମାସ 21 ଭାରତୀୟ ନୌସେନାରେ 3 ସ୍ୱଦେଶୀ ଜ୍ଞାନକୌଶଳରେ

ମିତ ଯୁଦ୍ଧପୋତକୁ ସାମିଲ କରାଯାଇଥିଲା। ସେଗୁଡ଼ିକ ହେଉଛି ଆଇଏନ୍ଏସ୍ ଦୁନାଗିରି, ସଂଶୋଧକ ଓ ଆଗ୍ରେୟ। 17A ପ୍ରକଳ୍ପ ଅଧୀନରେ ଏହି ଯୁଦ୍ଧପୋତଗୁଡ଼ିକ ବିଭିନ୍ନ ପ୍ରକାରର ଭୂମିକାରେ ଅବତୀର୍ଣ୍ଣ ହେବାର କ୍ଷମତା ରଖିଛନ୍ତି। ଏହିସବୁ ଜାହାଜଗୁଡ଼ିକ ବାୟୁ ନିରୋଧୀ ହୋଇଥିବା ବେଳେ ସମୁଦ୍ର ପଥରେ ମଧ୍ୟ ଏହାକୁ ଠାବ କରିବା କଷ୍ଟକର। 17A ପ୍ରକଳ୍ପ ଅଧୀନରେ ଦେଶରେ 7ଟି ଆଧୁନିକ ପିଢ଼ିର କ୍ଷେପଣାସ୍ତ୍ର ଉତ୍କ୍ଷେପଣ ବ୍ୟବସ୍ଥା ଥିବା ଯୁଦ୍ଧ ଜାହାଜ ନିର୍ମାଣ ପାଇଁ ଯୋଜନା ରହିଥିବା ବେଳେ ଏହିସବୁ ଜାହାଜରେ ଏଭଳି ବ୍ୟବସ୍ଥା କରାଯାଇଛି ଯାହା ଅନ୍ୟ କୌଣସି ଜାହାଜର ରାଡାର ମଧ୍ୟରେ ସହଜରେ ଦୃଶ୍ୟମାନ ହେବ ନାହିଁ। ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମକୁ ସୁଦୃଢ଼ କରିବା ଲାଗି ବିବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ସମ୍ପୃକ୍ତ ଯୁଦ୍ଧ ଜାହାଜଗୁଡ଼ିକ ସାମୁଦ୍ରିକ ସୁରକ୍ଷା ବୃଦ୍ଧି ସମେତ ନୀଳ ଅର୍ଥନୀତିକୁ ସମର୍ଥନ କରିବା କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ନାଗରିକତା ନିର୍ଦ୍ଧାରଣ ସମୟରେ କୌଣସି ବ୍ୟକ୍ତିଙ୍କୁ ବିଦେଶୀ ଘୋଷଣା କରିବା ପୂର୍ବରୁ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଆସାମର ଫରେନ୍ ଟ୍ରିବ୍ୟୁନାଲ୍ ଦ୍ୱାରା ବିଦେଶୀ ଘୋଷିତ 27 ଜଣ ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରିବା ପରେ ଏହାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ନାଗରିକତା ସ୍ଥିର କରିବା ବିଷୟରେ ନିରପେକ୍ଷ ନୀତି ଆପଣାଇବାର ଆବଶ୍ୟକତା ରହିଛି। ବିଚାରପତି ଜଷ୍ଟିସ୍ ବିକ୍ରମନାଥ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାଗୁଡ଼ିକର ଶୁଣାଣି କରି ଗୁଆହାଟୀ ଉଚ୍ଚ ନ୍ୟାୟାଳୟ ଏବଂ ଆସାମ ବିଦେଶୀ ନ୍ୟାୟାଧିକରଣଙ୍କ ଆଦେଶକୁ ରଦ୍ଦ କରିଛନ୍ତି। କଲମ୍ବିଆର ବୁକାରାମାଙ୍ଗାଠାରେ ଚଳିତ ମାସ 4-12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ 56ତମ ଆନ୍ତର୍ଜାତିକ ଫିଜିକ୍ସ ଅଲମ୍ପିଆଡ଼ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଦେଶର 5 ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସ୍ୱର୍ଣ୍ଣପଦକ ହାସଲ କରିଥିବା ଏହି ଯୁବ ପଦାର୍ଥ ବିଜ୍ଞାନୀମାନେ ହେଉଛନ୍ତି ପୁଣେର କନିଷ୍କ ଜୈନ, ଇନ୍ଦୋରର ରିଧେଶ ଅନନ୍ତ ବେଣ୍ଡାଲେ, ନୂଆଦିଲ୍ଲୀର ରିଷିତ ଗର୍ଗ, ମୁମ୍ବାଇର ଶ୍ରେଷ୍ଠ ସୁରେୟା ଏବଂ ଅହମ୍ମଦାବାଦର ସବରିତ ଯୋଶୀ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିଜୟ ଦେଶର ଯୁବଶକ୍ତିର ଅଦମ୍ୟ ଶକ୍ତି ଓ ବିଜ୍ଞାନ ଏବଂ ଗବେଷଣା ପ୍ରତି ଆଗ୍ରହ ପ୍ରତିପାଦିତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଦଶନ୍ଧିରେ ବିଭିନ୍ନ ବିଶ୍ୱସ୍ତରୀୟ ମଞ୍ଚରେ ଭାରତୀୟ ଛାତ୍ରଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଭିଏତନାମରେ ନୌକାବୁଡ଼ି ଘଟଣାରେ 15 ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମରଶରୀରକୁ ଆଜି ହୋଚିମିନ୍ ସହରରୁ ଭିଏତନାମର ଏକ ସ୍ୱତନ୍ତ୍ର ବିମାନରେ ଭାରତ ଅଣାଯିବ। ଭିଏତନାମ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ମରଶରୀର ବହନ କରି ଆସୁଥିବା ବିମାନଟି ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଜି ରାତି 9:35 ପହଞ୍ଚିବ। ମୃତଦେହଗୁଡ଼ିକୁ ସେମାନଙ୍କ ପରିବାରବର୍ଗଙ୍କ ନିକଟରେ ପହଞ୍ଚାଇବା ଲାଗି ରାଜ୍ୟ ସରକାରଗୁଡ଼ିକୁ ବ୍ୟବସ୍ଥା କରିବା ଲାଗି ଦୂତାବାସ ପକ୍ଷରୁ କୁହାଯାଇଛି। ନ୍ୟୁଜିଲାଣ୍ଡର ଲୋକପ୍ରିୟ ଅଭିନେତା ସାମ୍ ନିଲ୍ଙ୍କ 78 ବର୍ଷ ବୟସରେ ପରଲୋକ ଘଟିଛି। ଜୁରାସିକ୍ ପାର୍କ ଏବଂ ଦ ପିଆନୋ ଭଳି ପ୍ରସିଦ୍ଧ ଚଳଚ୍ଚିତ୍ରରେ ସେ ତାଙ୍କର ଅଭିନୟର ଛାପ ଛାଡ଼ିଯାଇଛନ୍ତି। 2023 ଅଭିନେତା ସାମ୍ ନିଲ୍ ଟି ସେଲ୍ ଲିମ୍ଫୋମା ରୋଗରେ ପୀଡ଼ିତ ହୋଇଥିଲେ। ଗତ 5 ଦଶନ୍ଧି ଧରି ପ୍ରମୁଖ ହଲିଉଡ୍ ଚଳଚ୍ଚିତ୍ରଗୁଡ଼ିକରେ ତାଙ୍କ ଅଭିନୟ ବିଶ୍ୱବାସୀଙ୍କୁ ଆକର୍ଷିତ କରିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତି ଆକ୍ରମଣ ସ୍ୱରୂପ ଜୋର୍ଡାନ୍, ବାହାରିନ୍ ଏବଂ କୁଏତସ୍ଥିତ ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଥିବା ଇରାନ୍ର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ IRGC କହିଛି। ଇରାନ୍ର ସାମରିକ ଘାଟିଗୁଡ଼ିକ ଉପରେ ଆମେରିକାର ଆକ୍ରମଣ ପରେ ଇରାନ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଇରାନ୍ର ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ IRGC ପକ୍ଷରୁ ଜୋର୍ଡାନ୍ସ୍ଥିତ ପ୍ରିନ୍ସ ହସନ୍ ବାୟୁସେନା ଘାଟି, ବାହାରିନ୍ସ୍ଥିତ ଶେଖ୍ ଇସା ବାୟୁସେନା ଘାଟି ଏବଂ କୁଏତସ୍ଥିତ ଅଲ୍ଲି ଅଲ୍ ସାଲେମ୍ ଏବଂ ଅହମ୍ମଦ ଅଲ୍ ଜାଭେଦ ବାୟୁସେନା ଘାଟି ଉପରେ ଆକ୍ରମଣ କରାଯାଇଥିବା ସ୍ପଷ୍ଟ କରାଯାଇଛି। ଏହି ଆକ୍ରମଣରେ ତୈଳ ଡିପୋ, ଅସ୍ତ୍ରଶସ୍ତ୍ର ଭଣ୍ଡାର, ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଏବଂ ରାଡାର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଇରାନ୍ ଦାବି କରିଛି। ହରମୁଜ ପ୍ରଣାଳୀରେ ଆମେରିକା ସେନାର କାର୍ଯ୍ୟକଳାପ ନେଇ ଇରାନ୍ ଚେତାବନୀ ଦେଇଛି। ଗତକାଲି ଇରାନ୍ର ଅନେକଗୁଡ଼ିଏ ସ୍ଥାନରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇ ତେହେରାନ୍ର ସାମରିକ ସାମର୍ଥ୍ୟ ଓ ସାମୁଦ୍ରିକ କାର୍ଯ୍ୟକଳାପ ନଷ୍ଟ କରିବା ଲାଗି ଉଦ୍ୟମ କରିଥିଲା। ତେବେ ହରମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ଲାଗି ଆକ୍ରମଣ କରାଯାଇଥିଲା ବୋଲି ଆମେରିକା କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡ଼ିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ

0: ମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ 1800117800 ଡାଏଲ କରି ସେମାନଙ୍କ ମତାମତ ରେକର୍ଡ କରାଇପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ନୀତି ପ୍ରସ୍ତାବ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମତାମତ ଆହ୍ୱାନ କରାଯାଇଛି। ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ରଣନୈତିକ ଢାଞ୍ଚା ଓ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ଲାଗି ଏହି ନୀତି ଉଦ୍ଦିଷ୍ଟ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିଭିନ୍ନ ଅଂଶୀଦାରମାନଙ୍କ ପ୍ରସ୍ତାବ ଓ ମତାମତ ଆଧାରରେ ଏହି ନୀତି ପ୍ରସ୍ତୁତ କରାଯାଇଛି। ଚଳିତ ମାସ 27 ତାରିଖ ସୁଦ୍ଧା ମତାମତ ଦେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି। ତାମିଲନାଡ଼ୁରେ ଆମୋନିଆ ଗ୍ୟାସ୍ ନିର୍ଗତ ଘଟଣାରେ ଝାଡ଼ଖଣ୍ଡର ଶ୍ରମିକମାନେ ପ୍ରଭାବିତ ହୋଇଥିବା ଘଟଣାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲାର ସଞ୍ଜୀବ କୁମାର ଅମ୍ବାସ୍ତାଙ୍କ ଦ୍ୱାରା ଆଗତ ଏକ ଆବେଦନକୁ ବିଚାରକୁ ନେଇ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ନିୟୋଜନ ଓ ଶ୍ରମ ସଚିବାଳୟକୁ ଏ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯିବା ସହ ରିପୋର୍ଟ ଦାଖଲ ନିମନ୍ତେ କୁହାଯାଇଛି। ଆବେଦନରେ ଝାଡ଼ଖଣ୍ଡ ଶ୍ରମିକମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ସହ ଆର୍ଥିକ ସହାୟତା, କ୍ଷତିପୂରଣ ଓ ପୁନଃଥଇଥାନ ବ୍ୟବସ୍ଥା କରିବା ଲାଗି କୁହାଯାଇଛି। ସାମୂହିକ ଉଦ୍ୟମ ଦ୍ୱାରା ଦେଶରେ ଜଳ ପରିଚାଳନା ବ୍ୟବସ୍ଥାକୁ ଆତ୍ମନିର୍ଭର କରାଯିବା ଉପରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ କହିଛନ୍ତି। ନୂଆଦିଲ୍ଲୀରେ ଗ୍ରାମ ପଞ୍ଚାୟତ ଦ୍ୱାରା ଜଳ ସୁରକ୍ଷା ଯୋଜନା ଅନ୍ତର୍ଗତ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଶ୍ରୀ ଭରଦ୍ୱାଜ କହିଛନ୍ତି, ଏକ ସାଧାରଣ ଉଦ୍ଦେଶ୍ୟ ପୂରଣ ଦିଗରେ ଯଦି ସମସ୍ତେ ଉଦ୍ୟମ କରିବେ ତାହା ସଫଳ ହୋଇପାରିବ। ସେ କହିଛନ୍ତି, ମନ୍ତ୍ରଣାଳୟ ଗତ 1.5 ବର୍ଷ ହେବ ଜଳ ପରିଚାଳନା ବ୍ୟବସ୍ଥାକୁ ସୁସଂଗତ କରିବା ଲାଗି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। କେରଳମର ଜଣେ 21 ବର୍ଷିଆ ମେଡିକାଲ ଛାତ୍ରୀଙ୍କୁ ଉଜ୍ବେକିସ୍ତାନରେ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ଘଟଣାକୁ ଜାତୀୟ ମହିଳା କମିଶନ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଘଟଣାରେ ସମ୍ପୃକ୍ତ ଛାତ୍ରୀଙ୍କୁ ମୃତ୍ୟୁ ପୂର୍ବରୁ ଶାରୀରିକ ନିର୍ଯାତନା ଦିଆଯିବା ସହ ଧର୍ମ ପରିବର୍ତ୍ତନ ଲାଗି ବଳ ପ୍ରୟୋଗ କରାଯାଇଥିଲା। ଜାତୀୟ ମହିଳା କମିଶନ ଘଟଣାରେ ଚିନ୍ତା ବ୍ୟକ୍ତ କରିବା ସହ କେରଳମ୍ ପୋଲିସ ମହାନିର୍ଦ୍ଦେଶକଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ତାସ୍କେଣ୍ଟସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରକ୍ଷା କରି ତଦନ୍ତ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ତଥା ଆମେରିକୀୟ ସାଂସଦ ଲିଣ୍ଡସେ ଗ୍ରାହମ୍ଙ୍କର 71 ବର୍ଷ ବୟସରେ ପରଲୋକ ଘଟିଛି। ଶ୍ରୀ ଗ୍ରାହମ୍ ଡୋନାଲ୍ଡ ଟ୍ରମ୍ପଙ୍କ ବୈଦେଶିକ ନୀତିର ସମର୍ଥନ କରି ବିଶ୍ୱର ଅନେକ ଦେଶ ଯାତ୍ରା କରିଥିଲେ। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଭାରତୀୟ ସମୟ ରାତି 12:30 ପ୍ରଥମ ସେମିଫାଇନାଲ୍ ଅନୁଷ୍ଠିତ ହେବ। ଏଥିରେ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୋରକୋକୁ କ୍ୱାର୍ଟର ଫାଇନାଲ୍ରେ 2-0 ପରାସ୍ତ କରି ଫ୍ରାନ୍ସ ଏବଂ ବେଲ୍ଜିୟମ୍କୁ 2-1 ପରାସ୍ତ କରି ସ୍ପେନ୍ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଆତ୍ମନିର୍ଭର ଭାରତ ଯୋଜନାରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମ୍କୁ ସୁଦୃଢ଼ କରୁଛନ୍ତି ସରକାର। ନାଗରିକତା ନିର୍ଦ୍ଧାରଣ ସମୟରେ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣାଇବା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ପ୍ରଦାନ। ଭିଏତନାମ ନୌକାବୁଡ଼ି ଘଟଣାରେ ଆଜି ମୁମ୍ବାଇରେ ପହଞ୍ଚିବ 15 ଜଣ ଭାରତୀୟଙ୍କ ମୃତଦେହ। ଜୋର୍ଡାନ୍, ବାହାରିନ୍ ଓ କୁଏତରେ ଆମେରିକୀୟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିବା ସ୍ୱଷ୍ଟ କଲା ଇରାନ୍। ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the Midday News. The headlines. Supreme Court says determination of citizenship and foreigner status must be carried out through a fair, lawful and reasonable process. Sets aside Guwahati High Court's decision declaring 27 appellants as foreigners. Apex Court seeks status report from the SIT probing alleged misappropriation of donations in Ram Janmabhoomi Temple. President Draupadi Murmu takes cognizance of matter regarding Jharkhand workers affected by ammonia gas leak in Tamil Nadu, directs immediate action. Mortal remains of 15 Indians who died in Vietnam boat tragedy to be brought back home tonight by a Vietnam Airlines flight. Iran strikes U.S. military bases in Jordan, Bahrain and Kuwait in retaliation to U.S. attacks on its military targets. And in women's cricket, hosts England to resume their second innings at 130-6 against India in historic one-off test at the Lord's. The news details. The Supreme Court today ruled that the process of determining citizenship or declaring an individual a foreigner must be carried out through a fair, lawful and reasonable process. The Apex Court was hearing a batch of petitions filed by 27 people who had been declared foreigners by the Foreigners Tribunals in Assam.

ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସ୍ୱାସ୍ଥ୍ୟ ଗବେଷଣା ପରିସରକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଚିଠା ନୀତି ଉପରେ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ। ମନ୍ କି ବାତ୍ର 136ତମ ସଂସ୍କରଣ ପାଇଁ ଦେଶବାସୀଙ୍କଠାରୁ ଆହ୍ୱାନ କରାଯାଇଛି ମତାମତ, ଏବଂ ରଥଯାତ୍ରା ପୂର୍ବରୁ ସୁରକ୍ଷା ସମ୍ବନ୍ଧିତ ମକ୍ଡ୍ରିଲ୍ ପୁରୀଠାରେ ଅନୁଷ୍ଠିତ। ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ଚିଠା ନୀତି ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମତାମତ ଆହ୍ୱାନ କରାଯାଇଛି। ଦେଶରେ ସ୍ୱାସ୍ଥ୍ୟ ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ଏ ନେଇ ଏକ ରଣନୈତିକ ଢାଞ୍ଚା ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହି ନୀତି ସହଯୋଗ ପ୍ରଦାନ କରିବ। ଉଚ୍ଚ ଗୁଣବତ୍ତା, ନୈତିକ ଏବଂ ଅଭିନବ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନ ତଥା ଜାତୀୟ ଏବଂ ଆଧୁନିକ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେବା ଏହି ନୀତିର ଅନ୍ୟତମ ଉଦ୍ଦେଶ୍ୟ। ସ୍ୱାସ୍ଥ୍ୟ ଗବେଷଣା କ୍ଷେତ୍ର ପାଇଁ ଏକ କେନ୍ଦ୍ରୀୟ ରୂପରେଖ ଭାବେ ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ଏଜେଣ୍ଡା ପ୍ରସ୍ତୁତ କରିବାକୁ ଏହି ଚିଠା ନୀତିରେ ପ୍ରସ୍ତାବ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଭିନ୍ନ ଅଂଶୀଦାରଙ୍କ ପରାମର୍ଶ ଏବଂ ସୁପାରିଶ ଉପରେ ବ୍ୟାପକ ଆଲୋଚନା କରାଯାଇ ଏହି ଚିଠା ନୀତି ପ୍ରସ୍ତୁତ କରାଯାଇଛି। ମତାମତ ଦାଖଲ କରିବାର ସମୟସୀମା ଆସନ୍ତା 27 ତାରିଖକୁ ଧାର୍ଯ୍ୟ କରାଯାଇଛି। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ COVID-19 ସାମ୍ପ୍ରତିକ ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ସୀମାନ୍ତ ଅଞ୍ଚଳଗୁଡ଼ିକ ପାଇଁ ସରକାର ସ୍ୱତନ୍ତ୍ର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମାନ୍ତ ଜିଲ୍ଲାଗୁଡ଼ିକରେ ସନ୍ଦିଗ୍ଧ କୋଭିଡ୍ ସଂକ୍ରମଣ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ସମସ୍ତ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆନ୍ଧ୍ରପ୍ରଦେଶ ସୀମା ସଂଲଗ୍ନ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ସନ୍ଦିଗ୍ଧ ରୋଗୀଙ୍କର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ବାଧ୍ୟତାମୂଳକ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ନିରୀକ୍ଷଣ ବ୍ୟବସ୍ଥା ନିରନ୍ତର ଜାରି ରହିଛି। ସନ୍ଦିଗ୍ଧଙ୍କ ନିୟମିତ ପରୀକ୍ଷା କରାଯିବା ସହ ପଡ଼ୋଶୀ ରାଜ୍ୟଗୁଡ଼ିକରେ ସଂକ୍ରମଣର ସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍ତି। ଆନ୍ଧ୍ରପ୍ରଦେଶରେ COVID-19 ସଂକ୍ରମଣ ଯୋଗୁଁ ଇତିମଧ୍ୟରେ 2 ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ଅଧୀନରେ ଦେଶବ୍ୟାପୀ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ଦେଶବ୍ୟାପୀ 3 ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ପ୍ରତିଯୋଗିତା ଜିଲ୍ଲାସ୍ତରରୁ ରାଜ୍ୟସ୍ତର ଏବଂ ଜାତୀୟ ସ୍ତର ପର୍ଯ୍ୟନ୍ତ ଚାଲିବ। ଚଳିତ ମାସ 24-27 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାଗୁଡ଼ିକ ପାଇଁ ଆଜିଠାରୁ ମାଇ ଭାରତ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାଗୁଡ଼ିକର ଫାଇନାଲ୍ ଆସନ୍ତା ମାସ 12 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ନୃତ୍ୟ, ସଙ୍ଗୀତ, ରିଲ୍ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର, ନୁକ୍କଡ଼ ନାଟକ ଓ କବିତା ଆଦି ପର୍ଯ୍ୟାୟରେ 15-29 ବର୍ଷ ବୟସର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ସୂଚନା ଅନୁଯାୟୀ ଗଗନଯାନ କ୍ରୁ ମଡ୍ୟୁଲ୍ର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଛି। କ୍ରୁ ମଡ୍ୟୁଲ୍ ସମୁଦ୍ର ମଧ୍ୟରେ ପଡ଼ିବା ପରେ ଯେଭଳି ସିଧା ହୋଇପାରିବ ସେ ନେଇ ପରୀକ୍ଷଣ ସଫଳ ହୋଇଛି। ଏଥିଲାଗି ଇସ୍ରୋ ପକ୍ଷରୁ ଥଣ୍ଡା ଗ୍ୟାସ୍ ଆଧାରିତ ବ୍ୟବସ୍ଥା ବିକଶିତ କରାଯାଇଛି। ଦ୍ୱିତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲ୍ର ଉଭୟ ଅଂଶକୁ ନିର୍ଦ୍ଧାରିତ ସମୟରେ ଅଲଗା କରି ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ଏବଂ ତୃତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲ୍ର ଅଲଗା ହେବା ସମୟରେ ସଂରଚନା ସମନ୍ୱୟର ସଠିକ୍ ପରିଚାଳନା ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗସ୍ତ କରିଥିଲେ। ସେଠାରେ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ବିଭିନ୍ନ ସୁବିଧା ସୁଯୋଗର ସ୍ଥିତି ସମୀକ୍ଷା କରିବା ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ଏରେଇ ଗ୍ରାମ ପଞ୍ଚାୟତଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ବିଚାର ବିଭାଗ ଏବଂ ଶ୍ରମ ଅଧିକାରୀ ସରପଞ୍ଚ ପ୍ରମୁଖ ଯୋଗଦେଇ ନାଲସା ଯୋଜନା 2025 ଉପରେ ଆଲୋଚନା କରିଛନ୍ତି। ବିଭିନ୍ନ ସରକାରୀ ଯୋଜନା ଅଧୀନରେ ପ୍ରଦାନ କରାଯାଉଥିବା ଭତ୍ତା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଉପରେ ଏହି ଅବସରରେ ସୂଚନା ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ

ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କଠାରୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଆଗାମୀ ରଥଯାତ୍ରାର ପ୍ରସ୍ତୁତି ନେଇ ପୁଲିସ୍ ତଥା ଅନ୍ୟାନ୍ୟ ବିଭାଗ ପକ୍ଷରୁ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ତତ୍ତ୍ୱାବଧାନରେ ପୁଲିସ୍ ଲାଇନ୍ ପଡ଼ିଆଠାରେ ଏହି ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଛି। ରଥଟଣା ପ୍ରକ୍ରିୟା ଏବଂ ଏନେଇ ରହିଥିବା ସତର୍କତାମୂଳକ ପଦକ୍ଷେପକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ମକ୍ଡ୍ରିଲ୍ କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭିଡ଼ ଭିତରେ ଅଣନିଶ୍ୱାସୀ ହେଉଥିବା ଭକ୍ତଙ୍କୁ ଶୃଙ୍ଖଳିତ ଭାବେ ବାହାରକୁ ଆଣିବା ସହିତ ଚିକିତ୍ସା ସେବା ଯୋଗାଇବା ନେଇ ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଅବସରରେ ବିଭିନ୍ନ ପୋଖରୀ ତଥା ସମୁଦ୍ରରେ ସୁରକ୍ଷିତ ସ୍ନାନ ଉପରେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି। ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ମକ୍ଡ୍ରିଲ୍ରେ ଅଂଶଗ୍ରହଣ କରିଥିଲେ। ଅଣବସର ତ୍ରୟୋଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହେବ। ସୁନାକୂଅରୁ ତିନିଗରା ଜଳ ଗତକାଲିଠାରୁ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଘଣାଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡ଼ିବ। ଏଥିସହ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିବେ। ବିଳମ୍ବିତ ରାତିରେ ଗତକାଲି ମହାପ୍ରଭୁଙ୍କ ଘଣାକଟା କାର୍ଯ୍ୟନୀତି ଶେଷ ହୋଇଛି। ଦତ୍ତ ମହାପାତ୍ରଙ୍କ ଘରୁ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଖଡ଼ି ଆସିବା ସହ ଠାକୁରଙ୍କଠାରେ ଖଡ଼ି ଲାଗି ନୀତି କରାଯିବ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଏହି ଦର୍ଶନ ସୀମିତ ସମୟ ପାଇଁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପରାହ୍ନ 2ଟାଠାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହେବ। ବୁଧବାର ଦିନ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ କେତେକ ସ୍ୱତନ୍ତ୍ର ନୀତିକାନ୍ତି ରହିଥିବାରୁ ଚଳିତ ବର୍ଷ ନବଯୌବନ ଦର୍ଶନକୁ ସୀମିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବୌଦ୍ଧ ଜିଲ୍ଲାରେ ବାଉଫ୍ଲକ୍ ମତ୍ସ୍ୟ ଚାଷ ତଥା ଆଧୁନିକ ଚାଷ ପଦ୍ଧତିକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଛି। ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଆର୍ଏମ୍ସି ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମାରୋହରେ ମତ୍ସ୍ୟ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ଆଧୁନିକ ମତ୍ସ୍ୟ ଚାଷ, ସରକାରୀ ସହାୟତା ଏବଂ ରୋଜଗାର ସୃଷ୍ଟି ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ନିଶା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମତ୍ସ୍ୟଚାଷ କ୍ଷେତ୍ରରେ ରହିଥିବା ସରକାରୀ ଯୋଜନା ଏବଂ ଏହାର ସୁଫଳ ଉପରେ ଆଲୋଚନା ହୋଇଛି। ସମ୍ବଲପୁର ଏବଂ ଅନୁଗୁଳ ଜିଲ୍ଲାକୋର୍ଟକୁ ଆଜି ବୋମା ଧମକ ମିଳିବା ପରେ କୋର୍ଟ ପରିସରରେ ଯାଞ୍ଚ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କୋର୍ଟକୁ ବୋମାରେ ଉଡ଼ାଇ ଦେବା ନେଇ ଏକ ଧମକପତ୍ର ଇମେଲ୍ ମାଧ୍ୟମରେ ଆସିଥିଲା। ଏହି ଧମକ ଆଧାରରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଆରମ୍ଭ କରିଥିଲେ। ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଏବଂ ବହୁ ସଂଖ୍ୟାରେ ପୁଲିସ୍ ଫୋର୍ସ ଏହି ତଲାସୀ ଅଭିଯାନରେ ସାମିଲ ହୋଇଥିଲେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂତନ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 11ଟି ଜିଲ୍ଲାର 41ଟି ସ୍କୁଲର ନୂତନ ଭାବେ ମନୋନୀତ ଚିଡ଼ିଆଖାନା ରାଷ୍ଟ୍ରଦୂତଗଣ ଯୋଗ ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣର ଗୁରୁତ୍ୱ ଏବଂ ସେମାନଙ୍କର ଦାୟିତ୍ୱ ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ 2023 ମସିହାରେ ଚିଡ଼ିଆଖାନା ରାଷ୍ଟ୍ରଦୂତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। 2025 ମସିହା ଡିସେମ୍ବର ମାସରେ ଏଥିପାଇଁ ମନୋନୟନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ 110 ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଶିକ୍ଷଣ ଅବସରରେ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କୁ ସେମାନଙ୍କର ଦାୟିତ୍ୱ, ବନ୍ୟପ୍ରାଣୀ ସୁରକ୍ଷା, ପର୍ଯ୍ୟଟନ ପରିଚାଳନା ଆଦି ପ୍ରସଙ୍ଗଗୁଡ଼ିକ ଉପରେ ତାଲିମ ପ୍ରଦାନ କରାଯାଇଛି। ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ରହିଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁରଠାରେ ସର୍ବାଧିକ 60 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ ଗତ ମାସ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ 348.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକଠାରୁ 4% ଅଧିକ। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସ୍ୱାସ୍ଥ୍ୟ ଗବେଷଣା ପରିସରକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଚିଠା ନୀତି ଉପରେ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା କୋଭିଡ୍ 19 ପ୍ରଭାବ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳ

ଗୁଡ଼ିକରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ମନ୍ କି ବାତ୍ର 136ତମ ସଂସ୍କରଣ ପାଇଁ ଦେଶବାସୀଙ୍କଠାରୁ ଆହ୍ୱାନ କରାଯାଉଛି ମତାମତ ଏବଂ ରଥଯାତ୍ରା ପୂର୍ବରୁ ସୁରକ୍ଷା ସମ୍ବନ୍ଧିତ ମକ୍ଡ୍ରିଲ୍ ପୁରୀଠାରେ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣିଲେ ହିନ୍ଦୀରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ବର୍ତ୍ତମାନ ଶୁଣନ୍ତୁ ଆଜିର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ରହିଛି ଏକ ଭକ୍ତି ଗୀତ, ଏକ ଦେଶଭକ୍ତିର ଗୀତ ଶୁଣିପାରିବେ 6:15। 6:20 ରହିଛି କିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ, ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କୃଷି ହାଲଚାଲ ଶୁଣିପାରିବେ 7:30। ଆଜି ଏଥିରେ ଶୁଣିବେ କୃଷି ଯନ୍ତ୍ରୀକରଣ ସମ୍ପର୍କରେ। ଆଲୋଚକ ରହିଛନ୍ତି ଦୀପଶିଖା ପରମଜିତ, ବୈଜ୍ଞାନିକା, କୃଷି ଯାନ୍ତ୍ରିକରଣ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳ ପୁରୀ। 8:00 ଶୁଣିପାରିବେ ପୁରୀରେ ଆସନ୍ତା ରଥଯାତ୍ରା 2026 ପାଇଁ ପୁରୀ ପୋଲିସ ଦ୍ୱାରା କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ପୁରୀର ପୋଲିସ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂଙ୍କ ସହ ଏକ ସାକ୍ଷାତକାର। କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ 8:15। ରାତି 9:30 ଶୁଣିପାରିବେ ହିଲ୍ଲୋଳ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ରହିଛି ରାତି 10:00। 10:30 ଶୁଣିପାରିବେ ଶ୍ରୀ ଜଗନ୍ନାଥ ଭଜନର କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳେ 6:05 ଶୁଣିପାରିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 6:40 ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସର ଭାଗ ସଂଖ୍ୟା 135। କାର୍ଯ୍ୟକ୍ରମ ପୁରୀ ପରିକ୍ରମା ଶୁଣିପାରିବେ ଆସନ୍ତାକାଲି ସକାଳ 7:25। 8:30 ରହିଛି କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, କାଲି ଏଥିରେ ଶୁଣିବେ ନେତ୍ରୋତ୍ସବ ସମ୍ପର୍କରେ। ଆଲୋଚକ ରହିଛନ୍ତି ଡକ୍ଟର ନରେଶ ଚନ୍ଦ୍ର ଦାସ। ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଚାର କରିବୁ ସକାଳ 9:00। କାର୍ଯ୍ୟକ୍ରମ ସାହିତ୍ୟ ସୁଧା ଶୁଣିପାରିବେ ସକାଳ 9:30।

ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ ସକାଳ 10:00। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା କାର୍ଯ୍ୟକ୍ରମର ସୂଚନା। ଟ୍ୟୁନ୍ କରିଛନ୍ତି ଆପଣମାନେ ଆକାଶବାଣୀ ପୁରୀ କେନ୍ଦ୍ରକୁ। ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରରୁ ମିଳିଥିବା ପାଣିପାଗ ସୂଚନା ଅନୁଯାୟୀ ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇଯାଇଛି। ଜୁଲାଇ 13 ତାରିଖରୁ ଜୁଲାଇ 17 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଏବଂ ଓଡ଼ିଶା ଉପକୂଳକୁ ଲାଗି ରହିଥିବା ଅଞ୍ଚଳଗୁଡ଼ିକରେ ଝଡ଼ ପବନ ସହିତ ଘଣ୍ଟା ପ୍ରତି 35-45 କିଲୋମିଟର ବେଗରେ

ବହିବ ଏବଂ କେତେବେଳେ କେତେବେଳେ ଘଣ୍ଟା ପ୍ରତି 55 କିଲୋମିଟର ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟମରୁ ଉଗ୍ର ରହିବାର ସମ୍ଭାବନା ରହିଛି। ତେଣୁ ଏହି 5 ଦିନ ଅର୍ଥାତ୍ ଜୁଲାଇ 13 ତାରିଖରୁ ଜୁଲାଇ 17 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀମାନଙ୍କୁ ନ ଯିବା ପାଇଁ ପରାମର୍ଶ ଦିଆଯାଉଛି। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାମାନଙ୍କରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆକାଶବାଣୀ ପୁରୀ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM।

ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶ୍ରୋତାବନ୍ଧୁ ବାଞ୍ଛାନିଧି ଦାସଙ୍କ ରଚନାରୁ ସେଲୁ ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ ଏହି ଦେଶାତ୍ମବୋଧକ ସଙ୍ଗୀତଟିକୁ।

0: ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM।
1: ଆଜି ତ ପାର୍ଟି ଦରକାର, ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା। ଆଇଡିଆ, ଏଇଠି ପାର୍ଟି କରିବା, ଚାଲ ପିଜ୍ଜା ପାର୍ଟି। ଚାଲ ତୋ କାର୍ଡ ଆଉ ପିନ୍ ଦେ।
2: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। RBI କହେ ଯେ ନିଜର ପିନ୍, OTP, CVV କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର କମ୍ପ୍ୟୁଟର, ମୋବାଇଲ୍ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ।
1: ବାଏ ଗର୍ଲସ୍, କୁଆଡେ ଯାଉଛୁ? ଶୁଣିପାରିଲୁନି? ନୋ ଶେୟାରିଂ।
2: RBI କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଏକ ପ୍ରକାର ସେ PM ଜୟ ଅବ ଗରିବୋ କି ଜୟ ବନ ଗଈ ହୈ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଇ ଟିକେ ପରେ
1: ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ପ୍ରତୀକ ଯେତେବେଳେ ଆମେ ଭାରତୀୟ ଯୁବୀଙ୍କ ଦକ୍ଷତା ଓ ମେଧାଶକ୍ତି ବିଷୟରେ କଥା ହେଉ ସେତେବେଳେ ଆଖି ଆଗକୁ ଆସେ ଚନ୍ଦ୍ରଯାନ ଅଭିଯାନର ଅଭୂତ ସଫଳତା। ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହେବାରେ ଗୌରବ ହାସଲ କଲା। ଆପଣ ଜାଣନ୍ତି ଏହି ଐତିହାସିକ ସଫଳ ପଛରେ ପ୍ରକୃତ କାରଣ କଣ? ଏହା କେବଳ କିଛି ଯନ୍ତ୍ରପାତିର କମାଲ ନଥିଲା, ଏହା ଥିଲା ଆମର ଶହ ଶହ ଯୁବ ବୈଜ୍ଞାନିକ ଇଞ୍ଜିନିୟର ଏବଂ ଟେକ୍ନିସିଆନ ମାନଙ୍କର ଅସାଧାରଣ ବୈଷୟିକ ଦକ୍ଷତା, ନୂତନ ଉଦ୍ଭାବନ ଶକ୍ତି ଏବଂ ଦୃଢ ଇଚ୍ଛା ଶକ୍ତି। ଚନ୍ଦ୍ରଯାନ ପ୍ରମାଣ କରିଦେଲ ଯେ ଯଦି ଆମ ଯୁବପିଢ଼ିଙ୍କୁ ସଠିକ ଦକ୍ଷତା ଏବଂ ସୁଯୋଗ ମିଳେ ତେବେ ସେମାନେ ମହାକାଶକୁ ନେଇ ପୃଥିବୀ ପର୍ଯ୍ୟନ୍ତ ଭାରତର ପତାକା ଉଡାଇ ପାରିବେ। ଆଜିର ଯୁବପିଢ଼ିଙ୍କୁ ଏହି ସଫଳତାରୁ ଆତ୍ମବିଶ୍ୱାସ ନେବାକୁ ହେବ ଯେ ଆମେ କୌଣସି ଗୁଣରେ କାହାଠାରୁ କମ୍ ନୁହେଁ। ବନ୍ଧୁଗଣ, ସମୟ ଶୀଘ୍ର ବଦଳୁଛି। ଆଜି ଆମେ ଚତୁର୍ଥ ଶିଳ୍ପ ବିପ୍ଳବ ମଧ୍ୟ ଦେଇ ଗତି କରୁଛୁ, ତେଣୁ ପାରମ୍ପରିକ ଚାକିରିର ସ୍ୱରୂପ ସମ୍ପୂର୍ଣ୍ଣ ବଦଳି ଯାଇଛି। ବର୍ତ୍ତମାନ ଯୁବପିଢ଼ିଙ୍କୁ ନୂଆ ଯୁଗର ଚାହିଦା ମୁତାବକ ଭବିଷ୍ୟତର ଦକ୍ଷତା ବା ଫ୍ୟୁଚର ସ୍କିଲ ଶିଖିବାକୁ ପଡିବ, ଯେମିତିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ଣ୍ଣିଂ, ଡାଟା ସାଇନ୍ସ ଏବଂ ଆନାଲିଟିକ୍ସ, ରୋବୋଟିକ୍ସ ଏବଂ ଡ୍ରୋନ୍ ଟେକ୍ନୋଲୋଜି, ଯାହା କୃଷିଠାରୁ ଆରମ୍ଭ କରି ପ୍ରତିରକ୍ଷା କ୍ଷେତ୍ରରେ ବିପ୍ଳବ ଆଣୁଛି। ଏହି ସମସ୍ତ ବିଷୟ ଆଗାମୀ ଦିନରେ ନିଯୁକ୍ତି ପାଇଁ ସବୁଠାରୁ ବଡ ମାଧ୍ୟମ ସାଜିବ। ଯେଉଁ ଯୁବକମାନେ ଏହିସବୁ ଫ୍ୟୁଚର ସ୍କିଲର ନିଜକୁ ମାହିର କରିବେ ସେମାନଙ୍କ ପାଇଁ ରୋଜଗାରର ଅସଂଖ୍ୟ ବାଟ ଫିଟିଯିବ। ତେବେ ଦକ୍ଷତା ବିକାଶ କହିଲେ କେବଳ କମ୍ପ୍ୟୁଟର କିମ୍ବା ଡିଜିଟାଲ ସ୍କିଲ ବୁଝାଏ ନାହିଁ, ଏହା କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ହୋଇପାରେ, ସ୍ଥାନୀୟ ହସ୍ତଶିଳ୍ପରେ ବିଶ୍ୱସ୍ତରୀୟ ମାର୍କେଟିଂ ହୋଇପାରେ, କୌଣସି ମେକାନିକାଲ ବା ମ୍ୟାନେଜମେଣ୍ଟ ମଧ୍ୟ ହୋଇପାରେ। ଯେତେବେଳେ ଆମର ଯୁବପିଢ଼ି କୌଣସି ଏକ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିବେ, ସେମାନେ କେବଳ ଚାକିରି ପଥରେ ଦୌଡ଼ିବେ ନାହିଁ, ବରଂ ନିଜେ ଜଣେ ଉଦ୍ୟୋଗୀ ବା ଚାକିରିଦାତ ଭାବରେ ଉଭା ହେବେ। ସେମାନେ ଷ୍ଟାର୍ଟଅପ୍ ଆରମ୍ଭ କରିବେ, ଅନ୍ୟମାନଙ୍କୁ ରୋଜଗାର ଦେବେ ଏବଂ ଆତ୍ମନିର୍ଭରଶୀଳ ହୋଇ ଦେଶର ଅର୍ଥନୀତିକୁ ମଜବୁତ କରିବେ। ଆମକୁ ମନେ ରଖିବାକୁ ହେବ ଯେ ଶିକ୍ଷା ଆମକୁ ଜ୍ଞାନ ଦିଏ, କିନ୍ତୁ ଦକ୍ଷତା ଆମକୁ ସେହି ଜ୍ଞାନକୁ ବାସ୍ତବ ଜୀବନରେ ପ୍ରୟୋଗ କରିବାର ଶକ୍ତି ଦିଏ। ଆଜି ଶିଳ୍ପ ଜଗତ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଦୂରତାକୁ କମେଇବାକୁ ହେବ। କଲେଜ ମାନଙ୍କରେ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି ଛାତ୍ରଛାତ୍ରୀମାନଙ୍କୁ ଲ୍ୟାବ, ଇଣ୍ଟର୍ଣ୍ଣସିପ୍ ଏବଂ ଲାଇଭ୍ ପ୍ରୋଜେକ୍ଟ ମାଧ୍ୟମରେ ବ୍ୟବହାରିକ ଜ୍ଞାନ ଦେବା ଜରୁରୀ। ଯୁବପିଢ଼ିଙ୍କୁ ନିଜର ସଫ୍ଟ ସ୍କିଲ ଯେପରିକି ଯୋଗାଯୋଗ କଳା, ସମସ୍ୟା ସମାଧାନ ଦକ୍ଷତା ଏବଂ ନେତୃତ୍ୱ ନେବାର ଗୁଣ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ। ଏହା ହିଁ ସେମାନଙ୍କୁ କର୍ମକ୍ଷେତ୍ରରେ ସଫଳତା କରିବ। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅନେକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ରହିଛି, ତାର ସୁଯୋଗ ନିଅନ୍ତୁ। ନିଜ ଭିତରେ ଥିବା ସୃଜନଶୀଳତାକୁ ଚିହ୍ନନ୍ତୁ ଏବଂ ପ୍ରତିଦିନ କିଛି ନା କିଛି ନୂଆ ଶିଖିବାକୁ ନିଜକୁ ଅପସ୍କିଲ କରିବାକୁ ଚେଷ୍ଟା କରନ୍ତୁ। ମନେ ରଖନ୍ତୁ, ଆପଣଙ୍କ ହାତର ହୁନର ହିଁ ଆପଣଙ୍କର ସବୁଠାରୁ ବଡ ପରିଚୟ। ଯେତେବେଳେ ଦେଶର ଯୁବପିଢ଼ି ଦକ୍ଷ ହେବେ ସେତେବେଳେ ଯାଇ ଭାରତ ବିଶ୍ୱର ମହାଶକ୍ତି ପାଲଟିବ ଏବଂ 2047 ସୁଦ୍ଧା ବିକଶିତ ଭାବ ସ୍ୱପ୍ନ ସତ ହେବ। ଆପଣଙ୍କର ପ୍ରଗତି ହିଁ ଦେଶର ପ୍ରକୃତ ସଫଳତା। ମୁଁ ବି ଜଣେ ଯୁବକ, ମୁଁ ନିଜେ ଆତ୍ମନିର୍ଭରଶୀଳ ହୋଇଛି। ଯେ ସରକାରଙ୍କର ଭିଜନ ଅଛି 2047 ବିକଶିତ ଭାରତର, ଆମେ ସେଥିପାଇଁ ସମସ୍ତେ ସଶକ୍ତ ହେବା, ସମସ୍ତେ ଏଥିରେ ଯୋଗଦାନ କରିବା, ଯାହାକି ଆମ ସରକାରଙ୍କର ବିଭିନ୍ନ ଯୋଜନା ରହିଛି ସେସବୁ ଯୋଜନାରେ ନିଜକୁ ଉପଯୋଗୀ କରିବା। ଯେପରିକି ଦେଖନ୍ତୁ ଗାଁ ଯୋଗ ପଞ୍ଚାୟତ ସ୍ତର ଯେପରିକି ଅଛି, ଆମର ଚାଷ କଲେ ଆମେ ଯେପରିକି ଗୋପାଳନ ହଉ, ଆମର ଛେଳି ଚାଷ ହଉ, ସେଭଳି ଗଭର୍ଣ୍ଣମେଣ୍ଟଙ୍କ ସବୁ ସୁବିଧା ଅଛି, ଯେପରିକି ବହୁତ କମ୍ ପଇସାରେ ସୁଯୋଗ ଦିଅନ୍ତି ଆମକୁ କି ନିଜକୁ ନିର୍ଭରଶୀଳ କରିବା ପାଇଁ, ସେଭଳି ସମସ୍ତେ ସରକାରଙ୍କର ଏହି ଯୋଜନାରେ ଯେପରିକି ଆମ ଦେଶ ଏକ ବିକଶିତ ଭାରତ ହୋଇପାରିବ।

0: ଶୁଣୁଥିଲେ ଆଲୋଚନା ଦେଶର ପ୍ରଗତିରେ ଯୁବ ଦକ୍ଷତା ବିକାଶର ଆବଶ୍ୟକତା ଏ ସମ୍ପର୍କରେ ଆଲୋଚନା କରୁଥିଲେ ଅଖିଳ ତରାଇ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ।

0: ଦେବେ ଚତୁର୍ଦ୍ଧାମୂର୍ତ୍ତି। ଆସନ୍ତା 19 ତାରିଖରେ ହେବ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଅଳଙ୍କାରର ଗଣତି ମଣତି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦେଶବ୍ୟାପୀ ପାଳନ କରାଯିବ ନମସ୍ତେ ଦିବସ। ଓଜନ ଉତ୍ସବରେ ଶିଶୁମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଓ ଖାଦ୍ୟରେ ପୋଷଣମାନ ସୁନିଶ୍ଚିତ କରିବା ଉପରେ ସରକାରଙ୍କ ଗୁରୁତ୍ୱ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
2: କରେକ୍ଟ,
1: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନାମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ ବ୍ୟାଗ୍?
3: RBI କହେ
4: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଓମ୍ବୁଡସମ୍ୟାନ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଆଜିର ପ୍ରସଙ୍ଗ, ବିଶ୍ୱ ଜାହାଜ ପୁନଃ ନିର୍ମାଣ ଶୀର୍ଷରେ ଭାରତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ଓ ଜଳପଥ କ୍ଷେତ୍ରରେ ଭାରତ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି। ଜାତିସଂଘର ବ୍ୟାପାର ଓ ବିକାଶ ସମ୍ମିଳନୀର ସଦ୍ୟତମ ରିପୋର୍ଟ ଅନୁଯାୟୀ 2025 ମସିହାରେ ଭାରତ ବିଶ୍ୱର ସର୍ବବୃହତ୍ ଜାହାଜ ପୁନରୁଦ୍ଧାର ସିପ୍ ରିସାଇକ୍ଲିଂ ରାଷ୍ଟ୍ର ଭାବେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ କେନ୍ଦ୍ର ସରକାରଙ୍କ ବ୍ୟାପକ ସଂସ୍କାରମୂଳକ ନୀତି ଯୋଗୁଁ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଭାରତ ଏହି ସଫଳତା ହାସଲ କରିଛି। ମାରିଟାଇମ୍ ଇଣ୍ଡିଆ ଭିଜନ 2030ର ଏହି ପ୍ରମୁଖ ଲକ୍ଷ୍ୟ ପୂରଣ ହେବା ଦେଶର ନୀଳ ଅର୍ଥନୀତି ବା ସାମୁଦ୍ରିକ ଅର୍ଥନୀତି ପାଇଁ ଏକ ବଡ଼ ସଫଳତା। 2024 ମସିହାରେ ବିଶ୍ୱ ଜାହାଜ ପୁନରୁଦ୍ଧାର ବଜାରରେ ଭାରତର ଅଂଶଧନ 30.1% ଥିବାବେଳେ 2025ରେ ଏହା 35.4%କୁ ବୃଦ୍ଧି ପାଇଛି। ଏକ ଆକଳନ ଅନୁଯାୟୀ ଏହି ସମୟସୀମା ମଧ୍ୟରେ ଜାହାଜର ବିଭିନ୍ନ ଅଂଶକୁ ଅଲଗା କରିବା ଏବଂ ପୁନରୁଦ୍ଧାର କାର୍ଯ୍ୟ ପ୍ରାୟ 60% ବୃଦ୍ଧି ପାଇଛି। 2024ରେ ଏହି କ୍ଷେତ୍ର 1.86 ମିଲିୟନ୍ ଟନ୍ ରହିଥିବା ବେଳେ 2025ରେ ମୋଟ 2.99 ମିଲିୟନ୍ ଟନ୍ରେ ପହଞ୍ଚିଛି। ଭାରତର ଏହି ସଫଳତା ଶିଳ୍ପ ଜଗତର ନିରନ୍ତର ପ୍ରୟାସ ଏବଂ ଆନ୍ତର୍ଜାତିକ ପରିବେଶ ଓ ସୁରକ୍ଷା ମାନଦଣ୍ଡର ଅନୁପାଳନକୁ ପ୍ରତିପାଦନ କରୁଛି। ଦାୟିତ୍ୱ ସମ୍ପନ୍ନ ତଥା ନିରନ୍ତର ଜାହାଜ ପୁନରୁଦ୍ଧାର କ୍ଷେତ୍ରରେ ଭାରତର ସ୍ଥିତି ଅଧିକ ସଶକ୍ତ ହେଉଛି। ଏହି କ୍ଷେତ୍ରକୁ ଅଧିକ ବ୍ୟବସାୟ ଅନୁକୂଳ ଏବଂ ସୁରକ୍ଷିତ କରିବା ପାଇଁ ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ପରିବେଶ ଅନୁକୂଳ ଏବଂ ସୁରକ୍ଷିତ ଜାହାଜ ପୁନରୁଦ୍ଧାର ପାଇଁ ଭାରତ 2019ରେ ହଂକଂ ଆନ୍ତର୍ଜାତୀୟ ସମାବେଶର ଅନୁମୋଦନକୁ ପାଳନ କରିବା ସହ ରିସାଇକ୍ଲିଂ ଅଫ୍ ସିପ୍ସ ଆଇନ 2019 କାର୍ଯ୍ୟକାରୀ କରିଛି। ଏହା ଅଧୀନରେ ଦେଶବ୍ୟାପୀ 115ଟି ୟାର୍ଡ଼ର ଆଧୁନିକୀକରଣ ପାଇଁ ସରକାର 53.5 କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ସିପ୍ ବ୍ରେକିଂ କ୍ରେଡିଟ୍ ନୋଟ୍ ଯୋଜନା ଅଧୀନରେ ସରକାର ଜାହାଜ ମାଲିକଙ୍କୁ ସ୍କ୍ରାପ୍ ମୂଲ୍ୟର 40% ସମାନ କ୍ରେଡିଟ୍ ନୋଟ୍ ପ୍ରଦାନ କରୁଛନ୍ତି। ଏହାର ଉପଯୋଗ ମାଧ୍ୟମରେ ଭାରତୀୟ ସିପ୍ ୟାର୍ଡ଼ରେ ନୂତନ ଜାହାଜ ନିର୍ମାଣ ପାଇଁ 5% ପର୍ଯ୍ୟନ୍ତ ରିହାତିର ବ୍ୟବସ୍ଥା ରହିଛି। ଏହାଦ୍ୱାରା ଉଭୟ ଜାହାଜ ପୁନରୁଦ୍ଧାର ଏବଂ ଘରୋଇ ଜାହାଜ ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ମିଳୁଛି। ଗୁଜରାଟର ପ୍ରସିଦ୍ଧ ଆଲାଙ୍ଗୟାର୍ଡ଼ର କ୍ଷମତାକୁ ପ୍ରାୟ 2 ଗୁଣ ବୃଦ୍ଧି କରିବାକୁ ରାଜ୍ୟ ସରକାର ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ୟୁରୋପୀୟ ସଂଘ ଜାହାଜ ପୁନରୁଦ୍ଧାର ପରିଷଦର ଅନୁମୋଦିତ ତାଲିକାରେ ଭାରତୀୟ ଜାହାଜ ପୁନରୁଦ୍ଧାର ୟାର୍ଡ଼ଗୁଡ଼ିକୁ ସାମିଲ କରିବା ପାଇଁ ସରକାର ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିପାଇଁ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଜାରି ରହିଛି। ଏହା ସଫଳ ହେଲେ ୟୁରୋପୀୟ ଜାହାଜଗୁଡ଼ିକ ମଧ୍ୟ ଭାରତକୁ ବହୁ ସଂଖ୍ୟାରେ ଆସିବ। ସାମୁଦ୍ରିକ କ୍ଷେତ୍ରରେ ଏବେ ପରିବହନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ର ବ୍ୟାପକ ବୃଦ୍ଧି ପାଉଥିବାରୁ ଭାରତ ଏ କ୍ଷେତ୍ରରେ ନିଜର ସ୍ଥିତିକୁ ଅଧିକ ସୁଦୃଢ଼ କରିପାରିବ। ବଜାର କ୍ଷେତ୍ର ବ୍ୟାପକ ହେବା ସହିତ ନୀଳ ଅର୍ଥନୀତି ତ୍ୱରାନ୍ୱିତ ହେବ। ଘରୋଇ ଏବଂ ନିଯୁକ୍ତି କ୍ଷେତ୍ର ଏହାର ସୁଫଳ ପାଇବେ। ଫଳରେ 2047 ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଦେଶର ସାମୁଦ୍ରିକ କ୍ଷେତ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ବାଲ୍ଟିକ୍ ଏବଂ ଆନ୍ତର୍ଜାତିକ ସାମୁଦ୍ରିକ ପରିଷଦର ଆକଳନ ଅନୁଯାୟୀ ଆଗାମୀ 10 ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ 16,000ରୁ ଅଧିକ ଜାହାଜର ପୁନରୁଦ୍ଧାର ଆବଶ୍ୟକ ପଡ଼ିବ। ଏଥିରୁ ଭବିଷ୍ୟତ ପାଇଁ ରହିଥିବା ନୂତନ ମାର୍ଗ ବିଷୟରେ ଅନୁମାନ କରାଯାଇପାରୁଛି।

0: ବର୍ତ୍ତମାନର 35.4% ବଜାର ଅଂଶଧନ ଆଧାରରେ ଭାରତ ବାର୍ଷିକ 500ରୁ 600 ଜାହାଜ ପୁନରୁଦ୍ଧାର କରିବାକୁ ସକ୍ଷମ ହେବ। ସରକାର ଏ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ବହୁବିଧ ପ୍ରୟାସ ଜାରି ରଖିଛନ୍ତି। ସାଗରମାଳା କାର୍ଯ୍ୟକ୍ରମ ଏବଂ ସାମୁଦ୍ରିକ ଅମୃତକାଳ ଭିଜନ 2047 ଭଳି ପଦକ୍ଷେପ ମାଧ୍ୟମରେ ସରକାର ସାମୁଦ୍ରିକ କ୍ଷେତ୍ରରେ ବ୍ୟାପକ ନିବେଶର ଲକ୍ଷ୍ୟ ରଖିଛନ୍ତି। ପରିଚାଳନାଗତ ଖର୍ଚ୍ଚ ହ୍ରାସ କରିବା ସହିତ ଜାହାଜ ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପ୍ରମୁଖ ଯୋଜନାଗୁଡ଼ିକ ମଧ୍ୟରେ 25,000 କୋଟିର ସାମୁଦ୍ରିକ ବିକାଶ ପାଣ୍ଠି ଅନ୍ତର୍ଭୁକ୍ତ। ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ, ସୁରକ୍ଷା ଏବଂ ଆନ୍ତର୍ଜାତିକ ସାମୁଦ୍ରିକ ପ୍ରଦୂଷଣ ମାର୍ଗଦର୍ଶିକା ସହ ସମନ୍ୱୟ ରକ୍ଷା କରି ଏକ ସ୍ଥାୟୀ ସାମୁଦ୍ରିକ ଇକୋସିଷ୍ଟମ ନିର୍ମାଣରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ସଂକ୍ଷେପରେ କହିବାକୁ ଗଲେ ପରିବେଶ ସୁରକ୍ଷା, ନିୟାମକ ସଂସ୍କାର, ଭିତ୍ତିଭୂମିର ବିକାଶ ଏବଂ ସରକାର ଓ ଉଦ୍ୟୋଗୀଙ୍କ ମଧ୍ୟରେ
1: ଶୁଣିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଭିକାରୀ ବଳ। ଗୀତ ରଚନା କରିଛନ୍ତି ରମେଶ ମହାନ୍ତି। ଚଳଚ୍ଚିତ୍ରଟି ହେଉଛି ଅଭିଳାଷ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ତି ସୌରୀ, ତପୁ ମିଶ୍ର ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ସ୍ୱରୂପ ନାୟକ। ଚଳଚ୍ଚିତ୍ରଟି ହେଉଛି ଏଇ ଯୁଗର କୃଷ୍ଣ ସୁଦାମା।

0: ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଏଇ ଟିକେ ପରେ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରବାସୀ ଭାରତୀୟମାନଙ୍କ ପାଇଁ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବେ ସରକାର। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ରପ୍ତାନୀ ପରିମାଣ 11.37% ବୃଦ୍ଧି। ତାମିଲନାଡୁ ଓ ମହାରାଷ୍ଟ୍ରରେ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଉଭୟ ଇରାନ୍ ଓ ଆମେରିକାର ଦାବି। ଏବଂ ଲର୍ଡ଼ସ୍ଠାରେ ଚାଲିଥିବା ମହିଳା ଆନ୍ତର୍ଜାତିକ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରବାସୀ ଭାରତୀୟମାନଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବା ପାଇଁ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ବ୍ୟାଙ୍କ ଓ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ବୈଦେଶିକ ମୁଦ୍ରା ଅଣନିବାସୀ ବ୍ୟାଙ୍କ ଜମା ଏବଂ ବୈଦେଶିକ ମୁଦ୍ରା ଋଣ ସ୍ୱାପ୍ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରିବା ଅବସରରେ ଶ୍ରୀମତୀ ସୀତାରମଣ ଏହା କହିଛନ୍ତି। ଜମା ସଂଗ୍ରହ ଗତିକୁ ବଜାୟ ରଖିବା ପାଇଁ ଏନ୍ଆର୍ଆଇମାନଙ୍କ ସହ ଯୋଗାଯୋଗ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଆଲୋଚନା ସମୟରେ ବ୍ୟାଙ୍କ ଏବଂ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଆର୍ବିଆଇର ସ୍ୱାପ୍ ସୁବିଧା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ବୈଦେଶିକ ମୁଦ୍ରା ବିନିମୟ ପ୍ରୋତ୍ସାହିତ କରିବାରେ ଏହି ସ୍ୱାପ୍ ସୁବିଧାର ପ୍ରଭାବକୁ ବ୍ୟାଙ୍କ ଏବଂ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଅଂଶଗ୍ରହଣ ପ୍ରମାଣିତ କରୁଛି। ଭାରତର ସମୁଦାୟ ରପ୍ତାନୀ ପରିମାଣ ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ $232 ବିଲିୟନ୍ ଉର୍ଦ୍ଧ୍ୱ ହୋଇଥିବା ଜଣାପଡ଼ିଛି। ଏହା ଗତବର୍ଷ ଏହି ସମୟ ତୁଳନାରେ 11.37% ଅଧିକ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଚଳିତ ବର୍ଷ ଜୁନ୍ ମାସରେ ମୋଟ ରପ୍ତାନୀ ପରିମାଣ $73.45 ମିଲିୟନ୍ ହୋଇଛି, ଯାହାକି ଗତବର୍ଷ ତୁଳନାରେ 9.48% ଅଧିକ। ଜୁନ୍ ମାସରେ ମୁଖ୍ୟତଃ ରତ୍ନ ଗହଣା ଇଞ୍ଜିନିୟରିଂ ସାମଗ୍ରୀ ଜୈବିକ ଏବଂ ରାସାୟନିକ କେମିକାଲ୍ସ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଏବଂ ଚାଉଳ ବିଦେଶକୁ ରପ୍ତାନୀ କରାଯାଇଛି। ଗତବର୍ଷ ଜୁନ୍ ମାସରେ ରପ୍ତାନୀ ହୋଇଥିବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ତୁଳନାରେ ଚଳିତ ବର୍ଷ 19% ଅଧିକ ହୋଇଛି। ସେହିପରି ଚଳିତ ବର୍ଷ ଜୁନ୍ ମାସରେ ଆମଦାନୀ ପରିମାଣ $88.76 ବିଲିୟନ୍ ହୋଇଛି, ଯାହାକି ଗତବର୍ଷ ତୁଳନାରେ ଏହା 26% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନ୍ୟୁଜିଲାଣ୍ଡର ଗ୍ରାମ୍ୟ ବିକାଶ ମନ୍ତ୍ରୀ ମାର୍କ ପ୍ୟାଟରସନ୍ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ସଂସଦୀୟ ଭବନରେ ବାଚସ୍କତି ଓମ୍ ବିର୍ଲାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ବିର୍ଲା କହିଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସମ୍ପର୍କକୁ ଦୃଢ଼ୀଭୂତ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ସଂସଦୀୟ ବିନିମୟ ସୁଦୃଢ଼ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ନ୍ୟୁଜିଲାଣ୍ଡର ପ୍ରତିନିଧି ଦଳକୁ ଭାରତର ଉନ୍ନତ ସଂସଦୀୟ ଗଣତନ୍ତ୍ର ସମୃଦ୍ଧ ଗଣତାନ୍ତ୍ରିକ ପରମ୍ପରା ଏବଂ ଐତିହ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ବିର୍ଲା କହିଛନ୍ତି। ଭାରତ ଏବଂ ଜାପାନ ମୁକ୍ତ ଓ ନିୟମଭିତ୍ତିକ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଛନ୍ତି। ଜାପାନର ଟୋକିଓଠାରେ ଅନୁଷ୍ଠିତ ଅଷ୍ଟମ ପ୍ରତିରକ୍ଷା ନୀତି ଆଲୋଚନା ବୈଠକରେ ଦୁଇ ଦେଶ ଆଞ୍ଚଳିକ ଏବଂ ବୈଷୟିକ ସୁରକ୍ଷା ପରିବେଶ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ଉଭୟ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିବାବେଳେ ଜାପାନ ପକ୍ଷରୁ ଉପ ପ୍ରତିରକ୍ଷା ମନ୍ତ୍ରୀ

କୋଜି ନେତୃତ୍ୱ ନେଇଥିଲେ। ଉଭୟ ପୂର୍ବ ପ୍ରତିରକ୍ଷା ନୀତି ଆଲୋଚନା ପରଠାରୁ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ନେଇ ସମୀକ୍ଷା କରିଥିଲେ। ପ୍ରତିରକ୍ଷା ଶିଳ୍ପ ସହଯୋଗ, ପ୍ରଯୁକ୍ତିବିଦ୍ୟା ନବସୃଜନ, ସାଇବର ସୁରକ୍ଷା, ମହାକାଶ ଏବଂ ରଣନୀତିକ ସ୍ୱାର୍ଥ ସମ୍ବଳିତ ବିଭିନ୍ନ କ୍ଷେତ୍ର ଉପରେ ସମନ୍ୱୟ ବ୍ୟାପକ କରିବା ଲାଗି ଆଲୋଚନା କରିଥିଲେ। ଉଭୟ ପକ୍ଷ ପ୍ରତିରକ୍ଷା ସହଯୋଗରେ ସ୍ଥିରତାକୁ ସ୍ୱାଗତ କରିଛନ୍ତି ଏବଂ ନିୟମିତ ଭାବରେ ଉଚ୍ଚସ୍ତରୀୟ ବିନିମୟ ଆଲୋଚନା ପ୍ରକ୍ରିୟାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ 2+2 ସମେତ ଆଗାମୀ ମନ୍ତ୍ରୀସ୍ତରୀୟ ଗସ୍ତ ପାଇଁ ସମ୍ଭାବ୍ୟ ଫଳାଫଳ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ସଚିବ ଜାପାନ ପ୍ରତିରକ୍ଷା ସଚିବ ସିନିଜିରୋ କୋଇଜୁମିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ପକ୍ଷ ଭାରତ ଜାପାନ ସ୍ୱତନ୍ତ୍ର ରଣନୀତିକ ଏବଂ ବୈଷୟିକ ଭାଗିଦାରିତା ବୃଦ୍ଧି ପାଉଥିବା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସଡ଼କ ପରିବହନ ତଥା ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ କାନପୁର ଏକ୍ସପ୍ରେସ୍ ୱେର ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତ ନେତା ଉନ୍ନାଓଠାରେ ଏକ୍ସପ୍ରେସ୍ ୱେ ଅନୁଧ୍ୟାନ କରିଥିଲେ। ଏହି ଏକ୍ସପ୍ରେସ୍ ୱେ ପ୍ରକଳ୍ପ ସମେତ ଲକ୍ଷ୍ନୌ ହରଦୋଇ ରାଜପଥ ଏବଂ ଲକ୍ଷ୍ନୌ ଫ୍ଲାଏଓଭର ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ 4,850 କୋଟି ଟଙ୍କା ବ୍ୟବହାର କରାଯାଇଛି। ଏହି ଅବସରରେ ଶ୍ରୀ ଗଡ଼କରୀ କହିଛନ୍ତି ଆଗାମୀ 2 ବର୍ଷ ମଧ୍ୟରେ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତରପ୍ରଦେଶରେ 5,00,000 କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ତାମିଲନାଡୁର ମଦୁରାଇ ନିକଟବର୍ତ୍ତୀ ମେଲୋରଠାରେ ଆଜି ଏକ ବସ୍ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ଘଟିଛି। କେଟାମ୍ବଟି ରୋଡ଼ରେ 2ଟି ବସ୍ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାରେ 7 ଜଣ ଗୁରୁତର ଭାବେ ଆହତ ହେବା ସହ ଅନ୍ୟ 15 ଜଣ ଆହତ ଯାତ୍ରୀଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାକୁ ନେବା ବାଟରେ ମୃତ୍ୟୁ ହୋଇଛି। ପୁଲିସ୍ ପକ୍ଷରୁ ଦୁର୍ଘଟଣାର ତଦନ୍ତ କରାଯାଉଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ 3,00,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କ ପାଇଁ 1,00,000 ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ 50,000 ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ପୁନେ ଜିଲ୍ଲାର ସାସୁର ଜେଜୁରୀ ରୋଡ଼ରେ ସଡ଼କ ଦୁର୍ଘଟଣାରେ 3 ଜଣ ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ତୀର୍ଥଯାତ୍ରୀଙ୍କର ଏକ ଦଳ ଉପରେ ଟ୍ରକ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 5,00,000 ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ନିଜର ନିୟନ୍ତ୍ରଣ ଦାବି କରିଛନ୍ତି। ପଶ୍ଚିମ ଏସିଆରେ ଏହାକୁ ନେଇ ପରସ୍କର ମଧ୍ୟରେ ଗତ ସପ୍ତାହେ ହେଲା ଆକ୍ରମଣ ଏବଂ ପ୍ରତି ଆକ୍ରମଣ ବୃଦ୍ଧି ପାଇଛି। ଏହାକୁ ନେଇ ସେହି ଅଞ୍ଚଳର ସୁରକ୍ଷା ଏବଂ କୂଟନୈତିକ ସ୍ତରୀୟ ପ୍ରୟାସ ଜାରି ରହିଛି। ଗତକାଲି ଓମାନ ଉପକୂଳରେ ହର୍ମୁଜ୍ ପ୍ରଣାଳୀରେ ଇରାନ ପକ୍ଷରୁ ଏକ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା। ସେହି ପରଠାରୁ ହର୍ମୁଜ୍ ପ୍ରଣାଳୀ ଦେଇ କୌଣସି ବାଣିଜ୍ୟିକ ଜାହାଜ ଚଳାଚଳ କରୁନାହିଁ। ତୈଳ ଏବଂ ଗ୍ୟାସ୍ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କୁହାଯାଇଛି ଆମେରିକା ମଧ୍ୟ ଇରାନର ସାମରିକ ଘାଟି ଉପରକୁ ମଧ୍ୟ ଲକ୍ଷ୍ୟ କରି ଆକ୍ରମଣ କରିଛି। ଇରାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ଉପକୂଳ ରାଡାର ସ୍ଥଳୀ, କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଓ କ୍ଷୁଦ୍ର ନୌଜାହାଜ ଉପରେ ଆମେରିକା ଆକ୍ରମଣ କରିଛି। ଇରାନ ଏହାର ଜବାବରେ ଆମେରିକାର ସାମରିକ ଘାଟି ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଜୋର୍ଡାନ, ବାହାରିନ୍, କୁଏତ ଏବଂ ଓମାନ ସ୍ଥିତ ରାଡାର ସ୍ଥଳୀ ଉପରେ ଇରାନ ଆକ୍ରମଣ କରିଥିବା ସୂଚନା ମିଳିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ, ସ୍ୱେନ୍ର ପ୍ରଥମ ଉପରାଷ୍ଟ୍ରପତି ତଥା ଅର୍ଥ ଓ ବାଣିଜ୍ୟ ମନ୍ତ୍ରୀ କାର୍ଲୋସ୍ କେରୋପ କାବାଲୋରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି ଉଭୟଙ୍କ ମଧ୍ୟରେ ଆଲୋଚନା ଫଳପ୍ରଦ ହୋଇଛି। ଉଭୟ ନେତା ଭାରତ ସ୍ୱେନ୍ ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ପ୍ରଯୁକ୍ତିବିଦ୍ୟା ସହଭାଗିତା ଜରିଆରେ ଅର୍ଥନୈତିକ ଭାଗିଦାରିତାକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ସେ କହିଛନ୍ତି ଉଭୟଙ୍କ ମଧ୍ୟରେ ପୁନଃ ନବୀକରଣ ଶକ୍ତି, ସବୁଜ ହାଇଡ୍ରୋଜେନ୍, ଉନ୍ନତ ନିର୍ମାଣ ବ୍ୟବସ୍ଥା, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି ଏବଂ ନବସୃଜନ ଉପରେ ଆଲୋଚନା ହୋଇଥିଲା। ଉଭୟ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ବୁଝାମଣା ସମ୍ପର୍କରେ ମତ ବିନିମୟ କରିଥିଲେ। ଶ୍ରୀ ଗୋଏଲ ଆଜିଠାରୁ ସ୍ୱେନ୍, ବେଲ୍ଜିୟମ୍ ଏବଂ ଫିନ୍ଲାଣ୍ଡକୁ 5 ଦିନିଆ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ

0: ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କ ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନଠାରେ ଚାଲିଥିବା ମହିଳା ଆନ୍ତର୍ଜାତୀୟ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ଲଣ୍ଡନର ଲର୍ଡ଼ସ୍ ଷ୍ଟାଡିୟମ୍ଠାରେ ଚାଲିଥିବା ମ୍ୟାଚ୍ରେ ଭାରତ ଇଂଲଣ୍ଡ ବିପକ୍ଷରେ 270 ରନ୍ରେ ବିଜୟୀ ହୋଇଛି। ଧାର୍ଯ୍ୟ 457 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଚତୁର୍ଥ ଦିନରେ 186 ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରବାସୀ ଭାରତୀୟମାନଙ୍କ ପାଇଁ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବେ ସରକାର। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ରପ୍ତାନୀ ପରିମାଣ 11.37% ବୃଦ୍ଧି। ତାମିଲନାଡୁ ଓ ମହାରାଷ୍ଟ୍ରରେ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଉଭୟ ଇରାନ୍ ଓ ଆମେରିକାର ଦାବି। ଏବଂ ଲର୍ଡ଼ସ୍ଠାରେ ଚାଲିଥିବା ମହିଳା ଅନ୍ତର୍ଜାତୀୟ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ ମୋଦି ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସହ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏଥିରେ ଯୋଗଦେଇ କେନ୍ଦ୍ରରେ ମୋଦି ସରକାରଙ୍କ ଉପଲବ୍ଧି ଐତିହାସିକ ନିଷ୍ପତ୍ତି ଓ ଯୁଗାନ୍ତକାରୀ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ସମ୍ମିଳନୀରେ ଅବସରପ୍ରାପ୍ତ କର୍ମଚାରୀମାନେ ଯୋଗଦେଇ ଅଞ୍ଚଳ ପାଇଁ ଆବଶ୍ୟକ ଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏ ସମ୍ପର୍କରେ ସାଂସଦ ମାଳବିକା ଦେବୀ କହିଛନ୍ତି,
3: ଆଜି ଲୋକ ଯେ ବୁଦ୍ଧିଜୀବୀ ମାନେ ଅଛନ୍, ଯେ ରିଟାୟର୍ଡ ବି ହେଇଛନ୍, ତାଙ୍କ ସଙ୍ଗେ ଆଲୋଚନା ମାନେ କଲୁ କାନା କାନା ଖଡ଼ିଆଳ ଲାଗି ତାଙ୍କେ ଦରକାର ଅଛି, କେନ୍ ହିସାବରେ ଖଡ଼ିଆଳର ଡେଭଲପମେଣ୍ଟ ଆଗକେ ବଢ଼ବା, ଲୋକମାନେ ସଙ୍ଗେ ମତାମତ କରିକି ଏକା କାମ କରିବାଟା ସବୁଠୁ ଭଲ ଜିନିଷ। ସେ ହିସାବରେ ମୋଦିଜୀବୀ ଚାହୁଁଛନ୍ କି ଆମେ ସବୁ ଲୋକ ସଙ୍ଗେ ମିଶିକି କାମ କରୁ।
2: ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଅଭିଯାନ ଅନ୍ତର୍ଗତ ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ଅଧୀନରେ ନୂଆପଡ଼ା ବ୍ଲକର ମାଗୁରପାଣି ଗ୍ରାମରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ ସୁସ୍ଥ ଏବଂ ପରିବେଶ ଅନୁକୂଳ ଗ୍ରାମ ଗଠନ ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ ଏବଂ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
4: ଆମେ ଗତ ବର୍ଷ ଏହି ବିଶ୍ୱ ପରିବେଶ ଦିବସରେ ସାହସ ସହିତ ଘୋଷଣା କରିଥିଲୁ ଯେ ଆମ ଜିଲ୍ଲାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଜିଲ୍ଲା ରୂପରେ ପରିଗଣିତ କରିବୁ। ସେ ସାହସ ଆଜି ସଫଳତାରେ ଏହି ପରିବର୍ତ୍ତନ ହେଇଛି। ବର୍ଷେ ପୁରାଣୀ ଉପଲକ୍ଷେ ଆମେ ଲୋକମାନଙ୍କର ସହଯୋଗିତା ସହଯୋଗିତାରେ ଅଭୂତପୂର୍ବ ସଫଳତା ହାସଲ କରିଛୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ନାଁ କରିବାରେ। ଆମେ ଆଶା ପୋଷଣ କରୁଛୁ ଆସନ୍ତା ଦିନମାନଙ୍କରେ ଏହା ଲୋକମାନଙ୍କର କାର୍ଯ୍ୟକ୍ରମ ହେବ। ଜିଲ୍ଲା ପ୍ରଶାସନ ହାତକୁ ନେଲେ ବି ଲୋକମାନଙ୍କର ଯେଉଁ ଭଲ ପାଇବା ଅଛି ଏ କାର୍ଯ୍ୟକ୍ରମକୁ, ଯେ ଘରୁ ଏବଂ ଘର ବାହାର ସବୁଆଡ଼େ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ମନା କରିବାର ଯେଉଁ ମାନସିକତା ପ୍ରତିଫଳିତ ହେଇଛି ସବୁ ଲୋକଙ୍କ ଭିତରେ, ସେଥିପାଇଁ ମୁଁ ଜିଲ୍ଲା ପ୍ରଶାସନ ତରଫରୁ ଏବଂ ସମସ୍ତଙ୍କ ତରଫରୁ ଜିଲ୍ଲା ପ୍ରିୟ ଅଧିବାସୀମାନଙ୍କୁ ଧନ୍ୟବାଦ ଜ୍ଞାପନ।
2: ନୂଆପଡ଼ା ଜିଲ୍ଲା ପରିବାର ନିୟୋଜନ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ସ୍ୱାସ୍ଥ୍ୟ ପରିବାର କଲ୍ୟାଣ କ୍ଷେତ୍ରରେ ନୂଆପଡ଼ା ଅଗ୍ରଣୀ ଭୂମିକା ଗ୍ରହଣ ରାଜ୍ୟସ୍ତରରେ ନିଜର ଶ୍ରେଷ୍ଠତା ପ୍ରମାଣିତ କରିଛି। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ 2025-26 ବର୍ଷର ପରିବାର ନିୟୋଜନ କାର୍ଯ୍ୟକ୍ରମରେ ସାମଗ୍ରିକ ପ୍ରଦର୍ଶନ ପାଇଁ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି। ଏହାସହ ପ୍ରସବ ପରେ ଗର୍ଭାଶୟ ମଧ୍ୟରେ ଲଗାଯାଉଥିବା ଜନ୍ମ ନିୟନ୍ତ୍ରଣ ଉପକରଣ ଗ୍ରହଣରେ ମଧ୍ୟ ନୂଆପଡ଼ା ଜିଲ୍ଲା ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ଜିଲ୍ଲାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ପକ୍ଷରୁ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜେଏସ୍ ମହାନ୍ତି ସମ୍ମାନ ଗ୍ରହଣ କରିଥିଲେ। ସରକାର

0: କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାଦାନ ବ୍ୟବସ୍ଥା ଘୋଷଣା କରିବା ପରେ ଆର୍ଥିକ ସମସ୍ୟା ପାଇଁ ଅଧାରୁ ପାଠ ଛାଡ଼ୁଥିବା ବିଦ୍ୟାର୍ଥୀ ମଧ୍ୟ ଶିକ୍ଷା ପାଇଁ ଆଗେଇ ଆସିଛନ୍ତି। ଜିଲ୍ଲାରେ ଗ୍ରାମାଞ୍ଚଳ, ଆଦିବାସୀ, ଅନୁସୂଚିତ ଜାତି, ଜନଜାତି, ପଛୁଆ ଓ ସାଧାରଣ ବର୍ଗର ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଖଡ଼ିଆଳ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ଦାସ ପ୍ରଭା ସାମଲ ସରକାରଙ୍କ ନିଷ୍ପତ୍ତି ଆର୍ଥିକ ଅନଗ୍ରସର ପରିବାରଙ୍କ ପାଇଁ ଏକ ସଞ୍ଜୀବନୀ ବୋଲି କହିଛନ୍ତି। ସେହିପରି ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ରୁଦ୍ରରାଜ ବାରିକ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ରୁଦ୍ର ମାଧବ ବାରିକ କହିଛନ୍ତି,
1: ବାସ୍ତବରେ ଏଇଟା ଗୋଟେ ସରକାରଙ୍କର ସ୍ୱାଗତଯୋଗ୍ୟ ପଦକ୍ଷେପ। ଆମ ଅଞ୍ଚଳଟା ଗରିବ ଅଞ୍ଚଳ, ଆଦିବାସୀ ଏବଂ ହରିଜନ ସମ୍ପ୍ରଦାୟ ବହୁତ ଅଛନ୍ତି। ସେ ପିଲାମାନେ ଆମେ ଦେଖିଛୁ ଅତୀତରେ ସେମାନଙ୍କର ବାର୍ଷିକ ଫିଜ୍ ଦେଲା ବେଳକୁ ଭାରି କଷ୍ଟ ହଉଥିଲା। ସରକାର ଏ ଯୋଉ ବ୍ୟବସ୍ଥା କଲେ ଯେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଦେୟମୁକ୍ତ ଶିକ୍ଷା କଲେ ବହୁତ ଭଲ ହେଇଛି। ଆମେ ଆଜି ବି ଦେଖୁଛୁ, ଆଜି ଆମର ଯୋଉମାନେ ସିଲେକ୍ସନ ଲିଷ୍ଟରେ ଆସିଥିଲେ ଅତି ଉତ୍ସାହିତ ଥିଲେ। ଅଭିଭାବକ ମାନେ ଛାତ୍ରଛାତ୍ରୀ ମାନେ ବହୁତ ଖୁସି ଲାଗୁଥିଲେ ସେମାନେ ଯେ ଆଉ କିଛି ତାଙ୍କୁ ଦେୟ ଦେବାକୁ ପଡୁନାହିଁ। ଆଉ ଏ ବ୍ୟବସ୍ଥା ସରକାର ଯୋଉ କରିଛନ୍ତି, ନିଶ୍ଚିତ ଭାବରେ ମୁଁ ତ କହିବି ଆମ ନୂଆପଡ଼ା ଭଳିଆ ଗୋଟେ ଅନଗ୍ରସର ଜିଲ୍ଲାରେ ଏଟା ଆମେ ତାଙ୍କୁ ସ୍ୱାଗତ କରୁଛୁ ସରକାରଙ୍କ ପଦକ୍ଷେପକୁ।
0: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡ଼ାଠାରେ ନିକ୍ଷୟ ପୋଷଣ ଯୋଜନା ଅଧୀନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏମ୍ସିଏଲ୍ର କର୍ପୋରେଟ୍ ସାମାଜିକ ଦାୟିତ୍ୱ, ଏଚ୍ଆଇଭି ଏଡ୍ସ ଗବେଷଣା ଯତ୍ନ କେନ୍ଦ୍ରର ସହଯୋଗରେ ନୂଆପଡ଼ା ବ୍ଲକର 210 ଜଣ ରୋଗୀଙ୍କ ମଧ୍ୟରୁ 60 ଜଣଙ୍କୁ ପୋଷଣ କିଟ୍ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ ପୁରୀ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.1।

0: ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ କୃଷି ହାଲଚାଲ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସୋନାଲି ପଢିଆରୀ ଏବଂ ପ୍ରକାଶ କୁମାର ରଥ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
1: ଓହୋ, ଯାହା ହଉ ମୁଁ ଆଜି ସଳ ଆସିକି ଆମର କୋଠ ଘରେ ପହଞ୍ଚି ଯାଇଛି। ହେଇ ଦେଖ, ଜଗାନାଙ୍କୁ କହିଥିଲି ଆସିବା ପାଇଁ, ବିଲରେ ଦେଖା ହେଇଥିଲା। ବୋଧେ ଜଗାନା କ'ଣ କାମ ସାରିକି ଆଉଥିବେ କି କ'ଣ?
2: ଆସୁଥିବେ କି କ'ଣ? ହେଇଟି ପରା ହାଜର।
1: ଇଏ ଜଗାନା ଏଇଠି ଆଗେ ଓଳିକି ହଉଛି।
2: ହଉ ହଉ ମା, ଯେ କଥା କ'ଣ? ଚାଷବାସ କେମିତି ଚାଲିଛି? ଦେହ ପା କେମିତି ଅଛି ମା?
1: ହେଇଟି ଜଗାନା, ଚାଷବାସ ବହୁତ ବଢିଆ ଚାଲିଛି, ଆଉ ତା ସାଙ୍ଗରେ ମୋ ଦେହ ପା ମଧ୍ୟ ଭଲ ଅଛି।
2: ଆଚ୍ଛା, ଭଲ କଥା, ଆମେ ସୁସ୍ଥ ରହିଲେ ବିଲରେ ଖଟିବା ନା।
1: ହଁ,
2: ଯେ କଥା କ'ଣ ଆଉ ଆଜିର କ'ଣ ରହିଛି ବିଷୟବସ୍ତୁ?
1: ହେଇଟି ଜଗାନା, ବିଷୟବସ୍ତୁ କ'ଣ, ଆଜିକାଲି ଯୋଉଭଳିଆ ଯୁଗ ପରିବର୍ତ୍ତନ ହେଲାଣି, ଆଉ ଜନସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଲାଣି, ଆଉ ଆମ ଚାଷୀ ଭାଇ ଭଉଣୀମାନେ ମଧ୍ୟ କମ୍ ପରିଶ୍ରମରେ ଆଉ କିଭଳି ଭାବରେ ଆମେ ଅଧିକ ଲାଭ ପାଇପାରିବା, ଏବଂ ଆମେ ଯାହାକି ସବୁ ଚାଷବାସ କରୁଛେ ଏଥିପାଇଁ ଆମର ସରକାର ମଧ୍ୟ ବିଭିନ୍ନ ପ୍ରକାର ନୂଆ ବୈଷୟିକ ଜ୍ଞାନକୌଶଳ ଦେଉଛନ୍ତି, ତା ସାଙ୍ଗରେ ନୂଆ ନୂଆ କୃଷି ଯନ୍ତ୍ରପାତି ମଧ୍ୟ ଦେଉଛନ୍ତି, ଏସବୁକୁ ଆମେ ପ୍ରୟୋଗ କରି ବ୍ୟବହାର କରିକି ବେଶ ଆଗକୁ ଆସିପାରୁଛେ ଚାଷ କ୍ଷେତ୍ରରେ, ଆଉ ତା ସାଙ୍ଗରେ ଭଲ ଭାବରେ ତାଲିମ ନେଇକି ମଧ୍ୟ ଚାଷ କାର୍ଯ୍ୟରେ ସହଜ ହେଇପାରୁଛି।
2: ସତ କଥା କହିଛୁ ମା, ବିଜ୍ଞାନ ଆମ ଚାଷକୁ ଆହୁରି ସୁଗମ କରିଦେଇଛି, ଆଉ ସଫଳତାର ସହିତ ଆମର ଚାଷୀ ଭାଇମାନେ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ବ୍ୟବହାର କରି ଜୈବିକ ପ୍ରଣାଳୀରେ ଚାଷ କରି ଉନ୍ନତ ମାନର ବିହନ ବ୍ୟବହାର ଫଳରେ ସୁନ୍ଦର ଭାବରେ ଚାଷ କରୁଛନ୍ତି, ବିକ୍ରି ବଟା କରି ଲାଭବାନ ହେଉଛନ୍ତି।
1: ହେଇ ଦେଖୁନ ଜଗାନା, ତେମେ ଯୋଉ କଥାଟିଏ କହିଲ, ମୁଁ ମଧ୍ୟ ଗୋଟେ ଚାଷୀ, ହେଲେ ମୁଁ ସରକାରଙ୍କ ଠାରୁ ତାଲିମ ନେଇକି ଏଇ ବିଭିନ୍ନ ପ୍ରକାର ନୂଆ ନୂଆ କୃଷି ଯନ୍ତ୍ରପାତି ସବୁ ବ୍ୟବହାର କରିକି ଆଉ ସମନ୍ୱିତ ଚାଷ କରିକି, ଆଉ ତମେ ଯୋଉ କଥାଟିଏ କହିଲ ଜୈବିକ ଖତ ସାରକୁ ପ୍ରୟୋଗ କରିକି, ସେଇ ଉପରେ ପରା ମୁଁ ଚାଷ କରୁଛି। ଏଇ ଦେଖ, ମୋ ଚାଷ କ୍ଷେତ ହସି ଉଠୁଛି, ଆଉ ମୁଁ ଭଲ ଲାଭ ପାଉଛି, ଆଉ ତା ସାଙ୍ଗରେ ଜଗାନା, ମୁଁ ମଧ୍ୟ କାହା ଉପରେ ନିର୍ଭର କରୁନି ପରା।
2: ଇଏ ତ ଖୁସିର କଥା, ଆମର ସବୁ ଭଉଣୀମାନେ ଯୋଉମାନେ ତୋ କଥା ଶୁଣିବେ ସେମାନେ ନିଶ୍ଚିତ ଭାବରେ ପ୍ରେରଣା ପାଇବେ। ବାସ୍ତବରେ ଆମର କୃଷି କ୍ଷେତ୍ରରେ ଭାଇମାନଙ୍କ ସହିତ ଭଉଣୀମାନେ କାନ୍ଧରେ କାନ୍ଧ ମିଳେଇ ଆଗେଇ ଚାଲିଛନ୍ତି। ତଳି ରୁଆଠାରୁ ବେଉଷଣ ପର୍ଯ୍ୟନ୍ତ ସେମାନେ ଅଛନ୍ତି ସବୁବେଳେ, ଆଉ ବିଭିନ୍ନ ପ୍ରକାର ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମଧ୍ୟ ନିଜର ବିକାଶ କରିପାରୁଛନ୍ତି।
1: ହଁ, ଆଉ ଏଥିପାଇଁ ମଧ୍ୟ ଆମର ଚାଷୀ ଭାଇ ଭଉଣୀମାନେ ହତାଶ ନ ହେଇକି ଆମର ବ୍ଲକ କୃଷି ଅଧିକାରୀ ଯୋଉମାନେ ଅଛନ୍ତି ସେମାନଙ୍କ ପାଖକୁ ଯାଆନ୍ତୁ, ଯାହା ବି କିଛି ସମସ୍ୟା ରହୁଛି ସମାଧାନ କରନ୍ତୁ। ତା ସାଙ୍ଗରେ ସବୁଠାରୁ ବଡ଼ ଜିନିଷ ହେଲା ଜଗାନା, ଯଦି ଆମେ ଭଲ ଭାବରେ ତାଲିମ ନେଇକି ଗୋଟେ ଚାଷଟିଏ କରୁଛେ, ନିଶ୍ଚିତ ଭାବରେ ଆମେ ସେ ଚାଷରେ ଆଗେଇ ପାରିବା, ଆଉ ସଫଳତା ମଧ୍ୟ ପାଇପାରିବା, ନୁହେଁ କି?
2: ସତ କଥା।
1: ହଁ, ହେଲେ ଏମିତି ଗପୁଥିଲେ ଗପୁଥିବା ନା, ଭଜନଟିଏ ଶୁଣି ନବା?
2: ଭଜନଟିଏ ଶୁଣିବା?
1: ହଁ, ଆମର କଣ୍ଠଶିଳ୍ପୀ ରହିଛନ୍ତି ସୁବାସ ଦାସ, ଆଉ ଗୀତିକାର ରହିଛନ୍ତି ଅଲେଖ ବିଶ୍ୱାଳ। ହେଇଟି ଜଗାନା, ଧସି ଧସି ଚାଲ ଭଜନଟିଏ ଶୁଣି ନବା।
2: ଚାଲ ଶୁଣିବା।
1: ହଉ।

0: ଯେଉଁଭଳି ଭାବରେ ବର୍ଷା ହଉଛି, ଇଏ ପାଗରେ ତ ଟିକେ ପରିବର୍ତ୍ତନ ଆସିଛି। କୋଉଭଳି ଭାବରେ ଖରା ହଉଥିଲା କହିଲ?
1: ସତ କଥା କହିଛୁ ମା, ଟିକେ ଟିକେ ବର୍ଷା ହବା ଫଳରେ ଯୋଉ ଅଧିକ ତାପମାତ୍ରା ଦ୍ୱାରା ସମସ୍ତେ ପ୍ରଭାବିତ ହଉଥିଲେ ଏବେ ସେଥିରୁ ନିସ୍ତାର ମିଳିଛି, ଆଉ ଚାଷୀ ଭାଇ ମୁହଁରେ ବି ହସ ଫୁଟିଛି। କାରଣ ଆକାଶରୁ ଯେତେବେଳେ ପାଣି ବର୍ଷେ ଚାଷୀ ଭାଇ ମନ ହରସେ।
0: ଠିକ କଥା କହିଲ ଜଗାନା। ତେବେ ଆମ ସମସ୍ତଙ୍କର ମନ ଏବେ ଖୁସି ଅଛି, ବର୍ଷା ହଉଛି, ଚାଷବାସ ସବୁ ଠିକ ଠାକ ଚାଲିଛି। କିନ୍ତୁ ଚାଷବାସ କଥା ଯେହେତୁ ପଡିଛି ଜଗାନା, ଏଇ କିଛି ସମୟ ପୂର୍ବରୁ ଆମେ ଯୋଉ ଆଲୋଚନା କରୁଥିଲେ ଯେ ବିଭିନ୍ନ ପ୍ରକାର ନୂଆ ନୂଆ କୃଷି ଯନ୍ତ୍ରପାତି ଏବଂ ଆଧୁନିକ ଜ୍ଞାନ କୌଶଳକୁ ବ୍ୟବହାର କରିକି ଆମେ ସବୁ ଚାଷରେ ଆଗେଇ ଚାଲିଛେ, ଆଜି ମଧ୍ୟ ସେଇ ଉପରେ ଆଲୋଚନାଟିଏ ରହିଛି, କୃଷି ଯାନ୍ତ୍ରିକରଣ। ଏ ବିଷୟରେ ଆମର ବିଶେଷଜ୍ଞ ମହାଶୟା ଭଲ ଭାବରେ ବୁଝେଇକି କହିବେ, ମୁଁ ତାଙ୍କ ସହିତ ଆଲୋଚନା କରୁଛି। ଆଉ ତେମେ ଟିକେ ଶୁଣ, ଏବଂ ଆମର ଅନ୍ୟ ଚାଷୀ ଭାଇ ଭଉଣୀମାନେ ଏ ବିଷୟରେ ଅଧିକ ଶୁଣନ୍ତୁ ଏବଂ ଜାଣନ୍ତୁ।
1: ଶୁଣିବା
0: ହଉ ଶ୍ରୋତା ବନ୍ଧୁ, ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି କୃଷି ଯାନ୍ତ୍ରିକରଣ। ତେବେ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ଦୀପଶିଖା ପରମଜିତା, ବୈଜ୍ଞାନିକା, କୃଷି ଯାନ୍ତ୍ରିକରଣ, କୃଷି ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳ ପୁରୀ। ତେବେ ଚାଲନ୍ତୁ ମ୍ୟାଡମ୍ଙ୍କୁ ସ୍ୱାଗତ କରିବା ଆମର ଏହି କାର୍ଯ୍ୟକ୍ରମକୁ। ମ୍ୟାଡମ୍ ନମସ୍କାର।
2: ନମସ୍କାର,
0: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ତେବେ ଆଜି ଆମର ଯାହା ବିଷୟବସ୍ତୁଟି ରହିଛି ଯେ କୃଷି ଯାନ୍ତ୍ରିକରଣ, ବର୍ତ୍ତମାନ ସମୟରେ ଦେଖିବାକୁ ଗଲେ ଚାଷୀ ଭାଇ ଭଉଣୀମାନେ କମ୍ ସମୟରେ କମ୍ ପରିଶ୍ରମରେ ଅଧିକ ଲାଭ ପାଇପାରୁଛନ୍ତି ଏବଂ ଅଧିକ ଉତ୍ପାଦନ ମଧ୍ୟ କରିପାରୁଛନ୍ତି। ତେବେ ଏସବୁ ସମ୍ଭବ ହେଇପାରିଛି କେବଳ କୃଷି ଯନ୍ତ୍ରପାତି ଦ୍ୱାରା ଏବଂ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ କରିବା ଦ୍ୱାରା, ଆଉ ଯାହାଦ୍ୱାରା କି ଆମର ଚାଷୀ ଭାଇ ଭଉଣୀମାନେ ଭଲ ରୋଜଗାରକ୍ଷମ ହେଇପାରୁଛନ୍ତି ଏବଂ ସରକାରଙ୍କର ମଧ୍ୟ ସେମାନଙ୍କୁ ପ୍ରୋତ୍ସାହନ ଅଧିକ ମାତ୍ରାରେ ରହିଛି, ଏଇ ଖାସ କରିକି କୃଷି ଯାନ୍ତ୍ରିକରଣ ପାଇଁ। ତେବେ ମ୍ୟାଡମ୍, ଏଇଠି ମୋର ପ୍ରଶ୍ନ ରହିବ ଯେ କୃଷି ଯାନ୍ତ୍ରିକରଣ ମାନେ କ'ଣ, ଆଉ ଟିକେ ବୁଝିପାରିବା ଆମ ଚାଷୀ ଭାଇ ଭଉଣୀମାନେ ଜାଣିପାରିବେ ସେ ବିଷୟରେ କୁହନ୍ତୁ।
2: ଦେଖନ୍ତୁ, କୃଷି ଯାନ୍ତ୍ରିକରଣ ମାନେ ହେଉଛି ଆମେ ଯଦି ଗୋଟେ ଛୋଟ ଛୁଞ୍ଚି ବି ଗୋଟେ ଅଖା ସିଲେଇ କରିବା ପାଇଁ ବ୍ୟବହାର କରୁଛୁ, ସେଟା ବି ଗୋଟେ ପ୍ରକାର ଯନ୍ତ୍ର।
0: ଆଜ୍ଞା।
2: ତେଣୁ ସେଇ ଯେଉଁ ଛୁଞ୍ଚିଠୁ ଆରମ୍ଭ କରିକି ଆମର ଜମି ପ୍ରସ୍ତୁତିଠୁ ଆରମ୍ଭ କରିକି ଆମର ଅମଳ ପନ୍ତ, ଅମଳ ପରେ ପ୍ରକ୍ରିୟାକରଣ ପନ୍ତ, ଆମେ ଯାହା ଯାହା ଯନ୍ତ୍ର ବ୍ୟବହାର କରୁ, କିମ୍ବା ଛୋଟ ଉପକରଣ, କୃଷି ଉପକରଣ ବ୍ୟବହାର କରୁ, କି ଛୋଟ କ୍ଷୁଦ୍ର ଯନ୍ତ୍ର ବ୍ୟବହାର କରୁ, କି ସ୍ମଲ୍ ଟୁଲ୍ସ ବ୍ୟବହାର କଲୁ, ସବୁ ହେଉଛି ଆମର କୃଷି ଯାନ୍ତ୍ରିକରଣରେ ଯାଉଛି। କାରଣ ଏଇଟା ଆମ କାମକୁ ସହଜ କରିଦେଉଛି। ଯେଉଁ କାମଟା ଆମେ ହାତରେ କରୁଛୁ ସମୟ ନେଉଛି, ଯଦି ଆମେ ଯନ୍ତ୍ର ବ୍ୟବହାର କରି କରିଦେଲୁ ସେଟା ଆମର କମ୍ ସମୟରେ ହେଇପାରୁଛି।
0: ଆଜ୍ଞା। ତେବେ କୃଷି ଯାନ୍ତ୍ରିକରଣ କାହିଁକି ମହିଳା ଚାଷୀଙ୍କ ପାଇଁ ନିହାତି ଆବଶ୍ୟକ?
2: ଦେଖନ୍ତୁ, କୃଷି ଯାନ୍ତ୍ରିକରଣ ମହିଳା ଚାଷୀଙ୍କ ପାଇଁ, ଉଭୟ ପୁରୁଷ ଓ ମହିଳା ଚାଷୀଙ୍କ ପାଇଁ ନିହାତି ଆବଶ୍ୟକ, କିନ୍ତୁ ମହିଳା ଚାଷୀଙ୍କ ପାଇଁ ଅଧିକ ଆବଶ୍ୟକ। କାରଣ ଦେଖନ୍ତୁ, ମହିଳାମାନଙ୍କର ଆମର ବିଭିନ୍ନ ପ୍ରକାର ଅଛି, ଯେମିତି ମହିଳାମାନେ ଆମର କୃଷି କାର୍ଯ୍ୟରେ ଆମର ଧାନ ଚାଷରେ ପର୍ଟିକୁଲାରଲି ରୁଆ କାମ ପାଇଁ କରନ୍ତି, ତଳି ଉପାଡ଼ନ୍ତି, ତଳି ରୁଅନ୍ତି, ତାପରେ ଘାସ ବାଛନ୍ତି, ଏଇସବୁ ଜିନିଷ ପାଇଁ ତାଙ୍କୁ ନଇଆକୁ ପଡ଼େ। ତ ନଇଆକୁ ପଡ଼ିଲା ମାନେ ତାଙ୍କର ଅଣ୍ଟା ପେନ୍, ଅଣ୍ଟା ପାଖରେ କଷ୍ଟ ହୁଏ, ବାଧା ହୁଏ, ହାତ ବେଳେବେଳେ ଯେଉଁ ସୋଲ୍ଡର ପାଖରେ ପେନ୍ ହୁଏ, ଏବଂ ଯେତେବେଳେ ପୋତନ୍ତି ସେତେବେଳେ ଆପଣ ଦେଖନ୍ତୁ, ଆମର ଏମିତି ଗୋଟେ ହିସାବ କରାହେଇଛି, ଗୋଟେ ଏକର ରୋଇବା ପାଇଁ ଗୋଟେ ମହିଳା ଚାଷୀ 140 ଥର ତାର ଆଙ୍ଗୁଠିକୁ ମାଟି ଭିତରେ ପଶାଏ। ଆପଣ ଭାବନ୍ତୁ, 140 ଥର ଯେତେବେଳେ ପଶଉଛି ମାନେ କେତେ ତାର ଆଙ୍ଗୁଠିର କେତେ ଦରଜ ହଉଥିବ, କେତେ ଇଏ ହଉଥିବ, ଘା ଫା ହଉଥିବ, ଖଣ୍ଡିଆ ହଉଥିବ। ତେଣୁ ଯଦି ଆମେ ସେଇଠି ଗୋଟେ ଯନ୍ତ୍ର ବ୍ୟବହାର କରିଦେବା, ତାକୁ ଆଉ କିଛି ଅସୁବିଧା କରିବାର ନାହିଁ। ତେଣୁ ଆପଣମାନେ ଦେଖନ୍ତୁ, ମହିଳାମାନେ ସାଧାରଣତଃ କିଛି ଜମିରେ ନହେଲେ ବି ତାଙ୍କ ଘର ପଛପଟେ ଛୋଟ ଚାଷ କରନ୍ତି, ବାଇଗଣ ଟିକେ ଲଗାନ୍ତି, ଲଙ୍କା ଟିକେ ଲଗାନ୍ତି, ଏଇସବୁ ଜିନିଷ ପାଇଁ ତାଙ୍କୁ ସେମାନେ ଯଦି ଫାଉଡ଼ା ବଦଳରେ ବିଭିନ୍ନ ପ୍ରକାର ଯେଉଁ ଗାର ଟାଣିବା ଯନ୍ତ୍ର, ଛୋଟ ମାନେ ମହିଳାମାନଙ୍କର ହାତରେ ଚଳାଇବା ପାଇଁ ଛୋଟ ଘାସ ବାଛିବା ଯନ୍ତ୍ର, ଗୋଟେ କୋଡ଼ା ଖୋସା କରିବା ପାଇଁ ଅଛି, ତାକୁ ଯଦି ବ୍ୟବହାର କରିପାରିବେ ଆରାମସେ ହେଇପାରିବ। ଯାହାଦ୍ୱାରା କି ତାଙ୍କର କ'ଣ କି ଯେଉଁ ହାର୍ଟରେଟ୍ ଆମର ହେଉଛି, କିମ୍ବା ବ୍ଲଡ଼ ପ୍ରେସର ଯେଉଁ ହେଉଛି, ସେଇଟା ବେଶୀ ବଢ଼ିବନି, ଆରାମସେ ସେମାନେ ଖୁସି ମନରେ କାମ କରିପାରିବେ।
0: ତେବେ କେଉଁ ଚାଷ କାର୍ଯ୍ୟ ସାଧାରଣତଃ ଖାସ କରିକି ସ୍ତ୍ରୀ ଲୋକମାନେ କରିଥାନ୍ତି?
2: ସାଧାରଣତଃ ମୁଁ ଯାହା କହିଲି ଆପଣଙ୍କର, ପର୍ଟିକୁଲାରଲି ଆମର ଏଇ ଯେଉଁ ଧାନ ଚାଷ, ଆମର ମୁଖ୍ୟ ଚାଷ, ଗୋଟେ ଆମ ରାଜ୍ୟର ଗୋଟେ ମୁଖ୍ୟ ଚାଷ ହେଉଛି ଧାନ ଚାଷ, ଏବଂ ଧାନ ଚାଷରେ ସାଧାରଣତଃ ସେମାନେ ଆମର ଯେଉଁ ରୁଆ ଧାନରେ ତଳି ଉପାଡ଼ିବା, ତଳି ରୋଇବା, ଘାସ ବାଛିବା, ତାପରେ ଅମଳ କଲାବେଳକୁ ବେଳେବେଳେ ଧାନ କାଟିବା ପାଇଁ ବି ସମସ୍ତେ ଯାଆନ୍ତି, ବିଡ଼ା ବାନ୍ଧନ୍ତି, ତାପରେ ଅମଳ କରିବା ପାଇଁ ସେମାନେ ମେସିନ୍ ପାଖରେ ଦେଖାନ୍ତି, ନହେଲେ କୁଲାରେ ଉଡ଼ାନ୍ତି। ତେଣୁ ଧାନ ଚାଷର 70-80% କାମ କେବଳ ମହିଳାମାନେ ହିଁ କରନ୍ତି। ତେଣୁ ତାପରେ ହେଉଛି ଆମର ଧର ବାଦାମର, ବାଦାମ ଗଛ ଲଗାଇବା ପାଇଁ ହେଲେ ବାଦାମ ଚୋପା ଛଡ଼ାଇବାକୁ ପଡ଼ିବ, ସେମାନେ ବସିକି ମହିଳାମାନେ ବସି ବାଦାମ ଚୋପା ଛଡ଼ାନ୍ତି। ତାପରେ ହେଉଛି ସୂର୍ଯ୍ୟମୁଖୀ ମଞ୍ଜି କ'ଣ କରନ୍ତି, ସୂର୍ଯ୍ୟମୁଖୀ ମଞ୍ଜିକୁ ଘଷି ଘଷିକି ଅମଳ କରନ୍ତି। ତେଣୁ ଏଇସବୁ ଯେତେ ପ୍ରକାର କହିବାକୁ ଗଲେ ଆମର ଚାଷରେ 70-80% କାମ ହେଉଛି ମହିଳାମାନେ କରନ୍ତି। ଏବେ ତ ଆମର ଯେତିକି ଆସିଲାଣି ଡ୍ରୋନ୍, ଯେଉଁଟାକି କହୁଛି ଆମେ ଉପରେ ଉଡ଼ିକି ଆପଣଙ୍କର ସ୍ପ୍ରେ କରୁଛି, ତାକୁ ବି ଆମର ପୁରୀ ଜିଲ୍ଲାରେ ମହିଳା ବାହାରିଛନ୍ତି ଯିଏକି ଡ୍ରୋନ୍ ବି ଉଡ଼ଉଛନ୍ତି। ତେଣୁ ଆମେ ଅତ୍ୟୁକ୍ତି ହେବନି କି ମହିଳାମାନେ 100% କାମ କରୁଛନ୍ତି।

0: ବୁଝିଲୁ ମା?
1: ହଁ ଜଗନ୍ନା,
0: ଭକ୍ତି ଗୀତଟା ପୁରା ମନକୁ ପାଇଲା। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ,
1: ମାନେ ଆଲୋଚନାର ପର୍ଯ୍ୟାୟ। ଏଇଠି ଜଗନ୍ନା, ଇଏ କିଛି ଦିନ ହବ।

0: କୃଷି ଉପକରଣ ସପୋଜ ଦେଖନ୍ତୁ ଆପଣଙ୍କର ହଉଛି ଧାନ କାଟିବା ପାଇଁ ଆମେ ଯୋଉ ଦାଆ ବ୍ୟବହାର କରୁ, ସାଧାରଣ ଦାଆ ଅଛି, ଆଉ ଗୋଟେ ମହିଳାମାନଙ୍କ ପାଇଁ ଗୋଟେ ଉନ୍ନତ ଦାଆ ଅଛି ଯୋଉଥିରେ ଭଲ ଧାର ଅଛି ଏବଂ ସେଟା କଣ ହାତ ଯୋଉଠି ଧାର ହ୍ୟାଣ୍ଡେଲଟାକୁ ଧରିବ ତାଠୁ ଦୂରରେ ଯାଇକି ସେ ଧାର ଅଂଶଟା ଅଛି, ଯୋଉଥିରେ କି ଯୋଉ ଭଳିଆ କାଟିଲେ ବି ତାଙ୍କ ଆଙ୍ଗୁଠି ପାଖକୁ ସେ ଧାର ଅଂଶଟା ଆସିବନି ଏବଂ ସେଟା ଅଧିକା ସେମାନେ କାଟିପାରିବେ। ତାପରେ ହଉଛି ଧାନ ଚାଷରେ ଘାସ ବାଛିବା ପାଇଁ ସେମାନଙ୍କର ଅଛି ବିଭିନ୍ନ ପ୍ରକାର ହସ୍ତଚାଳିତ ହଉଛି ଘାସ ବଛା ଯନ୍ତ୍ର, କୋନୋଇଡର ଅଛି, ମାଣ୍ଡୁଆ ଇଡର ଅଛି, ଯୋଉଟା କି ମହିଳାମାନଙ୍କର ବାହୁକୁ ଦେଖିକି ବନା ହେଇଛି। ସାଧାରଣତଃ ବୈଜ୍ଞାନିକ ମାନେ କଣ କରନ୍ତି, 18-25 ବର୍ଷ ମହିଳା, 25-40 ବର୍ଷ ମହିଳା, 40-60 ବର୍ଷ ମହିଳା, ଏଇଭଳିଆ ମହିଳାମାନଙ୍କୁ ନେଇକି ସେମାନେ ଯନ୍ତ୍ରପାତି ତିଆରି କରନ୍ତି ଆଉ ଟେଷ୍ଟ କରନ୍ତି କି କୋଉ ଯନ୍ତ୍ରପାତି କଲେ କୋଉ ଭଳିଆ ପୋଶ୍ଚରରେ ସେମାନେ କାମ କଲେ ତାଙ୍କର ହାର୍ଟ ରେଟ୍ ବଢ଼ିବନି, ଏନର୍ଜି ଯୋଉ ଆପଣଙ୍କର ଏକ୍ସପେଣ୍ଡିଚର ହଉଛି ଯେତେବେଳେ ଯନ୍ତ୍ର ଚଲଉଛନ୍ତି ସେମାନେ ଜୋର ହବନି, ତେଣୁ ସେଇ ହିସାବରେ ବନେଇଥାନ୍ତି। ତେଣୁ ଆପଣଙ୍କର କୋଡ଼ା ଖୋସା କରିବା ପାଇଁ ମେସିନ, ତାପରେ ବାଦାମ ଛଡ଼ାଇବା ପାଇଁ ମେସିନ, ତାପରେ ବାଦାମ ଅମଳ କରିବା ପାଇଁ ହଉଛି ଆପଣଙ୍କର ଛୋଟିଆ ମେସିନ ଥାଏ, ସୂର୍ଯ୍ୟମୁଖୀ ମଞ୍ଜି ଅମଳ କରିବା ପାଇଁ ଛୋଟ ମେସିନ ଥାଏ। ଆମର ଜିଲ୍ଲାରେ ହଉଛି ନଡ଼ିଆ ଗୋଟେ ମୁଖ୍ୟ ଚାଷ, ନଡ଼ିଆ ଚୋପା ଛଡ଼ାଇବା ପାଇଁ ସାଧାରଣତଃ କ'ଣ କରନ୍ତି, କଟୁରୀର ବ୍ୟବହାର କରନ୍ତି। ତେଣୁ ମହିଳାମାନେ କଟୁରୀ ବ୍ୟବହାର ନ କରିକି ଆମର ନଡ଼ିଆ ଚୋପା ଛଡ଼ାଇବା ଯନ୍ତ୍ର ଅଛି, ଯୋଉଟାକି ନଡ଼ିଆଟା ରଖିଲେ ଗୋଟେ ହ୍ୟାଣ୍ଡେଲ ଅଛି, ହ୍ୟାଣ୍ଡେଲଟାକୁ ଟେକିଦେଲେ ନଡ଼ିଆର ଫାଳଟା ଛାଡ଼ି ହେଇଯିବ। ତାପରେ ନଡ଼ିଆ ଫାଳ କରିବା ମେସିନ ଅଛି, ତେଣୁ ଏମିତି ବହୁତ ପ୍ରକାର ଜିନିଷ ଅଛି ଯୋଉଟାକି ମହିଳାମାନେ ବ୍ୟବହାର କରିପାରିବେ। ସପୋଜ ଆପଣଙ୍କର ଭେଣ୍ଡି ଚାଷ ହଉଛି, ଭେଣ୍ଡି ତୋଳିବା ପାଇଁ ଗୋଟେ ଛୋଟିଆ ଯୋଉ ମୁଦି ଭଳିଆ ଗୋଟେ ଜିନିଷଟେ ଆପଣଙ୍କର ଆଙ୍ଗୁଠିରେ ପଶେଇଦେଲେ ସେ ଭେଣ୍ଡିଟାକୁ ତୋଳିଦେବ। ତେଣୁ ବିଭିନ୍ନ ପ୍ରକାର ଆପଣଙ୍କର ଛୋଟ ଛୋଟ ଉପକରଣ ଯୋଉଟାକି ଆପଣଙ୍କର 1000-1500 ଭିତରେ ଆସୁଛି, ଯୋଉଟାକି ମହିଳାମାନେ ବ୍ୟବହାର କରିକି ଚାଷ କାମରେ ବ୍ୟବହାର କରିପାରିବେ।
1: ଆଚ୍ଛା, ତେବେ କିଛି ଛୋଟ ଶ୍ରମ ଲାଘବ କୃଷି ଯନ୍ତ୍ରପାତିର ନାମ ସେମିତି କିଛି କହିପାରିବେ କି?
0: ହଁ, ଶ୍ରମ ଲାଘବ ଯନ୍ତ୍ର ହଉଛି ଆମର ଆମର ଗୋଟେ ସାଇକଲ ଉଇଡର ଅଛି, ଯୋଉଥିରେ କି ସାଇକଲ ଚକା ଲାଗିଛି ଏବଂ ପଛପଟେ ଗୋଟେ ଟାଇନ୍ଟେ ଲାଗିଛି, ଗୋଟେ ଲଙ୍ଗଳଟେ ଲାଗିଛି, ଯୋଉଟାକି ମହିଳାମାନେ ଧରିକି ତାକୁ ଆପଣଙ୍କର ଯୋଉ ବାଦାମ ଚାଷ ହଉ, ଆପଣଙ୍କର ବାଇଗଣ ଚାଷ ହଉ, କିମ୍ବା ପନିପରିବା ଚାଷରେ ଆରାମସେ ଘାସ ବାଛିକି କୋଡ଼ା ଖସା କରିପାରିବେ। ତାପରେ ହଉଛି ଆପଣଙ୍କର ବସିଲା ବାଲା ବାଦାମ ଚୋପା ଛଡ଼ାଇବା ଯନ୍ତ୍ର, ଯେମିତି ସିଟିଂ ଟାଇପ୍ ଗ୍ରାଉଣ୍ଡର ଡିକୋଟିକେଟର, କିମ୍ବା ମକା ଚୋପା ଛଡ଼ାଇବା ଯନ୍ତ୍ର। ତାପରେ ହଉଛି ବିହନ ବିଶୋଧନ ଡ୍ରମ୍। ସାଧାରଣତଃ ଦେଖନ୍ତୁ ଆମେ ଯଦି ରୋଗ ପୋକ ଔଷଧ ପକେଇବା ଅପେକ୍ଷା ମଞ୍ଜିକୁ ଯଦି ପ୍ରଥମରୁ ବିଶୋଧନ କରି ପକେଇବା ତାହେଲେ 20-25% ରୋଗ କମିଯାଇଥାଏ। ତେଣୁ ବିହନ ବିଶୋଧନ ଡ୍ରମ୍ ଅଛି ଯୋଉଥିରେ କି ମହିଳାମାନେ 25 କେଜି ପର୍ଯ୍ୟନ୍ତ ବିହନ ପଶେଇକି ତାକୁ ଆରାମସେ ଟ୍ରିଟମେଣ୍ଟ କରିକି ବୁଲେଇକି ବିହନ ବିଶୋଧନ କରିପାରିବେ। ଇଭିନ୍ ଏବେ ଆମର ଦେଖନ୍ତୁ ନଡ଼ିଆ ଯାହା ମୁଁ କହିଲି, ନଡ଼ିଆ ଗଛର ଗୋଟେ ମୁଖ୍ୟ ସମସ୍ୟା ହଉଛି ନଡ଼ିଆ ଗଛ ଚଢ଼ିବା। ତେଣୁ ଆମର ଏବେ ଗୋଟେ ଆସିଛି ନଡ଼ିଆ ଗଛ ଚଢ଼ିବା ଯନ୍ତ୍ର, ଯୋଉଥିରେ କି ବସିଲା ବାଲା, ଯୋଉଥିରେ ଗୋଟେ ମହିଳା ଆରାମସେ ବସିକି ବେଲ୍ଟ ବାନ୍ଧିକି ଆରାମସେ ତଳ ଉପରେ ହେଇକି ଚଢ଼ିପାରିବେ। ଏବେ ଗୋଟେ ନଡ଼ିଆ ତେଲ ବାହାର କରିବା ମେସିନ ଆସିଛି, ଆପଣ ଦେଖିଥିବେ ଆଜିକାଲି ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀ ହଉଛନ୍ତି କିମ୍ବା କୃଷକ ଉତ୍ପାଦକ ଗୋଷ୍ଠୀ ଅଛନ୍ତି, ସମସ୍ତେ ସେଥିରେ ବହୁତ ପରିମାଣରେ ମହିଳାମାନେ ରହୁଛନ୍ତି। ସେମାନେ କ'ଣ କରୁଛନ୍ତି, ବଡ଼ ବଡ଼ ଆମେ ଧର ବଡ଼ ବଡ଼ ଆମର ଧର ଅସୁବିଧା ଅଛି, ଆମେ ବଡ଼ ମେସିନ ନ ନେଇକି କି ଜାଗା ଯଦି ସୁବିଧା ହଉନି ତାହେଲେ ଆମେ ଛୋଟ ମେସିନ ଅଛି ଯୋଉଟା ଛୋଟ ତେଲ କଳ, ଯୋଉଥିରେ କି ଆପଣ ନଡ଼ିଆ ଆଉ ସୋରିଷ ରାଶି ସୂର୍ଯ୍ୟମୁଖୀରୁ ଆପଣ ତେଲ ବାହାର କରିପାରିବେ। କେଜିଏ ଯଦି ସୋରିଷ ପକେଇବେ ସେଥିରୁ ଆପଣଙ୍କର 300 ml ତେଲ ବାହାରିବ, ତେଣୁ ଘରେ ବସିକି ଆପଣ ଆରାମସେ ସେଥିରୁ ଛୋଟ ତେଲ କଳ ବି ବ୍ୟବହାର କରିପାରିବେ।
1: ତେବେ ମ୍ୟାଡାମ, କିପରି ମେସିନ କମ୍ ସମୟ ଏବଂ ମଜୁରୀକୁ ସଞ୍ଚୟ କରିଥାଏ?
0: ମେସିନ ଆପଣ କେମିତି, ଆପଣ ଦେଖନ୍ତୁ ସପୋଜ ଆମେ ଗୋଟେ ଲୋକର ଆମର ଯଦି ଜମିରେ ଚାଲିବ ତାର ହଉଛି ମାତ୍ର 0.1 HP, ମାନେ ଗୋଟେ ଅଶ୍ୱଶକ୍ତିର 0.1 ମାନେ 0.1 ଭାଗ। ଯଦି ଆମେ ଗୋଟେ ସେଇଠି ଗୋଟେ ବଳଦକୁ କମ୍ପେୟାର କରିବା ସିଏ ହଉଛି 0.5 HP। ତେଣୁ ଆପଣଙ୍କର ଗୋଟେ ମଣିଷଠୁ ସିଏ ଆହୁରି 5 ଗୁଣ ଅଧିକା ହେଲାଣି। ତେଣୁ ସେଇଥିପାଇଁ ଆପଣଙ୍କର ଯଦି ଆମେ ଟ୍ରାକ୍ଟର ଗୋଟେ ନବା ତାହେଲେ ସେଟା ହଉଛି 40 HP। ତେଣୁ ଆପଣ ଭାବନ୍ତୁ ଗୋଟେ 400 ଲୋକ ସହିତ ଗୋଟେ ଟ୍ରାକ୍ଟର ସମାନ ହେଲାଣି। ତେଣୁ ସେଇ ହିସାବରେ ଆମେ ଏଇଠୁ ଜାଣିପାରିବା କି ଗୋଟେ ଯଦି ଯନ୍ତ୍ରପାତି ବ୍ୟବହାର କରିବା ସେ ନିହାତି ଆପଣଙ୍କର ଶକ୍ତି ଯେହେତୁ ତାର ଅଧିକା ତେଣୁ ସିଏ ଆପଣଙ୍କର କମ୍ ସମୟରେ କରିଦେ। ଆଜିକାଲିକାର କୃଷି ଯୁଗରେ ଆମର ଗୋଟେ ମୁଖ୍ୟ ହଉଛି ଆମେ ସମୟ କମ୍ କରିବା, ଖର୍ଚ୍ଚ କମ୍ କରିବା, କାରଣ ସମୟଟା ଆଜିକାଲି ବହୁତ ମୂଲ୍ୟବାନ ଜିନିଷ। ତେଣୁ ଯନ୍ତ୍ରପାତି ବ୍ୟବହାର କଲା ମାନେ ଆମର ନିହାତି କମ୍ ସମୟ ହବ। ଆଉ ଗୋଟେ ଜିନିଷ ହଉଛି ମଜୁରୀ ଆପଣଙ୍କୁ ମିଳୁନାହାନ୍ତି, ଗୋଟିଏ ମଜୁରୀ ଯଦି ଆସିବ ସେ ଯଦି 4-5 ଘଣ୍ଟା କାମ ବି କରେ 400-500 ଟଙ୍କା ସେମାନେ ନଉଛନ୍ତି, କିନ୍ତୁ ସେଇଠି ଆମେ ଯଦି ଯନ୍ତ୍ରପାତି ବ୍ୟବହାର କରିଦେବା 1-2 ଘଣ୍ଟା ଭିତରେ ହେଇଯିବ। ଯେମିତି ସପୋଜ ହଉଛି ଆପଣଙ୍କର ଟ୍ରାକ୍ଟରଟା 1 ଘଣ୍ଟାକୁ 1 ଏକର ଚାଷ କରିଦେଉଛି, କିମ୍ବା ଆମେ ଯୋଉ କହିଲୁ ସାଇକଲ ଚାଳିତ ଘାସ ବଛା ଯନ୍ତ୍ର ସେ ଘଣ୍ଟାକୁ ଆପଣଙ୍କର 40 decibel ଏରିଆରେ ଆପଣଙ୍କର ଘାସ ବାଛିଦେବ। କିନ୍ତୁ ଯଦି ସେଇଠି ଆମେ 40 decibel କରିବା ପାଇଁ ଆମକୁ 4 ଲୋକ ଲଗେଇବା ଦରକାର, ତେଣୁ 4 ଲୋକ ହେଲେ ଆପଣଙ୍କର ସେଇ ହିସାବରେ ଖର୍ଚ୍ଚ ଅଧିକା ହବ।
1: ଆଜ୍ଞା, ତେବେ ମ୍ୟାଡାମ ବହୁତ ଭଲ କଥା ଟିକେ କହିଲେ, କିନ୍ତୁ ଏଇଠି ଗୋଟେ ଜିନିଷ ବୁଝିବାକୁ ଚାହିଁବି, ଯେତେବେଳେ ଆମର ଚାଷୀ ଭାଇ ଭଉଣୀ ମାନେ କିଛି ନା କିଛି ଯନ୍ତ୍ରପାତି କିଣୁଛନ୍ତି, ସରକାର ତ ନିଶ୍ଚିତ ଭାବରେ ସହାୟତା ରାଶି ପ୍ରଦାନ କରୁଛନ୍ତି, କିନ୍ତୁ ଯୋଉମାନେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ସେମାନେ କଣ ମେସିନ କିଣିପାରିବେ?
0: ହଁ, ସେମାନେ ନିହାତି ମେସିନ କିଣିପାରିବେ, କାରଣ ଆମର ଦେଖନ୍ତୁ ଯେମିତି ମଝିରେ ଆମର ଆସିଥିଲା ଚାଷୀଙ୍କ ଆୟ ଦ୍ୱିଗୁଣିତ କେମିତି ହବ, ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବା ପାଇଁ ଅମଳ ବଢିବା ସହିତ ଖର୍ଚ୍ଚ କମିବା ଦରକାର, ଆଉ ଖର୍ଚ୍ଚଟା କେବଳ ଯନ୍ତ୍ରପାତି ବ୍ୟବହାର କଲେ ହିଁ କମିବ। ସେଥିପାଇଁ ସରକାର କଣ କରିଛନ୍ତି, ଆପଣଙ୍କର ଯୋଉ

0: ମାନୁଆଲ ଆପଣଙ୍କର ହସ୍ତଚାଳିତ ଛୋଟ ଛୋଟ ମେସିନ୍ ଅଛି, କ୍ଷୁଦ୍ର ନାମମାତ୍ର ଚାଷୀ, ସେମାନଙ୍କ ପାଇଁ କ'ଣ କରିଛନ୍ତି 75% ସବସିଡି ରଖିଛନ୍ତି। ତେଣୁ ଆମର ମହିଳା ଚାଷୀ ହୁଅନ୍ତୁ କିମ୍ବା ଆପଣଙ୍କର ଅନୁସୂଚିତ ଜାତି ଉପଜାତିର ଚାଷୀମାନେ ହୁଅନ୍ତୁ, ସେମାନେ ଯଦି ଯନ୍ତ୍ରପାତି କିଣିବାକୁ ଚାହିଁବେ ତାହେଲେ ତାଙ୍କ ପାଇଁ ହେଉଛି 75% ସବସିଡି। କିନ୍ତୁ ଆଉ ବଡ଼ ମେସିନ୍ ହେଉଛି ଯେଉଁଟା କି ପାୱାର ଅପଗ୍ରେଡ୍ ଶକ୍ତିଚାଳିତ ମେସିନ୍, ସେଇଟା ହେଉଛି 50% ସବସିଡି। ତେଣୁ ବହୁତ ପରିମାଣରେ ରିହାତି ବ୍ୟବସ୍ଥା ରହୁଛି, କିମ୍ବା ଯଦି SHG ଥ୍ରୁରେ ଗୋଟେ SHG ଗ୍ରୁପ୍ ମିଶିକି କିଣିବେ ତାହେଲେ ବି ସେମାନଙ୍କ ପାଇଁ ମଧ୍ୟ 75% ସବସିଡି ଥାଏ। ତେଣୁ ଜିନିଷ ହେଉଛି କି ଲୋକଙ୍କ ପାଇଁ ରିହାତି ବ୍ୟବସ୍ଥା ଅଛି, ତାପରେ ପ୍ରତି ଜିନିଷର ବହୁତ ଅଧିକା ମୂଲ୍ୟର ଜିନିଷ ଅଛି ଏବଂ କମ୍ ମୂଲ୍ୟର ବି ଜିନିଷ। ଯେମିତି ଆମେ ଗୋଟେ ମୋବାଇଲ ଧର ବ୍ୟବହାର କରୁଛୁ, 1000 ଟଙ୍କା ମୋବାଇଲ ଅଛି, 1,00,000 ଟଙ୍କା ମୋବାଇଲ ବି ଅଛି। ତେଣୁ ଆମେ ଆମର ରିକ୍ୱାୟାରମେଣ୍ଟ ହିସାବରେ ଆମର ଜମିର ଆକାର କେତେ, ଆମେ କୋଉ ଚାଷ କରୁଛୁ, ସେଇକୁ ଦେଖିକି ଆମକୁ ମେସିନ୍ ନେବାର ଅଛି। ତେଣୁ ସବୁ ମେସିନ୍ କ୍ଷୁଦ୍ର ଅଛି, ଆମେ ଯଦି ଆମର ରଖିଛୁ ଗୋଟେ ଏକର 1.5 ଏକର ଜମି, ଆମେ ଗୋଟେ ବଡ଼ ମେସିନ୍ ଆଣିଲେ ଆମର କିଛି ଲାଭ ହେବନି, ଆମର ଛୋଟିଆ ମେସିନ୍ ନେଲେ ହିଁ ଲାଭ ଅଛି। ତେଣୁ ସେହି ହିସାବରେ ତାର ମୂଲ୍ୟ ବି ଅଛି ଏବଂ ସେଥିରେ ରିହାତି ବ୍ୟବସ୍ଥା ବି ଅଛି।
1: ନିଶ୍ଚିତ ଭାବରେ ଆମର ପ୍ରତ୍ୟେକଟି ଚାଷୀ ଭାଇ ଭଉଣୀମାନେ ଏହାର ସୁଯୋଗ ନେବା ଦରକାର ଏବଂ ସୁବିଧା ମଧ୍ୟ ଏଥିପାଇଁ ରହିଛି ସରକାରଙ୍କ ତରଫରୁ, ନୁହେଁ କି? ଆଜ୍ଞା। ତେବେ ମ୍ୟାଡାମ୍, ଆପଣ ତ ଏଠି ମହିଳାମାନଙ୍କ ଉପରେ ବେଶୀ କରିକି କହିଲେ ଏଇ କୃଷି ଯନ୍ତ୍ରପାତିକୁ କିଭଳି ଭାବରେ ବ୍ୟବହାର ସେମାନେ କରିପାରିବେ, କିନ୍ତୁ ଯଦି ଗୋଟେ ଚାଷୀ ଭାଇଙ୍କ କ୍ଷେତ୍ରରେ ଦେଖାଯିବ ତ ସେମାନେ କେମିତି କ'ଣ ବ୍ୟବହାର କରିପାରିବେ?
0: ଚାଷୀ ଭାଇମାନେ ମଧ୍ୟ ଯେଉଁ ଯନ୍ତ୍ର ମୁଁ ମହିଳାମାନଙ୍କୁ କହିଲି ତାର ଉପର ଭର୍ସନ କିମ୍ବା ସେଇ ଜିନିଷ ବି ଚାଷୀ ଭାଇମାନେ ମଧ୍ୟ ବ୍ୟବହାର କରିପାରିବେ। ଆଜିକାଲି ଯେହେତୁ ପୁରୀ ଜିଲ୍ଲାରେ ଆମର ହେଉଛି ଧାନ ରୁଆ, ଧାନ ବୁଣା ସବୁ ଆସିଗଲାଣି, ତେଣୁ ଆପଣଙ୍କର ବିଭିନ୍ନ ପ୍ରକାର 4-ଧାଡ଼ିଆ 6-ଧାଡ଼ିଆ ଧାନ ରୁଆ ମେସିନ୍ ଆସୁଛି, ଯେଉଁଟାକି ଘଣ୍ଟାକରେ 1 ଏକର ଜମିରେ ଧାନ ରହିପାରୁଛି। ତେଣୁ ସେମାନେ ବିଭିନ୍ନ ପ୍ରକାର ଆମର ପୁରୀ ଜିଲ୍ଲାରେ ମୁଖ୍ୟତଃ ଦରକାର ହୋଇଥାଏ ଗାତ ଖୋଳିବା ମେସିନ୍, ସାଧାରଣତଃ ବାଡ଼ ଲଗେଇକି ଆପଣଙ୍କର ସୋଲାର ଫେନ୍ସିଂ ଲୋକ କରୁଛନ୍ତି, କିମ୍ବା ଆପଣଙ୍କର ଟ୍ରେଲିରେ ଆପଣଙ୍କର ପନିପରିବା ଜାତୀୟ ଚାଷ କରୁଛନ୍ତି, ତାପରେ କୋଡ଼ା ଖୋସା ମେସିନ୍ ଯେଉଁଟାକି ଆପଣଙ୍କ 2 HP ରୁ ଆରମ୍ଭ କରି 7 HP ପର୍ଯ୍ୟନ୍ତ ଆସୁଛି, ତାପରେ ହେଉଛି ଆପଣଙ୍କର କାଦୁଅ କରିବା ମେସିନ୍, ରୋଟାଭେଟର ଯାହାକୁ କୁହାଯାଏ। ତେଣୁ ଏମିତି ବିଭିନ୍ନ ପ୍ରକାର ମେସିନ୍ ଆସୁଛି ଯାହାକୁ ରଖିକି ଚାଷୀ ଭାଇମାନେ ଇଭିନ୍ କମ୍ବାଇନ୍ ହାର୍ଭେଷ୍ଟର ଯେଉଁଟାକି ଆପଣଙ୍କର ଧାନ କାଟିବା ପାଇଁ ଦରକାର, ଧାନ କାଟେ, ଧାନ ଅମଳ କରେ, ଏକାଥରେ ଧାନ କ୍ଲିନ୍ କରିକି ମାନେ ସଫା କରିକି ମଧ୍ୟ ବାହାର କରେ। ତେଣୁ ଏମିତି ବିଭିନ୍ନ ପ୍ରକାର ଜିନିଷ ଅଛି ଯେଉଁଟାକି ଚାଷୀ ଭାଇମାନେ ମଧ୍ୟ ସୁବିଧା ନେଇପାରିବେ। ଆଗକାଳରେ ଆମର ବହୁତ ଜିନିଷ ଉପଲବ୍ଧ ନଥିଲା, କିନ୍ତୁ ଏବେ ଆମର ଯେଉଁ ଚାଷ କରିବେ ତାର ଜମି ପ୍ରସ୍ତୁତିଠୁ ଆରମ୍ଭ କରିକି ଅମଳ ପରେ, ଅମଳ ପ୍ରକ୍ରିୟାକରଣ ପର୍ଯ୍ୟନ୍ତ ସବୁ ପ୍ରକାର ମେସିନ୍ ଉପଲବ୍ଧ ଅଛି। କମ୍ ମୂଲ୍ୟଠୁ ଆରମ୍ଭ କରି ବେଶୀ ମୂଲ୍ୟ ପର୍ଯ୍ୟନ୍ତ ସବୁ ପ୍ରକାର ଆମ ପାଖରେ ସୁବିଧାରେ ଅଛି। ଇଭିନ୍ ବିଭିନ୍ନ ପ୍ରକାର ପମ୍ପ ସେଟ୍ ବି ଆସୁଛି ଯେଉଁଟାକି ଆପଣଙ୍କର ନଡ଼ିଆ ଗଛ, ଯେଉଁଟା ଆପଣଙ୍କର ସାଧାରଣତଃ ଚାଷୀମାନଙ୍କର ପ୍ରୋବ୍ଲେମ୍ ଥାଏ ନଡ଼ିଆ ଗଛ କେମିତି ସ୍ପ୍ରେ କରିବା, ସେ ସ୍ପ୍ରେ କରିବା ପାଇଁ ବି ମେସିନ୍ ମଧ୍ୟ ଆମ ପାଖକୁ ଆସିଗଲାଣି। ତେଣୁ ଚାଷୀମାନେ ନିହାତି ଏହାର ସୁବିଧା ଉପଲବ୍ଧ କରନ୍ତୁ, ଆଉ ଯନ୍ତ୍ରପାତି ବ୍ୟବହାର କରିବା ପାଇଁ ଆମ ପାଖରେ ପଇସା କି ଏସବୁ ଥିବା ଦରକାର ନାହିଁ, ଗୋଟେ ମନୋବଳ ଥିବା ଦରକାର। ଯଦି ଆମର ମାଇଣ୍ଡସେଟ୍ ଠିକ୍ ଅଛି ତାହେଲେ ଆମେ ଯନ୍ତ୍ରପାତି ବ୍ୟବହାର କରିପାରିବା।
1: ଆଜ୍ଞା, ତେବେ ଯାହା ହଉ ମ୍ୟାଡାମ୍, ବହୁତ ଭଲ କଥାଟିଏ କହିଲେ ଏବଂ ତା ସାଙ୍ଗରେ ଆମର ପ୍ରତ୍ୟେକଟି ଚାଷୀ ଭାଇ ଭଉଣୀମାନେ ଯେଉଁମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ନିଶ୍ଚିତ ଭାବରେ ଏଇ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିକୁ ବ୍ୟବହାର କରିକି ସେମାନେ ଆଗକୁ ଆସିପାରିବେ ଚାଷ କାର୍ଯ୍ୟରେ ଏବଂ ଭଡ଼ା ସୂତ୍ରରେ ମଧ୍ୟ ଦେଇକି ଭଲ 2 ପଇସା ଅଧିକ ରୋଜଗାର କରିପାରିବେ। ଏବଂ ଚାଷୀ ଭାଇ ଭଉଣୀମାନେ ଆପଣମାନଙ୍କର ଯଦି ଏ ବିଷୟରେ କିଛି ଅସୁବିଧା ରହୁଛି ବା ସମସ୍ୟା ରହୁଛି ନିଶ୍ଚିତ ଭାବରେ ବିଶେଷଜ୍ଞ ମହାଶୟ ରହୁଛନ୍ତି, ସେମାନଙ୍କ ପାଖକୁ ଯାଆନ୍ତୁ ଏବଂ ଯାହା ବି କିଛି ସମସ୍ୟା ରହୁଛି ସେ ସମସ୍ୟାର ସମାଧାନ କରନ୍ତୁ। ତେବେ ମ୍ୟାଡାମ୍, ଯାହା ବହୁତ ଭଲ ଲାଗିଲା ଆଜି ଆଲୋଚନା କରିକି, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡାମ୍।
0: ନମସ୍କାର।
2: ବୁଝିଲୁ ମା?
1: ହଁ ଜଗନ୍ନା।
2: ଆମର ବିଶେଷଜ୍ଞ ମହୋଦୟା ଖୁବ୍ ସୁନ୍ଦର ଭାବରେ କୃଷି ଯାନ୍ତ୍ରିକରଣ ବିଷୟରେ ବୁଝେଇ କହିଲେ। ବାସ୍ତବରେ ଆମର ତଳିରୁଆ ଠାରୁ ବେଉଷଣ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ବ୍ୟବହାର ଫଳରେ ଆମର କୃଷି କ୍ଷେତ୍ର ପ୍ରଗତି ହାସଲ କରିପାରିଛି। ଖାଲି ଦରକାର ଆମେ ସେ ବିଷୟରେ ଜାଣି ଆମର ଚାଷରେ କୋଉ ଯନ୍ତ୍ର ବ୍ୟବହାର ହବ ତାକୁ ପ୍ରୟୋଗ କରିବା, ସୁନ୍ଦର ଭାବରେ ଚାଷ କରି ଲାଭବାନ ହବା।
1: ହଁ, ଆଉ ତା ସାଙ୍ଗରେ କମ୍ ସମୟରେ ଆଉ କମ୍ ପରିଶ୍ରମରେ ଆମେ ଅଧିକ ଲାଭାନ୍ୱିତ ହୋଇପାରିବା, ନୁହେଁ କି? ତେବେ ଜଗାନା, ଇଏ ଆମର ଜଣେ ଚାଷୀ ଭାଇଟିଏ ରହିଛନ୍ତି ଯିଏକି ସମନ୍ୱିତ ଚାଷ କରିକି ବେଶ ଆଗକୁ ଆସିପାରିଛନ୍ତି। ଖାଲି ଗୋଟିଏ ଚାଷ ନୁହଁ, ଆଜିକାଲି ବିଭିନ୍ନ ପ୍ରକାର ମିଶ୍ରିତ ଚାଷ କରିକି ମଧ୍ୟ ଆମ ଚାଷୀ ଭାଇ ଭଉଣୀମାନେ ଆଗକୁ ଆସିପାରିବେ। ଆଉ ସେଇ ଚାଷୀ ଭାଇ ମଧ୍ୟ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିକୁ ବ୍ୟବହାର କରିକି ସମନ୍ୱିତ ଚାଷ କରିକି ବେଶ ଆଗକୁ ଆସିପାରିଛନ୍ତି। ଚାଲ ତାଙ୍କର ଅନୁଭୂତିଟିଏ ଶୁଣି ନବା।
2: ଚାଲ ଶୁଣିବା।
1: ହଉ ଭାଇ, ନମସ୍କାର।
3: ନମସ୍କାର,
1: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ଭାଇ, ଆପଣଙ୍କର ପରିଚୟ ଟିକେ ଦେଲେ?
3: ମୋ ନାଁ ମନୋଜ କୁମାର ମହାନ୍ତି, ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବ୍ଲକରେ ମୋର ଗୋଟିଏ ଫାର୍ମ ଅଛି, ମୌଜା ହେଲା ଆମର ଆଳିସ, ପଞ୍ଚାୟତ ହେଲା 23ପୁର।
1: ଧନ୍ୟବାଦ ଭାଇ। ତେବେ ଭାଇ, ଆପଣ କଣ ସବୁ ଚାଷ କରୁଛନ୍ତି କହିଲେ?
3: ଏକ ସମନ୍ୱିତ ଚାଷ କରୁଛି, ଯାହା ଭିତରେ ଆମର ଆସୁଛି ଗୋପାଳନ ଆସୁଛି, କୁକୁଡ଼ା ପାଳନ ଆସୁଛି, ତା ସହିତ ଫଳ ବଗିଚା ଏବଂ ପୋଖରୀ ଗୋଟିଏ ଅଛି।
1: ଆଚ୍ଛା, ଆପଣ ତାହେଲେ ମିଶ୍ରିତ ଚାଷ ବା ସମନ୍ୱିତ ଚାଷ କରୁଛନ୍ତି ଆଉ ଭଲ ମଧ୍ୟ ଲାଭ ପାଇପାରୁଥିବେ।
3: ଆଜ୍ଞା।
1: ଆଚ୍ଛା, ଆପଣ ଯୋଉ ଗୋପାଳନ କରୁଛନ୍ତି, ମାଛ ଚାଷ କରୁଛନ୍ତି, ପୋଖରୀ ବି ଅଛି, ଫଳ ଉତ୍ପାଦନ ମଧ୍ୟ କରୁଛନ୍ତି, କେବେଠୁ ଆପଣ ଏଇ ଚାଷକୁ ସବୁ ଆପଣାଇଲେ?
3: ପ୍ରଥମେ ମୁଁ ତ ସର୍ଭିସ କରିଥିଲି।
1: ଆଜ୍ଞା।
3: ସେଥିରୁ ଅବ୍ୟାହତି ନେଲା

0: 2014 ମସିହାରୁ ମୁଁ ଏଇ ଚାଷ କ୍ଷେତ୍ରକୁ ଆସିଛି।
1: ଆଚ୍ଛା, ଚାକିରି ଛାଡିକି ଆପଣ କାହିଁକି ଏଇ ସବୁ ଚାଷ ପଛରେ ଆସିଲେ?
0: ଆଜ୍ଞା, ମୋର ନିଜର ସ୍ୱତନ୍ତ୍ରତା ଯୋଉଟା ରହେ ଚାକିରି କ୍ଷେତ୍ରରେ, ମୁଁ ସେଇଟା ପାଇପାରିଲି ନାହିଁ।
1: ଆଜ୍ଞା,
0: ତେଣୁକରି ମୁଁ ଚାକିରିକି ଅଧିକ ଦିନ ଆଉ ନ ଚେଷ୍ଟା ନ କରି, ମୁଁ ଯେହେତୁ ଜଣେ କୃଷି ସ୍ନାତକୋତ୍ତର,
1: ଆଜ୍ଞା,
0: ତେଣୁକରି ମୁଁ ନିଜକୁ ଜଣେ କୃଷି ଉଦ୍ୟୋଗୀ ହିସାବରେ ନେଇଗଲି।
1: ଆଚ୍ଛା, ବହୁତ ବଢିଆ କଥା। ତେବେ ଚାଷୀ ଭାଇ ଭଉଣୀ ମାନେ ଯୋଉମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ନିଶ୍ଚିତ ଭାବରେ ଶୁଣି ପାରୁଥିବେ ଯେ ଜଣେ ଶିକ୍ଷିତ ହେଇ ମଧ୍ୟ ଆମର ଭାଇଟିଏ ସେ ଚାକିରିକୁ ଛାଡିକି ଚାଷକୁ ଆପଣେଇ ପାରିଛନ୍ତି, ଆଉ ବର୍ତ୍ତମାନ ସମୟରେ ମଧ୍ୟ ଭଲ ଆଗକୁ ଆସିପାରିଛନ୍ତି ଆଉ ଲାଭ ପାଇପାରିଛନ୍ତି। ତେବେ ଭାଇ, ଆପଣ ଯୋଉ କହିଲେ ସବୁ ଏତେ ପ୍ରକାର ଚାଷ କାର୍ଯ୍ୟ କରୁଛନ୍ତି, କେତେ ଏକର ଜାଗାରେ ସବୁ ଚାଷ କରୁଛନ୍ତି?
0: ମୋର ଟୋଟାଲ ଯୋଉ କ୍ଷେତ୍ରଟା ଅଛି, ଫାର୍ମଟା 2 ଏକର ଏରିଆ ପରିମିତ। ତା ଭିତରେ 1 ଏକର ମୋର ପୋଖରୀ ଅଛି, ମାଛ ଚାଷ ଯୋଉଥିରେ ମୁଁ କରୁଛି। 15 ଡିସମିଲ ପାଖାପାଖି ଜାଗା ଗୋପାଳନରେ ଅଛି, 8 ଡିସମିଲ ଜାଗା ମୋର କୁକୁଡ଼ା ଚାଷ ପାଇଁ ଅଛି, ଆଉ ବାକି ଯୋଉ ବଳକା ଜାଗା ରହିଲା ସେଥିରେ ମୋର ନଡ଼ିଆ ଚାଷ ଅଛି।
1: ଆଜ୍ଞା ଆଜ୍ଞା, ତେବେ ଏତେ ସବୁ ଚାଷ ଆପଣ ଯୋଉ କରୁଛନ୍ତି, କେମିତି କଣ ମ୍ୟାନେଜ କରୁଛନ୍ତି ଭାଇ?
0: ଦେଖନ୍ତୁ, ସମନ୍ୱିତ ଚାଷ କଲେ ଆମର ମୁଖ୍ୟତଃ ହେଲା ସମୟର ଉପଯୋଗ। ସବୁ ଚାଷ ଲାଗି ଗୋଟିଏ ଟାଇମ ଦରକାର ହୁଏ, ତେଣୁକରି ଯେତେବେଳେ ଆମେ ସମନ୍ୱିତ କରୁଛେ ଏଥିରେ ଆମର ସମୟଟା ବିଭିନ୍ନ ଦିଗରେ ପଳାଉଛି, ସମୟର ଦୁରୁପଯୋଗ ଏଥିରେ ହେଉନାହିଁ। ଯେମିତି ଗୋଟେ ସାଧାରଣ ଉଦାହରଣ ଦେବି, ସକାଳେ ଗୋଟେ ଟାଇମ ଆଉ ସନ୍ଧ୍ୟାରେ ଗୋଟେ ଟାଇମ ହେଲା ଗୋପାଳନ। ଗୋପାଳନ ସେଇ ଟାଇମଟା ଆମେ ସେଠି ରିଜର୍ଭ କରି ରଖିଲେ, ତେଣୁକରି ସମୟଟା ସେପଟେ ଗଲା। ସେମିତି ଗୋପାଳନ ସରିଲା ପରେ କୁକୁଡ଼ା ମାନଙ୍କର ଯୋଉ ଯତ୍ନଟା ନିଆଯାଏ ସେଇଟା ସକାଳେ ଏବଂ ସନ୍ଧ୍ୟାରେ 1/2 ଘଣ୍ଟା ଲେଖାଏ ତା ଲାଗି ଦରକାର, ତେଣୁକରି ସେଠି ସମୟ ବିନିଯୋଗ ହେଇଗଲା। ଆଉ ମାଛଟା କଣ, ମାଛଟା ଆପଣଙ୍କର ରେଗୁଲାର 5 ରୁ 10 ମିନିଟ କେବଳ ନିରୀକ୍ଷଣ ଲାଗି ଦରକାର। ଯଦି କିଛି ପ୍ରୋବ୍ଲେମ ନ ହେଇଛି ସେ ଯାଇ ଆମେ ପୋଖରୀରେ କିଛି ସମୟ ଦେବା ଆବଶ୍ୟକ ନାହିଁ।
1: ଆଚ୍ଛା, ଯୋଉ ଗୋପାଳନ କରୁଛନ୍ତି କହିଲେ, କୋଉ କୋଉ ଗାଈ ଗୋରୁ ସବୁ ରଖିଛନ୍ତି?
0: ମୋର ହଲିଷ୍ଟିନ ଫ୍ରିଜିଆନ ଗାଈ ସବୁ ଅଛନ୍ତି, ତାଙ୍କର ତ ମ୍ୟାନେଜମେଣ୍ଟ ଟିକେ ସମସ୍ତେ ଭାବୁଥିବେ ବହୁତ ଅଧିକ କିଛି କରିବାକୁ ପଡିବ, କେମିତି ସେ, କିନ୍ତୁ ସେମିତି କିଛି ନାହିଁ। କିନ୍ତୁ ସମୟଟା ଯୋଉ ଟାଇମ ଦରକାର ସେଇ ଟାଇମ ହିଁ ତାଙ୍କୁ ଦେବାକୁ ପଡିବ। ସେଇ ଟାଇମରୁ 1 ଏକର ହେଲେ ଯେହେତୁ ମାନେ କହିପାରିବେନି, କିନ୍ତୁ ତାଙ୍କର ଆକ୍ଟିଭିଟିରୁ ସେମାନେ ଦେଖାଇଦେବେ, ନାଇଁ ସେମାନେ କିଛି ସମୟ ହେଇଗଲାଣି ତାଙ୍କର ସେଇ କାମଟା ଆଗ କର।
1: କେତେ କ୍ଷୀର ଉତ୍ପାଦନ ହଉଛି?
0: ମୁଁ ପିକ୍ରେ ଯେତେବେଳେ ପୁରା ଫୁଲ ଇଏ ହୁଏ ସେତେବେଳେ 400 ଲିଟର ଯାଏ କ୍ଷୀର ମୁଁ ନେଇଛି।
1: ଆଜ୍ଞା, ଆଚ୍ଛା, 400 ଲିଟର ମାନେ ଆମର ନିଶ୍ଚିତ ଭାବରେ ଲାଭ ହେଇପାରୁଥିବ।
0: ଆଜ୍ଞା,
1: ଆଚ୍ଛା, ହଉ, ଆଉ ଗୋଟେ ଜିନିଷ ଭାଇ, ସେମାନଙ୍କର ଖାଦ୍ୟ ପାନୀୟ ବ୍ୟବସ୍ଥା କେମିତି କଣ ରଖିଛନ୍ତି, ଆଉ ଗୁହାଳ ବ୍ୟବସ୍ଥା କେମିତି କଣ ରହିଛି?
0: ଗୁହାଳ ମୋର ହେଡ୍ ଟୁ ହେଡ୍, ମାନେ ଗାଈ ମାନେ 2 ଲାଇନରେ ବନ୍ଧା ହେବେ, ଆଉ ମୁହଁ ତାଙ୍କର ସାମ୍ନାସାମ୍ନି ରହିବ। ଏଇଟା ଏଇଥିଲାଗି ରହିବ, ସାଧାରଣତଃ ଗୋଟେ ପାରମ୍ପରିକ ଇଏ ଅଛି ଯେ ଯୋଉ ପଟେ କାନ୍ଥ ସେଇପଟେ ଗାଈଙ୍କି ମୁହଁ କରିକି ବାନ୍ଧିଦେବା। କିନ୍ତୁ ହେଡ୍ ଟୁ ହେଡ୍ ମାଧ୍ୟମରେ ରଖିଲେ କଣ, ମଶା ଡାଁସ ଯେହେତୁ କାନ୍ଥରେ ବସନ୍ତି ସେମାନେ ଅଧିକ ଆଉ ଆକ୍ରମଣ କରିବେନି, ଗାଈ ଗୋରୁଙ୍କୁ ଡିଷ୍ଟର୍ବ କରିବେନି, ତେଣୁକରି ଏଇଟା ଗୋଟେ ମାଧ୍ୟମ। ଆଉ ଖାଇବା ପିଇବା ସେଇଟା ଦବାରେ ମଧ୍ୟ ସୁବିଧା ହବ, ଆଉ ଯୋଉ ଗୋବର ଗୋମୂତ୍ର ସେଇଟା ପଛ ସାଇଡ୍ ହେଇକି ସେ ଗୋଟେ ଲାଇନ୍ରେ ପଳେଇବ।
1: ଭାଇ, ଆପଣ ଗୋପାଳନକୁ ଛାଡିକି ମଧ୍ୟ କୁକୁଡ଼ା ପାଳନ କରୁଛନ୍ତି?
0: ଆଜ୍ଞା।
1: କେତେ କୁକୁଡ଼ା ରଖିଛନ୍ତି, ସେମାନଙ୍କର ଖାଦ୍ୟ ପାନୀୟ ବ୍ୟବସ୍ଥା କଣ ରହିଛି, ସେ ବିଷୟରେ କୁହନ୍ତୁ।
0: ଆଜ୍ଞା, ଇଏ 2000 କୁକୁଡ଼ା ଇଣ୍ଟିଗ୍ରେଟେଡ୍ ଫାର୍ମିଂରେ କରୁଛି। ଏଥିରେ କଣ, ତାଙ୍କର ଫିଡର ଅଛି, ଡ୍ରିଙ୍କର ଅଛି, ଏଗୁଡ଼ାକ ସଫାସଫି କରିବା ବି ଅଛି। ତେଣୁକରି ମୁଁ ଆପଣଙ୍କୁ ଯୋଉ କହିଲି 1/2 ଘଣ୍ଟାରୁ 1 ଘଣ୍ଟାଟେ ସକାଳେ ଏବଂ ସନ୍ଧ୍ୟାରେ ତାଙ୍କର ମ୍ୟାନେଜମେଣ୍ଟରେ ଯାଏ, ଏଇ କାମରେ ହିଁ ଯାଏ। କାରଣ ତାଙ୍କ ଫିଡର ଆଉ ଡ୍ରିଙ୍କରରେ ଖାଦ୍ୟ ଆଉ ପାନୀୟ ଦେଇଦେଲେ ତାଙ୍କର ଯେତେବେଳେ ସମୟ ହବ ସେ ସେଇ ହିସାବରେ ଖାଦ୍ୟ ଗ୍ରହଣ କରିବେ, ପାଣି ଦରକାର କରିବେ, କିନ୍ତୁ ନିୟମିତ କରିବାକୁ ପଡିବ ଯେ ଆମର ଆଜି ବ୍ୟସ୍ତରେ ଅଛେ, ଡ୍ରିଙ୍କର ଫିଡର ସଫା କଲେନି, ପାଣି ଦେଇଦେଲେ, ତାଦ୍ୱାରା କଣ ହବ, ସଂକ୍ରମଣ ହବ। ତେଣୁକରି ସବୁଦିନ ଯୋଉ ପିରିୟଡଟା ଫିକ୍ସ ସେଇ ପିରିୟଡ ଭିତରେ ତାକୁ କରିବାକୁ ପଡିବ।
1: ଏବେ ଆସିବା ଆମର ମାଛ ଚାଷ ମଧ୍ୟ ଆପଣ କରୁଛନ୍ତି।
0: ଆଜ୍ଞା,
1: ପୋଖରୀରେ କେତେ ପ୍ରକାର ମାଛ ସବୁ ଛାଡିଛନ୍ତି, କୋଉ କୋଉ ମାଛ ସବୁ ଛାଡିଛନ୍ତି?
0: ଆମର ରୋହି, ଭାକୁର, ମିରିକାଳି ମୁଖ୍ୟ ମାଛ ହିସାବରେ ଛାଡିଛୁ, ତା ସହିତ ଗ୍ରାସ କାର୍ପ, କାରଣ ପୋଖରୀ ତ ପାଣିରେ ଭର୍ତ୍ତି, ତା ଦେହରେ ମଝିରେ ମଝିରେ ଦଳ ପଳେଇ ଆସେ, ତାକୁ ସଫା କରିବା ଲାଗି ପ୍ରାକୃତିକ ଉପାୟରେ ଗ୍ରାସ କାର୍ପ କିଛି ଛାଡିଛୁ। ଗ୍ରାସ କାର୍ପ ଅଧିକ ଛାଡିଲେ ବହୁତ ଖରାପ, ତେଣୁକରି ଗୋଟେ ମାତ୍ରା ଆମେ 100 ରୁ 150 ଭିତରେ ତା ଭିତରେ ରଖୁ, ଯାହାଫଳରେ କି ପୋଖରୀ ଭିତରେ ଯାହା ବି ମଇଳା ଆଉ ଯାହା ବି ଦଳ ଫଳ ଆସିବାକୁ ଚେଷ୍ଟା କରିବ ସେ ଖାଇକି ତାକୁ ସଫା କରିଦେବ।
1: ଆଚ୍ଛା, ତେବେ ମାଛ ମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କେମିତି କଣ ସବୁ ରଖିଛନ୍ତି?
0: ଖାଦ୍ୟ ବ୍ୟବସ୍ଥା ଯଦି ଆମେ ପୋଖରୀର ଠିକ ଭାବରେ ଯତ୍ନ ନବା, ପ୍ଲାଙ୍କଟନ ବହୁତ ମାତ୍ରାରେ ବାହାରିବ, ଯେମିତିକି ଆମେ

0: ନିୟମିତ ବ୍ୟବଧାନରେ କିଛି ଖତ ସାର ଯଦି ପ୍ରୟୋଗ କରିବା, ଗୋବର ଖତ ହେଲା କି ଗୋମୂତ୍ର ହେଲା, ରେଗୁଲାର ନାହିଁ, ଗୋଟେ 15 ଦିନ ମାସେ ଏଇ ଅନ୍ତରାଳରେ ଛାଡ଼ିଲେ କ'ଣ ହବ, ପ୍ଲାଙ୍କଟନର ବୃଦ୍ଧିଟା ଅଧିକ ହବ।
1: ଆଚ୍ଛା,
0: ସେଇ ହିସାବରେ ଆମେ ମାଛ ଯୋଉ ଖାଆନ୍ତି ପ୍ଲାଙ୍କଟନଟାକୁ ଅଧିକ ପସନ୍ଦ କରନ୍ତି, ସେଇଥିରୁ ହିଁ ତାଙ୍କର ବୃଦ୍ଧିଟା ଭଲ ଘଟେ। ତ ଆମେ ଚେଷ୍ଟା କରିବା ପୋଖରୀରେ କେମିତି ଅଧିକ ମାତ୍ରା ପ୍ଲାଙ୍କଟନ ହବ।
1: ଆଜ୍ଞା, ନିଶ୍ଚିତ ଭାବରେ। ତେବେ ଆଉ ଗୋଟେ କଥା ରହିଲା ଭାଇ, ଗୋଟେ ମାଛ କେତେ ଯାଏଁ ଅଧିକ ବଢି ପାରିବ?
0: ଦେଖନ୍ତୁ, ପ୍ରାଥମିକ ଭାବେ 6 ରୁ 8 ମାସ ନେଇଯିବ, ଯୋଉ ଆମେ ଜାଁଳ ଛାଡୁଛେ, ଦାନି କି ଫିଙ୍ଗରଲିଙ୍ଗ ଆମେ ଛାଡୁଛେ, ସେ ପ୍ରଥମ ଗ୍ରୋଥଟା ତାର ଟିକେ ସମୟ ସାପେକ୍ଷ, 6 ରୁ 8 ମାସ ନେଇଯିବ। ତାପରେ 200 ଗ୍ରାମ ଯେତେବେଳେ ହେଇଯିବ, 200 ଗ୍ରାମ ପରେ ତାର ଗ୍ରୋଥଟା ଟିକେ ବଢିବ, କାରଣ ତାଙ୍କର ଖାଇବା ହାବିଟଟା ବଢିବ। ଆଉ ଆମର ଦ୍ୱିତୀୟ ଜିନିଷ ହେଲା, ଗୋଟେ ସିଜିନ ଭିତରେ ଗୋଟେ ଶୀତ ଦିନ ଆସିବ, ଶୀତ ଦିନେ ଯେହେତୁ ପାଣିଟା ଥଣ୍ଡା ରହିବ, ମାଛମାନଙ୍କର ଆକ୍ଟିଭିଟି କମିଯିବ, ତେଣୁକରି ମଝିରେ ମଝିରେ ପାଣିଟାକୁ ବି ଡିଷ୍ଟର୍ବ କରିବାକୁ ପଡିବ, ଯାହାଫଳରେ କି ମାଛମାନେ ଯେତିକି ଟେମ୍ପରେଚର ପାଇବା କଥା ସେତିକି ପାଇକି ଖାଇବା ବିଚରଣ କରିବା, ଏ କାମ ସେମାନେ କରିପାରିବେ ଯେମିତି।
1: ଆଚ୍ଛା ଆଚ୍ଛା, ତେବେ ଭାଇ ଏଇଠି ଗୋଟେ କଥା କୁହନ୍ତୁ, ଯାହା ବି ଆପଣ ସବୁ ସମନ୍ୱିତ ଚାଷ କରୁଛନ୍ତି, ଏଥିପାଇଁ ସରକାରଙ୍କ ତରଫରୁ ସହଯୋଗ ସେମିତି ଆପଣଙ୍କ ପାଇଁ ରହିଛି କି, ଆପଣ କିଛି ପାଇଛନ୍ତି କି?
0: ଆଜ୍ଞା, ମୁଁ ପାଇଛି। ମତେ କୃଷି ଉଦ୍ୟୋଗୀ ଯୋଜନା ଭିତରେ ମୋ ପ୍ରୋଜେକ୍ଟଟାକୁ ସେତେବେଳେ ମୁଁ ଦେଇଥିଲି, ଆଉ ଏଥିରେ ମତେ 50% ସବସିଡି ମିଳିଥିଲା, ଗୋଟେ କିଛି ମାତ୍ରାରେ ମତେ 15 ଲକ୍ଷରୁ ଟିକେ ଉର୍ଦ୍ଧ ମତେ ପଇସା ଆକାରରେ ମିଳିଥିଲା, ଆଉ ୟା ସହିତ ମତେ ମଧ୍ୟ ବହୁତ ସମ୍ମାନ ମଧ୍ୟ ମିଳିଛି।
1: ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ ଆପଣ ଯେହେତୁ ଜଣେ ସଫଳତା ହାସଲ କରିଥିବା ଚାଷୀ ଭାଇ, ଆପଣଙ୍କୁ ତ ସମ୍ମାନ ମିଳିବା ଦରକାର।
0: ଆଜ୍ଞା,
1: ଆପଣ ମଧ୍ୟ ଏଥିରେ ଖୁସି ମଧ୍ୟ ହେଇପାରୁଥିବେ।
0: ବହୁତ ଖୁସି ଅଛି।
1: ଆଜ୍ଞା ଆଜ୍ଞା,
0: ଆଗରୁ ଗୋଟିଏ ମାଧ୍ୟମ ଥିଲା କୃଷିକି ଛାଡ଼ିଦେଲେ ଚାକିରି।
1: ଆଜ୍ଞା,
0: ଚାକିରିରେ ଆପଣ କଣ, ସେତେବେଳେ କିଛି ଉନ୍ନତ ପଦ୍ଧତିରେ ଚାଷ ପ୍ରଣାଳୀ ନଥିଲା, ଉନ୍ନତ ମାନର ବିହନ ନଥିଲା, କଣ ଆପଣ କରିବେ, ଆପଣଙ୍କୁ ଦିଗ୍ଦର୍ଶନ ଦେବା ଲାଗି କେହି ନଥିଲେ, ତେଣୁକରି ବର୍ତ୍ତମାନ ତ ବହୁତ ଗୁଡ଼ିଏ ଉପାୟ ଆସିଲାଣି, ବା ଆପଣଙ୍କ ପାଖରେ ସବୁ ବ୍ଲକରେ ମଧ୍ୟ ବିଭିନ୍ନ ବିଭାଗର ଅଫିସ ମଧ୍ୟ ଅଛି, ଆପଣ ସେଥିପ୍ରତି ଆଉ ଚାକିରି ପ୍ରତି ଗୋଟେ ଦିଗରେ ମନ ନ ବଳେଇ ଯଦି ଆମେ ଚେଷ୍ଟା କରିବା କି ସେଇ ଜାଗାରୁ ଆମେ କେମିତି ଅଧିକ ଇନକମ୍ କରିପାରିବା, ଆଉ ସେଇ ହିସାବରେ ଆମେ ଗୋଟେ ଭଲ ପ୍ରୋଜେକ୍ଟ ସେଠୁ କରିପାରିବା, ତ ଆପଣ ନିଶ୍ଚିନ୍ତ ଭାବରେ ଚାକିରିଠୁ ଅଧିକ ପଇସା ଚାଷବାସରୁ ଆପଣ ପାଇପାରିବେ।
1: ତେବେ ନିହାତି ଭାବରେ ଆମର ଯୋଉ ଭାଇ ଭଉଣୀ ମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଯେ ନିଶ୍ଚିତ ଆପଣ ସମନ୍ୱିତ ଚାଷକୁ ଆପଣାନ୍ତୁ, ଖାଲି ଚାକିରି ପଛରେ ଧାଇଁଲେ ମଧ୍ୟ କିଛି ହବ ନାହିଁ, ଆପଣ କୃଷିକୁ ଆପଣାନ୍ତୁ ଆଉ ଲାଭବାନ ମଧ୍ୟ ହୁଅନ୍ତୁ। ଆଉ ଯଦି କିଛି ଅସୁବିଧା ରହୁଛି, ନିଶ୍ଚିତ ଭାବରେ ବିଶେଷଜ୍ଞ ମହାଶୟ ରହୁଛନ୍ତି, ସେମାନଙ୍କ ପାଖକୁ ଯାଆନ୍ତୁ ଏବଂ ଯାହା ବି କିଛି ସମସ୍ୟା ରହୁଛି ଚାଷକୁ ନେଇକି ସେ ସମସ୍ୟାର ସମାଧାନ ମଧ୍ୟ କରନ୍ତୁ। ତେବେ ଯାହା ହଉ ଭାଇ, ବହୁତ ଭଲ ଲାଗିଲା ଯେ ଆପଣଙ୍କ ସହିତ ଏ ବିଷୟରେ ଅଧିକ ଆଲୋଚନା କରିକି, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ଭାଇ।
0: ନମସ୍କାର।
2: ବୁଝିଲୁ ମା?
1: ହଁ ଜଗନ୍ନାଥ
2: ଭାଇ, ଆମର ସୁନ୍ଦର ଭାବରେ ସମନ୍ୱିତ ଚାଷ କରି ଆଗେଇ ଯାଇଛନ୍ତି। ସମନ୍ୱିତ ଚାଷ ହଉଛି ସମୟର ଡାକ। ଆମର ସବୁ ଚାଷୀ ଭାଇ ଭଉଣୀ ମାନେ ଏଇଭଳି ପଦ୍ଧତିରେ ଯଦି ଚାଷ କରିବେ, ତାହେଲେ ସେମାନେ ଲାଭବାନ ହେବେ।
1: ଠିକ କଥା କହିଲୁ ଜଗନ୍ନାଥ। ତେବେ ହଉ, ଏଥର ବିଶେଷଜ୍ଞ ମହାଶୟ ଏବଂ ଚାଷୀ ଭାଇଙ୍କୁ ଧନ୍ୟବାଦ ଦେଇକି ଇଏ ଜଗନ୍ନାଥ ଟିକେ ସମୟ ଆଡକୁ ନଜର ଦେଲ।
2: ସମୟ ହେଇଗଲା ମା, ଘରକୁ ଫେରିବା।
1: ହଁ, ସମୟ ଯୁଆଡେ ଇସାରା ଦେଲାଣି, ଆମକୁ ସିଆଡେ ହିଁ ଯିବାକୁ ପଡିବ। ତେବେ ଆମ କାର୍ଯ୍ୟକ୍ରମକୁ ଏଇଠି ରଖିବା
2: ରଖିବା
1: କିନ୍ତୁ ଆମ କାର୍ଯ୍ୟକ୍ରମ ଚାଷୀ ଭାଇ ଭଉଣୀ ମାନଙ୍କୁ କିଭଳି ଲାଗୁଛି, ଯଦି ଖଣ୍ଡିଏ ଚିଠି ଦିଅନ୍ତେ ତାହେଲେ କେମିତି ହୁଅନ୍ତା?
2: ବହୁତ ଭଲ ହୁଅନ୍ତା। ତେବେ ଠିକଣାଟି କହିଦେ ମା।
1: ହଁ, ଆମ ଠିକଣାଟି ହେଉଛି କୃଷି ହାଲଚାଲ କାର୍ଯ୍ୟକ୍ରମ ମାର୍ଫତ ସହକାରୀ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ପୁରୀ, ପିନକୋଡ 752001। ତାହେଲେ ଜଗନ୍ନାଥ ଉଠିବା
2: ଉଠିବା।
1: ହଁ, ତେବେ ଶ୍ରୋତା ବନ୍ଧୁ, ପୁଣି ଥରେ ଆମେ ଆସିବୁ ଆଗାମୀ ଅଧ୍ୟାୟରେ ଆଉ ଗୋଟେ ବିଷୟବସ୍ତୁ ସହିତ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ମୁଁ ସୋନାଲି,
2: ଆଉ ମୁଁ ଜଗନ୍ନାଥ। ନମସ୍କାର।
3: ଶୁଣିଲେ କାର୍ଯ୍ୟକ୍ରମ କୃଷି ହଲଚଲ। ଉପସ୍ଥାପନା କରିଥିଲେ ସୋନାଲି ପଢିଆରୀ ଏବଂ ପ୍ରକାଶ କୁମାର ରଥ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶ୍ରୋତାବନ୍ଧୁ, ପୁରୀରେ ଆସନ୍ତା ରଥଯାତ୍ରା 2026 ପାଇଁ ପୁରୀ ପୋଲିସ ଦ୍ୱାରା କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ପୁରୀର ପୋଲିସ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂଙ୍କ ସହ ଏକ ସାକ୍ଷାତକାର ଶୁଣନ୍ତୁ। ପ୍ରଜର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଏଇ ଟିକେ ପରେ।

କଟକ କେନ୍ଦ୍ରରୁ। ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା 2026 ପାଇଁ ପୋଲିସ ବିଭାଗର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତି।

0: ସିଂହଙ୍କ ସହିତ ବିଶେଷ ଆଲୋଚନା। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।
1: ଶ୍ରୋତାବନ୍ଧୁ ନମସ୍କାର। ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା କେବଳ ଏକ ଧାର୍ମିକ ମହାପର୍ବ ନୁହେଁ, ଏହା ବିଶ୍ୱର ସର୍ବବୃହତ ଜନସମାଗମ ମଧ୍ୟରୁ ଅନ୍ୟତମ। ପ୍ରତିବର୍ଷ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ଏବଂ ରଥଯାତ୍ରାରେ ସାମିଲ ହୋଇଥାନ୍ତି। ଏପରି ବିଶାଳ ଜନସମାଗମ ମଧ୍ୟରେ ସମସ୍ତଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ବଜାୟ ରଖିବା, ସୁଚାରୁ ଟ୍ରାଫିକ୍ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ପୁରୀ ପୁଲିସ ପାଇଁ ଏକ ବଡ଼ ଦାୟିତ୍ୱ। ଗତବର୍ଷର ଅନୁଭୂତି ଓ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ ବର୍ଷ ପୁଲିସ ବିଭାଗ କିପରି ପ୍ରସ୍ତୁତ ହୋଇଛି ସେ ସମ୍ପର୍କରେ ଜାଣିବା ପାଇଁ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ। ସାର୍, ଆକାଶବାଣୀ ପକ୍ଷରୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ନମସ୍କାର।
2: ଜୟ ଜଗନ୍ନାଥ।
1: ସାର୍, ପ୍ରଥମେ ଆମେ ଜାଣିବାକୁ ଚାହୁଁଛୁ ଯେ ଏଥର ରଥଯାତ୍ରା ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ପୁଲିସ ପ୍ରଶାସନ ତରଫରୁ କ'ଣ ସବୁ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ଟିକେ ଅବଗତ କରାନ୍ତୁ।
2: ଚଳିତ ବର୍ଷ ରଥଯାତ୍ରା ପାଇଁ ଆମ ପ୍ରସ୍ତୁତି ଜାନୁଆରୀ ମାସରୁ ଆରମ୍ଭ କରାଯାଇଥିଲା। ବିଭିନ୍ନ ସ୍ତରରେ ମୁଖ୍ୟ ଶାସନ ସଚିବ ମହୋଦୟଙ୍କର ସ୍ତରରେ, ତା ସହିତ DGP ଓଡ଼ିଶାଙ୍କର ସ୍ତରରେ, ଆଉ ବିଭିନ୍ନ ସ୍ତରରେ ପ୍ରସ୍ତୁତି ବୈଠକ ପ୍ରତ୍ୟେକ ମାସରେ କରାଯାଉଛି। ଆରେଞ୍ଜମେଣ୍ଟ ବିଷୟରେ କେମିତି ଆମେ ଭକ୍ତମାନଙ୍କୁ ସୁରକ୍ଷା ଦେଇପାରିବୁ, ଭକ୍ତମାନଙ୍କର ଯେଉଁ ଜନସମାଗମ ହେବ ତାକୁ କେମିତି ମ୍ୟାନେଜ୍ କରିପାରିବୁ ଭଲ ଭାବରେ, ତା ସହିତ ଯେଉଁ ଟ୍ରାଫିକ୍ର ଆମ ପାଇଁ ଚ୍ୟାଲେଞ୍ଜ ରହୁଛି ତାକୁ କେମିତି ଆମେ ଆହୁରି ଭଲ ଭାବରେ ହ୍ୟାଣ୍ଡେଲ୍ କରିପାରିବୁ, ଏହାକୁ ନେଇକି ସବୁ ପ୍ରକାର ପ୍ରସ୍ତୁତି କରାହେଇଛି। ଆଉ ଏଇ ବର୍ଷ ଆମେ ଯଦି ଦେଖିବା, ଆମେ ପାର୍କିଂ ବ୍ୟବସ୍ଥାକୁ ଆହୁରି ଆମେ ବିସ୍ତୃତ କରିଛୁ। ଆହୁରି ନୂଆ ପାର୍କିଂ ଜାଗା ସବୁ ଦିଗରେ ଆଡ଼୍ କରାହେଇଛି। ଭକ୍ତମାନେ ଆସିକି ଗାଡ଼ି ସେଠି ରଖିକି ଆସିପାରିବେ, ତାକୁ ନେଇକି ଗୋଟେ ସଟଲ୍ ବ୍ୟବସ୍ଥା ଆହୁରି ସୁବ୍ୟବସ୍ଥିତ କରାହେଇଛି। ସବୁ ଜାଗାରେ ସଟଲ୍ ବ୍ୟବସ୍ଥା ରହିବ, ଭକ୍ତ ଗାଡ଼ି ରଖିକି ସଟଲ୍ ମାଧ୍ୟମରେ ଆସିପାରିବେ। ଭକ୍ତମାନଙ୍କର ଇନଫର୍ମେସନ୍ ଚ୍ୟାନେଲ୍ ଆମ ତରଫରୁ ବଢ଼ା ହେଇଛି। ପାଖାପାଖି 65 ଲୋକେସନ୍ରେ ଆମର LED ସ୍କ୍ରିନ୍ ଲାଗିବ, ଯେଉଁଥିରେ କି ଜରୁରୀ ସବୁ ଇନଫର୍ମେସନ୍ ଭକ୍ତମାନଙ୍କୁ ସେୟାର କରାଯିବ। ଏହା ସହିତ ଆମର ଯେତେ ବି ସୋସିଆଲ ମିଡ଼ିଆ କୁହନ୍ତୁ କିମ୍ବା ଗଣମାଧ୍ୟମ କୁହନ୍ତୁ, ସବୁ ମାଧ୍ୟମରେ ଆମେ ଟ୍ରାଫିକ୍ ରିଲେଟେଡ୍ ସବୁ ଆଡ଼ଭାଇଜରିଜ୍ ଆଉ କ୍ରାଉଡ୍ ରିଲେଟେଡ୍ ସବୁ ଇନଫର୍ମେସନ୍ ସବୁ ଜିନିଷ ଟାଇମ୍ ଟୁ ଟାଇମ୍ ସେୟାର କରିବୁ ଆଉ କରାହେଉଛି ମଧ୍ୟ। ସୁରକ୍ଷା ଦୃଷ୍ଟିରୁ ଆମର ସୁରକ୍ଷା ଏଜେନ୍ସିଜ୍ ଅଛନ୍ତି, ଯେମିତିକି ସ୍ପେଶାଲ ଟେକ୍ନିକାଲ ୟୁନିଟ୍ ଅଛି ଓଡ଼ିଶା ପୋଲିସର, ଗୋଟେ ସ୍ପେଶାଲ ଟ୍ରେନ୍ଡ ଟିମ୍ ଅଛି, ଯେଉଁମାନେ କି ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସେମାନେ ସକ୍ଷମ ଅଛନ୍ତି। ସେମାନଙ୍କ ପାଖରେ ଆଧୁନିକ ଉପକରଣ ମଧ୍ୟ ରହିଛି। ଏହା ସହିତ ଓଡ୍ରାଫ୍ର ଟିମ୍ ଅଛି, ବମ୍ ଡିସ୍ପୋଜାଲ ସ୍କ୍ୱାଡ୍ ଅଛି, ଆଣ୍ଟି ସାବୋଟେଜ୍ ଟିମ୍ସ ଅଛନ୍ତି, କେନାଇନ୍ ୟୁନିଟ୍ସ ଅଛନ୍ତି, ସମସ୍ତେ ଉପସ୍ଥିତ ରହିକି ଏମିତି କୌଣସି ଏମର୍ଜେନ୍ସି ସିଚୁଏସନ୍କୁ ମୁକାବିଲା କରିବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ସ୍ୱତନ୍ତ୍ର ଆମ୍ବୁଲାନ୍ସ ମୁଭମେଣ୍ଟ SOP କରାହେଇଛି, ଫର୍ଷ୍ଟ ଏଡ୍ ସେଣ୍ଟର୍ସର ସଂଖ୍ୟା ବୃଦ୍ଧି କରାହେଇଛି, ଆଉ ଏହା ସହିତ ଆମର ଆମେ ଦେଖିବା ଇଭାକୁଏସନ୍ ପଏଣ୍ଟସ୍ ବୃଦ୍ଧି କରାହେଇଛି, ଆଉ ଇଭାକୁଏସନ୍ ତାର ଗୋଟେ SOP ତାର ବ୍ୟବସ୍ଥାବଳୀ ଚଳିତ ବର୍ଷରେ ନୂଆ କରାହେଇଛି। ଆଉ ଇଏ ସବୁ ପଦକ୍ଷେପ ନିଆଯାଉଛି ଧ୍ୟାନ ଦେଇକି କି ଆମେ ଭକ୍ତମାନଙ୍କୁ କେମିତି ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ କରିପାରିବା ଆଉ ସେମାନଙ୍କୁ ସୁରକ୍ଷିତ ଭାବରେ ରଖିକି ରଥଯାତ୍ରାକୁ ପାଳନ କରିପାରିବା।
1: ତେବେ ଗତ ବର୍ଷର ଅନୁଭୂତିରୁ ପୋଲିସ ପ୍ରଶାସନ କ'ଣ ଶିକ୍ଷା ନେଇ ଏ ବର୍ଷ ପାଇଁକା କିଛି ବିଶେଷ ବ୍ୟବସ୍ଥା କରିଛି ରଥଯାତ୍ରାକୁ ସୁସଂଗଠିତ କରିବା ପାଇଁ?
2: ପ୍ରତ୍ୟେକ ବର୍ଷ ରଥଯାତ୍ରା ଆମକୁ କିଛି କିଛି ନୂଆ ଶିକ୍ଷା ଦେଇକି ଯାଏ। ଆମେ ବି ଗତ ବର୍ଷର ଯେତେ ବି ଆଗରୁ ଆମ ରଥଯାତ୍ରା କରାହେଇଛି ସେସବୁରୁ ଶିକ୍ଷା ନେଇକି ଏଇ ବର୍ଷର ଆମର ଯେଉଁ ଆରେଞ୍ଜମେଣ୍ଟ ଅଛି ତାକୁ ଆମେ ବ୍ୟବସ୍ଥିତ ଭାବରେ ଆମେ ତିଆରି କରିଛୁ, ଆଉ ବହୁତ ସାରା ଚେଞ୍ଜେସ୍ ଆରେଞ୍ଜମେଣ୍ଟରେ ମଧ୍ୟ ଆମର ରଖାହେଇଛି। ଆଉ ଆଗରୁ ଗୋଟେ କମିଟି ଗଠନ ହେଇଥିଲା ଗତ ବର୍ଷ, ଯେ କମିଟି ରଥଯାତ୍ରା ଉପରେ କେତେଟା ଆମକୁ ନିର୍ଦ୍ଦେଶ ଦେଇଥିଲା, ଯେମିତିକି ଅଫିସର୍ସର ଆଉ ଷ୍ଟାଫ୍ର ଆମେ ସିଫ୍ଟରେ ରୋଟେସନ୍ ଡ୍ୟୁଟି କରିବା, କ୍ରାଉଡ୍ ମ୍ୟାନେଜମେଣ୍ଟ ରିଲେଟେଡ୍ କେତେଟା ଇନ୍ଷ୍ଟ୍ରକ୍ସନ୍ସ ସେଥିରେ ରହିଥିଲା, ସବୁ ଦିଗରେ କାମ କରାହେଇଛି। ଇନଫର୍ମେସନ୍ ସେୟାରିଂ ଉପରେ ମୁଖ୍ୟତଃ ଆମେ ଗୁରୁତ୍ୱ ଦେଇଛୁ।
1: ଆପଣ ଯେମିତି କହିଲେ

0: ଯେ ଭକ୍ତଗଣଙ୍କୁ ଆପଣଙ୍କର ଯେଉଁ ସୂଚନା ପ୍ରଦାନ କରିବେ, ତେବେ ସେ ଯେଉଁ ସୂଚନା ପ୍ରଦାନ କରାଯାଉଛି ସେଥିପାଇଁ ଆପଣ ଯେମିତି କହିଲେ ବିଭିନ୍ନ ପ୍ରକାରର ହୋର୍ଡିଂସର ବ୍ୟବସ୍ଥା କରାଯାଇଛି, ସେହି ପ୍ରକାରରେ ସୋସିଆଲ ମିଡ଼ିଆ ବା କିଛି ସ୍ପେଶାଲ ନମ୍ବର ଆପଣ ସେୟାର କରିପାରିବେ, ଯାହାଦ୍ୱାରା ଲୋକମାନେ ଆପଣଙ୍କ ପୋଲିସ ପ୍ରଶାସନ ସହିତ ନିଜକୁ ଲିଙ୍କ କରିପାରିବେ, ବା ସ୍ପେଶାଲ ଆପ୍ କିଛି ଅଛି କି ଯେଉଁଠୁ ସେ ରେଗୁଲାର ଇନଫର୍ମେସନ ଅପଡେଟ୍ ହୋଇପାରିବେ?
1: ଆମର ଯେତେ ବି ଇନଫର୍ମେସନର ସାଇନେଜେସ୍ ଆମେ ତିଆରି କରୁଛୁ, ସବୁ ସାଇନେଜେସ୍ରେ ଆମର ଜରୁରୀ ଇନଫର୍ମେସନ୍ ସବୁ ରହିବ। ପୁରୀ ପୁଲିସ ତରଫରୁ ଆମେ ଗୋଟେ ସହାୟତା ପୁଲିସ ସହାୟକ ନାଁରେ ଗୋଟେ ଚାଟ୍ବଟ୍ ତିଆରି କରିଛୁ। ସେ ଚାଟ୍ବଟ୍ର ଗୋଟେ ନମ୍ବର ଅଛି, ଏଇଟା ଗୋଟେ ହ୍ୱାଟ୍ସଆପ୍ର ଚାଟ୍ବଟ୍। ଚାଟ୍ବଟ୍ ନମ୍ବର ହେଉଛି 8763199400। ପୁଣି ମୁଁ କହିବି 8763199400। ଏଇଟା ଗୋଟେ ଆମର ଚାଟ୍ବଟ୍ ତିଆରି କରାହେଇଛି, ସେଥିରେ ଲୋକ ଯଦି ମେସେଜ କରିବେ ସେମାନଙ୍କୁ ସବୁ ଇନଫର୍ମେସନ, ତାଙ୍କ ପାଖାପାଖି ପାର୍କିଂ ରାସ୍ତା ଆଉ ଜରୁରୀ ଆଡଭାଇଜରି ସବୁ ସେମାନେ ସେ ଚାଟ୍ବଟ୍ ମାଧ୍ୟମରେ ଜାଣିବାକୁ ପାଇବେ। ଏହା ସହିତ ଆମର ଏମର୍ଜେନ୍ସି କଣ୍ଟାକ୍ଟ ନମ୍ବର 112 ଆକ୍ଟିଭ୍ ରହିବ। ଆମର ସୋସିଆଲ ମିଡ଼ିଆ ହ୍ୟାଣ୍ଡଲ୍ସ ମଧ୍ୟ ଆକ୍ଟିଭ୍ ରହିବ। ଆମର ଗୋଟେ ଆମେ କମ୍ୟୁନିକେସନ ସେଲ୍ ଯେଉଁ ଅଛି ସେ ଆକ୍ଟିଭଲି କାମ କରିବ। ପୁରୀ ପୁଲିସର ଗୋଟେ ହ୍ୱାଟ୍ସଆପ୍ ଚ୍ୟାନେଲ ମଧ୍ୟ ଅଛି, ଯେଉଁଥିରେ କି ଆମେ ସବୁ ଆଡଭାଇଜରିଜ ଲାଇକ୍ ଭେହିକଲ ମୁଭମେଣ୍ଟ ରିଲେଟେଡ୍, ଆମର ଯେଉଁ ମୁଭମେଣ୍ଟ ପ୍ଲାନ୍ ଅଛି, ପାର୍କିଂ ରିଲେଟେଡ୍ ଇନଫର୍ମେସନ ଅଛି, ଆଉ କୋଉ ଦିନ କେତେବେଳେ ଆମର କୋଉ ସମୟରେ କଣ କ୍ରାଉଡ୍ ସିଚୁଏସନ୍ ଅଛି, ସବୁ ବିଷୟରେ ଭକ୍ତମାନଙ୍କୁ ଏ ମାଧ୍ୟମରେ ଅବଗତ କରାଯିବ।
0: ତେବେ ପୁରୀକୁ ଆସିବା ପାଇଁକା ତିନି କୋଣରୁ, ଯେମିତି କୋଣାର୍କ ପଟୁ, ଭୁବନେଶ୍ୱର ପଟୁ ଆଉ ବ୍ରହ୍ମଗିରି ପଟୁ ଲୋକମାନେ ଆସିବେ, ସେମାନେ ବିଭିନ୍ନ ପ୍ରକାର ଦୁଇ ଚକିଆ ଆଉ ଚାରି ଚକିଆ ଆଉ ହେଭି ଭେହିକଲ୍ସରେ ମଧ୍ୟ ଆସିବେ, ସେମାନଙ୍କର ପାଇଁ ପାର୍କିଂ ବ୍ୟବସ୍ଥା ଏବଂ ସେମାନେ କୋଉ ପଟେ ପୁରୀକୁ ପ୍ରବେଶ କରିବେ ସେ ସମ୍ପର୍କରେ ଟିକେ ଅବଗତ କରନ୍ତୁ।
1: ଆମର ଗୋଟେ ସ୍ୱତନ୍ତ୍ର ପାର୍କିଂ ଆଉ ଭେହିକଲ ମୁଭମେଣ୍ଟ ପ୍ଲାନ୍ ରହିଛି, ଆଉ ଇଏ ପ୍ଲାନ୍କୁ ଆମର ଯେଉଁ ଟ୍ରାଫିକ୍ ୱିଙ୍ଗ ଅଛି, ଟ୍ରାଫିକ୍ର ଯେଉଁ ସେମାନେ ଅଫିସର୍ସ ରହିବେ ସେମାନେ ଟାଇମ୍ ଟୁ ଟାଇମ୍ ସିଚୁଏସନ୍ ଦେଖିକି ସେମାନେ ରେଗୁଲେଟ୍ କରିବେ। ଯେଉଁମାନେ ବି ଭୁବନେଶ୍ୱର ସାଇଡ଼୍ରୁ ଆସୁଛନ୍ତି ସେମାନଙ୍କ ପାଇଁ ମୁଖ୍ୟତଃ ତାଳବନିଆରେ ପାର୍କିଂ କରାଯାଉଛି, ସେମାନେ ମାଳତୀପାଟପୁରରୁ ଆମର ଯେଉଁ ରେଲୱେ ଓଭରବ୍ରିଜ୍ ଅଛି ସେଠୁ ଦେଇକି ଆମର ପାର୍କିଂ ବ୍ୟବସ୍ଥାକୁ ସେମାନେ ବ୍ୟବହାର କରିପାରିବେ। ତା ସହିତ ଯେଉଁମାନେ କୋଣାର୍କ ସାଇଡ଼୍ରୁ ଆସୁଛନ୍ତି ସେମାନେ ମଧ୍ୟ ତାଳବନିଆ ହେଲିପ୍ୟାଡ୍ ଆଉ ଆମର ଯେଉଁ ଇଣ୍ଡୋର ଷ୍ଟେଡିୟମ ଏ ସବୁ ପାର୍କିଂସକୁ ବ୍ୟବହାର କରିପାରିବେ। ବସିସ୍ ପାଇଁ ମାଳତୀପାଟପୁର ଇଣ୍ଟରଷ୍ଟେଟ୍ ବସିସ୍, ଯେଉଁ ବସିସ୍ ଆମର ସିଟି ବସିସ୍ ଅଛନ୍ତି, ସିଟି ବସ୍ଷ୍ଟାଣ୍ଡ ସେହି ସମୟରେ ବ୍ୟବହାର କରାଯାଏନି ଯେହେତୁ ସେଠି ବହୁତ କ୍ରାଉଡିଂ ରହୁଛି, ତାକୁ ଆମେ ତାଳବନିଆକୁ ସିଫ୍ଟ କରୁଛୁ। ଆଉ ବ୍ରହ୍ମଗିରିରୁ ଯେଉଁ ଗାଡ଼ି ଆସୁଛି ତା ପାଇଁ ଆମର ବ୍ୟବସ୍ଥା ରହୁଛି କି ଗୋଟେ ସମଙ୍ଗ ପାର୍କିଂ ଆମର ତିଆରି କରାଯାଇଛି। ଏହା ସହିତ ଆମର ସି ବିଚ୍ ସାଇଡ଼୍ରେ କିଛି ପାର୍କିଂ ସୁବିଧା ରହିଛି, ଯେଉଁଥିରେ କି ଗାଡ଼ି ଆମର ଯେଉଁ ଅଛନ୍ତି ଏକ୍ସେସ୍ ଗାଡ଼ି ଯଦି ରହୁଛି କିମ୍ବା ବ୍ରହ୍ମଗିରି ସାଇଡ଼୍ରୁ ଯେଉଁ ଗାଡ଼ି ଆସୁଛି ସେମାନେ ସେଇ ଜାଗାରେ ଯାଇକି ପାର୍କିଂ କରିପାରିବେ।
0: ତେବେ ଏହି ସମୟରେ ଦେଖାଯାଏ ଯେ ବାହାରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କର ତ ମ୍ୟାନେଜମେଣ୍ଟ ପାଇଁ ପୁଲିସ ଟିକେ ଧ୍ୟାନ ଦିଏ, କିନ୍ତୁ ଯେଉଁ ସାହି ଗଳିକନ୍ଦି ପୁରୀର ଆଖପାଖରେ ଲୋକ ଥାନ୍ତି ସେମାନେ ଟିକେ ମଝିରେ ମଝିରେ ଅସୁବିଧା ସମ୍ମୁଖୀନ ହୋଇଥାନ୍ତି, ତେବେ ସେମାନେ ଯେମିତି ସୁରୁଖୁରୁରେ ତାଙ୍କ ମୁଭମେଣ୍ଟ କରିପାରିବେ ସେଥିପାଇଁ କ'ଣ କିଛି ଫ୍ଲେକ୍ସିବଲ୍ ପଲିସି ହେଇଛି କି? ଥର
1: ପ୍ରତ୍ୟେକ ବର୍ଷ କିଛି ଆମର ରଥଯାତ୍ରା ସୁନାବେଶ ଓ ବାହୁଡ଼ା ଦିନ ଯେହେତୁ ଭେହିକଲ ମୁଭମେଣ୍ଟ ଉପରେ ରେଷ୍ଟ୍ରିକ୍ସନ୍ ରହୁଛି, ଯେଉଁ ଲୋକାଲ ଆମର ଯେଉଁ ପୁରୀ ବାସିନ୍ଦା ଅଛନ୍ତି ସେମାନଙ୍କର ତରଫରୁ ଆମକୁ ଜାଣିବାକୁ ମିଳେ କି ସେମାନେ କିଛି ଅସୁବିଧା ସମ୍ମୁଖୀନ ହେଉଛନ୍ତି, ଏହାକୁ ଧ୍ୟାନ ରଖିକି ଆମ ତରଫରୁ ଯେତେ ବି ଆମର ମନ୍ଦିର ଚାରିପାର୍ଶ୍ୱରେ ଆଉ ଟାଉନ୍ ଏରିଆରେ ଯେତେ ବି ସାହି ଅଛନ୍ତି ସେଠି ଆମର ପୁଲିସ ଆଉ ସାହି କମିଟିର ପ୍ରସ୍ତୁତି ବୈଠକ ହେଇଛି, ସେମାନଙ୍କ ତରଫରୁ ସେମାନେ ଆମକୁ ଭଲ ଭଲ ସୁଝାବ ଦେଇଛନ୍ତି, ଯେମିତିକି ଆମ୍ବୁଲାନ୍ସ ଷ୍ଟେସନାରୀ କରାଯିବା କଥା, ଆଉ କେଉଁ ଜାଗାରେ କେଉଁ ଗଳିରେ ଆମେ ସେମାନଙ୍କୁ ଆକ୍ସେସ୍ ଦେଇପାରିବା, ଭଲେଣ୍ଟିୟର୍ସ ପାଇଁ ବି ସେମାନେ ଆମକୁ ସଜେସନ୍ ଦେଇଛନ୍ତି, ଭଲେଣ୍ଟିୟର୍ସ ରଖିବା ପାଇଁ ସେମାନଙ୍କ ତରଫରୁ ସଜେସନ୍ ଆସିଛି। ଆମର ବିଶ୍ୱାସ ଅଛି କି ସମନ୍ୱୟ ବନେଇକି ରଖିଲେ ଆମର ବହୁତ ଲୋକଙ୍କୁ ସୁବିଧା ହେଇପାରିବ।
0: ନିଶ୍ଚୟ, ତେବେ ଆପଣ ଯେମିତି କହିଲେ ଆମ୍ବୁଲାନ୍ସକୁ ଠିକ୍ସେ ମୁଭମେଣ୍ଟ କରିବା ପାଇଁ, ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ଗ୍ରୀନ କରିଡରର ବ୍ୟବସ୍ଥା କରିଛନ୍ତି, ତେବେ ଏହି ସମୟରେ ମଧ୍ୟ ଦେଖାଯାଇଛି କିଛି ଶିଶୁ ବା ବୃଦ୍ଧ ବା କିଛି ରୋଗୀ କିଛି ହଠାତ୍ ଏମିତି କିଛି ହେଲେ ସେମାନେ କିଭଳି କାହା ସହିତ କଣ୍ଟାକ୍ଟ କରିବେ ବା କିଭଳି ଭାବରେ ସେକୁ ମ୍ୟାନେଜମେଣ୍ଟ କରାଯିବ ସେଥିପାଇଁ କ'ଣ ବ୍ୟବସ୍ଥା ହେଇଛି?
1: ଆମର ଜରୁରୀକାଳୀନ ନମ୍ବର ସବୁ ଆକ୍ଟିଭ୍ ରହିବ, ଯେମିତିକି ଆମ୍ବୁଲାନ୍ସ ପାଇଁ 108 ରହୁଛି, ଆମର ଅନ୍ୟ ଜରୁରୀକାଳୀନ ସେବା ପାଇଁ 112 ରହୁଛି, ସେଇ ମୋଷ୍ଟ ରିଲାଏବଲ୍ ସିଷ୍ଟମ୍ ଅଛି। ଆଉ

0: ସେଥିରେ କଣ୍ଟାକ୍ଟ କରିକି ଯଦି ଲୋକ ତାଙ୍କର ଅସୁବିଧା ଆମକୁ ଜଣାଇବେ ଇମିଡିଏଟଲି ତା ଉପରେ ଆକ୍ଟ କରାଯିବ। ଆଉ ଆମର କଣ୍ଟ୍ରୋଲ ରୁମ୍ ମଧ୍ୟ ଇଷ୍ଟାବ୍ଲିଶ କରାଯାଉଛି, ICCC କଣ୍ଟ୍ରୋଲ ରୁମ୍ ରହିବ, ସେଠି ଆମର କମ୍ୟୁନିକେସନ ଚ୍ୟାନେଲ ସବୁ ପ୍ରକାରର ରହିବେ, ଲୋକାଲ ପୋଲିସ ସାଙ୍ଗରେ ସମସ୍ତଙ୍କର କଣ୍ଟାକ୍ଟ ଥାଏ। ସେଇପାଇଁ ଆମେ ଯେଉଁ ଗାଁରେ ସାହିର ମୁରବୀ ଅଛନ୍ତି ସମସ୍ତଙ୍କ ସାଙ୍ଗରେ ମିଟିଂ କରିକି ସେମାନଙ୍କୁ ସମସ୍ତଙ୍କୁ ସେନ୍ସିଟାଇଜ କରାଯାଇଛି, ଯେକୌଣସି ସାହାଯ୍ୟ ଦରକାର ପଡ଼ିଲେ ସେମାନେ ଆମକୁ କଣ୍ଟାକ୍ଟ କରିପାରିବେ।
1: ଯଦି କୌଣସି ବ୍ୟକ୍ତି ଏଠି ହଜିଯାଆନ୍ତି, ସୂଚନା କେନ୍ଦ୍ର ଗୁଡ଼ିକ ଅଛି, ସେଇ ଯେଉଁ ସୂଚନା କେନ୍ଦ୍ର କେଉଁ କେଉଁ ଜାଗାରେ ସବୁ କେତୋଟି ବ୍ୟବସ୍ଥା କରାଯାଇଛି ଏବଂ ତାକୁ କେମିତି ବ୍ୟବହାର କରିପାରିବେ ଯେଉଁମାନେ ଶ୍ରଦ୍ଧାଳୁ ଆସୁଛନ୍ତି, ସେ ସମ୍ପର୍କରେ ଟିକେ ସୂଚନା ଦିଅ।
0: ଆମର ଏଡ୍ ପୋଷ୍ଟ ପାଖାପାଖି ଯଦି ସାରା ଜିଲ୍ଲାରେ ଆମେ ଦେଖିବା 90 ଲୋକେସନରେ ଏଡ୍ ପୋଷ୍ଟ କରାଯାଉଛି, ସେଠି VHF କମ୍ୟୁନିକେସନ ଆମର ଥାଏ। ତ ଯଦି ବି କୌଣସି ଲୋକ ହଜିଯାଉଛି, କାହାକୁ କୌଣସି ପ୍ରକାରର ଅସୁବିଧା ହେଉଛି, ଇମିଡିଏଟଲି VHF କମ୍ୟୁନିକେସନ ଚ୍ୟାନେଲରେ ସାରା ଜିଲ୍ଲାରେ ଇନଫର୍ମେସନ ସ୍ପ୍ରେଡ୍ କରାଯାଇପାରିବ। ଆଉ ସମସ୍ତ ଯେଉଁ ଅଫିସର ଅଛନ୍ତି ଏଡ୍ ପୋଷ୍ଟରେ ସମସ୍ତଙ୍କର ଏହାକୁ ନେଇକି ପ୍ରପର ବ୍ରିଫିଂ ଆଣ୍ଡ ସେନ୍ସିଟାଇଜେସନ ବି କରାଯାଉଛି।
1: ଏହି ସମୟରେ ବହୁତ ଗୁଡ଼ିଏ ଯେହେତୁ ସମସ୍ତେ ସୋସିଆଲ ମିଡ଼ିଆ ବା ଇଣ୍ଟରନେଟ୍ର ବ୍ୟବହାର କରୁଛନ୍ତି ମୋବାଇଲ୍ର, ସାଇବର ଠକମାନେ ଏ ସମୟରେ ମାତିବାର ବହୁତ ସମ୍ଭାବନା ଅଛି, ସେମାନଙ୍କୁ ଟ୍ୟାକେଲ କରିବା ପାଇଁ କ'ଣ ସବୁ ବ୍ୟବସ୍ଥା ସ୍ପେଶାଲି କରାଯାଇଛି?
0: ପୁରୀ ପୋଲିସର ସାଇବର ୱିଙ୍ଗ ସବୁବେଳେ ଆକ୍ଟିଭଲି କାମ କରୁଛି। ଯେହେତୁ ଆମର ବର୍ଷେ ସାରା ପର୍ଯ୍ୟଟକମାନେ ଆସୁଛନ୍ତି, ହୋଟେଲରେ ସେମାନେ ରହୁଛନ୍ତି, ବେଳେବେଳେ ସେମାନେ ଠକାମିର ଶିକାର ହେଉଛନ୍ତି, ତ ଆମର ସାଇବର ସେଲ୍ ଯେଉଁ ଅଛି ଏ ପ୍ରକାରର ସବୁ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସକ୍ଷମ ଅଛି। ଆଉ ଏହା ସହିତ ଆମେ ଷ୍ଟେଟ୍ ପୋଲିସ କ୍ରାଇମ୍ ବ୍ରାଞ୍ଚର ଯେଉଁ ସାଇବର ୱିଙ୍ଗ ଅଛି ସେମାନଙ୍କ ସାଙ୍ଗରେ ମିଶିକି ଗୋଟେ ଡ୍ରାଇଭ ଆମେ କଣ୍ଟିନ୍ୟୁ କରୁଛୁ। ସେଇ ଡ୍ରାଇଭରେ ଏପର୍ଯ୍ୟନ୍ତ ପାଖାପାଖି 100 ୱେବସାଇଟ୍ ଯେଉଁ କି ଫେକ୍ ୱେବସାଇଟ୍ ସେଟାକୁ ଚିହ୍ନଟ କରାହେଇଛି, ତାକୁ ହଟା ହେଇଛି ଇଣ୍ଟରନେଟ୍ରୁ। ଆମର ଗୋଟେ ଡ୍ରିଲ୍ କରାହେଇଥିଲା, ଯେତେ ବି ଇମ୍ପୋର୍ଟାଣ୍ଟ ହୋଟେଲ୍ସ ଅଛନ୍ତି ସେମାନଙ୍କର ଆମେ ଯେଉଁ ଅଥରାଇଜଡ୍ ଆଉ ସେମାନଙ୍କର ଯେଉଁ ରିଏଲ୍ ଇମେଲ୍ ID ଓ ଫୋନ୍ ନମ୍ବର ଆମେ କଲେକ୍ସନ୍ କରିଥିଲୁ। ତାପରେ ଆମେ ଯେତେ ବି ଜାଗାରେ ସେମାନଙ୍କ ନାଁରେ ଆଡ଼ଭର୍ଟିଜମେଣ୍ଟ ଆଉ କିଛି ହେଉଛି, ସାଇବର ପେଟ୍ରୋଲିଂ କରିକି ଆମେ ସବୁ ଫେକ୍ ଆଡ଼ଭର୍ଟିଜମେଣ୍ଟସ୍ ଅଛି ସେଟାକୁ ବାହାର କରିକି ତାକୁ ଡିଆକ୍ଟିଭେଟ୍ କରାହେଇଛି। ସାଇବର ଆମର ଯେଉଁ ଷ୍ଟେଟ୍ ପୋଲିସ କ୍ରାଇମ୍ ବ୍ରାଞ୍ଚ ଆଉ ପୁରୀ ପୋଲିସ ମିଶିକି ଆହୁରି ଅଧିକ ସେନ୍ସିଟାଇଜ କରିବା ପାଇଁ ଗୋଟେ ସାଇବର ରଥର ମଧ୍ୟ ଏ ବର୍ଷ ପ୍ଲାନିଂ କରାହଉଛି, ସେଟା ଏଇ ସମୟରେ ଆକ୍ଟିଭଲି ଆୱେରନେସ୍ କରିବା ପାଇଁ ସେ ବି ସମସ୍ତଙ୍କ ପାଇଁ କାର୍ଯ୍ୟରତ ରହିବ।
1: ଦେଖାଯାଉଛି ଯେତେବେଳେ ପୁରୀକୁ ଏ ସମୟରେ ଭିଡ଼ ପ୍ରବଳ ହେଉଛି, ହୋଟେଲ ବା ବିଭିନ୍ନ ପ୍ରକାର ଲଜିଂରେ ସେମାନେ ଟିକେ ଶ୍ରଦ୍ଧାଳୁମାନଙ୍କୁ ଟିକେ ଏକ୍ସପ୍ଲୋଇଟ୍ କରିବା ଆରମ୍ଭ କରନ୍ତି, ଫାଇନାନ୍ସିଆଲି ହେଉ ବା ଅଦରୱାଇଜ, ତ ସେଥିପାଇଁ ପୋଲିସ ପ୍ରଶାସନ ସେମାନଙ୍କୁ କିଭଳି ଭାବରେ ଟ୍ୟାକେଲ କରିବା ପାଇଁ ପ୍ରସ୍ତୁତ କରିଛି?
0: ଏ ବାବଦରେ ଆମର ମିଟିଂ କରାଯାଏ, ଯେତେ ବି ଆମର ହୋଟେଲିୟର୍ସ ଅଛନ୍ତି, ହୋଟେଲ ଆସୋସିଏସନ ଆଉ ସମସ୍ତ ହୋଟେଲିୟର୍ସକୁ ଡାକିକି ଆମ ତରଫରୁ ମିଟିଂ କରାଯାଏ ଆଉ ସମସ୍ତଙ୍କୁ ଆମ ତରଫରୁ ନିର୍ଦ୍ଦେଶ ଦିଆଯାଉଛି କି କୌଣସି ବି ସିଚୁଏସନ୍ରେ ଏ ପ୍ରକାରର ଆକ୍ଟିଭିଟି ଯେଉଁ କି ଭକ୍ତ ଶ୍ରଦ୍ଧାଳୁମାନଙ୍କର ହିତ ବିରୁଦ୍ଧରେ ଯାଉଛି ସେଟାକୁ ଆଭଏଡ୍ କରିବା କଥା। ଆଉ ଜିଲ୍ଲା ପ୍ରଶାସନ ମଧ୍ୟ ଯେଉଁ ଭକ୍ତ ଶ୍ରଦ୍ଧାଳୁମାନେ ଆସୁଛନ୍ତି ସେମାନଙ୍କ ପାଇଁ ପଦକ୍ଷେପ ନେଉଛନ୍ତି।
1: ପୁରୀର ଗୋଟେ ଆକର୍ଷଣ ହେଉଛି ଆମର ଗୋଲ୍ଡେନ୍ ବିଚ୍, ତେବେ ଏଇ ଯେଉଁ ବିଚେସ୍ରେ ଗାଧେଇବା ଏବଂ ସେହିସବୁ ବିଚ୍ ମାଧ୍ୟମରେ ମଧ୍ୟ ଅନୁପ୍ରବେଶ ହେବାର ବି ସମ୍ଭାବନା ରହିଥାଇପାରେ, ସେଥିପାଇଁ କିଛି ସ୍ପେଶାଲ ରଥଯାତ୍ରା ପାଇଁ ପ୍ରସ୍ତୁତି ହେଇଛି ଏଥର କି?
0: ପୁରୀ ବିଚ୍ରେ ରଥଯାତ୍ରା ସମୟରେ ଆମେ ଦେଖୁଛୁ କି ଲକ୍ଷ ଲକ୍ଷ ସଂଖ୍ୟାରେ ଯେଉଁ ଭକ୍ତ ଆସୁଛନ୍ତି ସେମାନେ ବିଚ୍କୁ ବି ଯାଉଛନ୍ତି, ଆଉ ସେଠି ବି ବହୁତ ଅଧିକ କ୍ରାଉଡିଂ ହେଉଛି, ସଂଖ୍ୟା ଭକ୍ତମାନଙ୍କର ପର୍ଯ୍ୟଟକମାନଙ୍କର ବହୁତ ବୃଦ୍ଧି ହେଇଯାଉଛି। ଆଉ ତାକୁ ଆଖି ରଖିକି ଆମ ତରଫରୁ ସ୍ପେଶାଲ ଆରେଞ୍ଜମେଣ୍ଟ ବିଚ୍ରେ ମଧ୍ୟ ଦିଆହେଉଛି। ପୁରୀ ବିଚ୍ରେ ଆମର ଯେଉଁ ଲାଇଫ୍ ଗାର୍ଡ ଅଛନ୍ତି ସେମାନଙ୍କର ଡିପ୍ଲୟମେଣ୍ଟ କରାହେଉଛି, ଆଉ ପୋଲିସର ମଧ୍ୟ ସେଠି ୱାଚ୍ ଟାୱାର ଓ ଡିପ୍ଲୟମେଣ୍ଟ ରହୁଛି। ପରନ୍ତୁ ଯେହେତୁ ଭିଡ଼ ବହୁତ ଅଧିକ ରହୁଛି ସେଟା ସବୁବେଳେ ଆମ ପାଇଁ ଗୋଟେ ଚ୍ୟାଲେଞ୍ଜ ରହୁଛି।
1: ତେବେ ସଭା ଶେଷରେ ଆପଣ ମହାପ୍ରଭୁ ଜଗନ୍ନାଥଙ୍କର ଆଶିଷ ତା ସହିତ ଶ୍ରଦ୍ଧାଳୁମାନଙ୍କର ସହିତ ସୁସମ୍ପର୍କ ନେଇ କିଭଳି ଭାବରେ ଏଥର ରଥଯାତ୍ରାର ସଫଳତା ପାଇଁ ଆପଣ କାମନା କରୁଛନ୍ତି?
0: ଯାହା ଆପଣ କହିଲେ ସେଟା ମହାପ୍ରଭୁଙ୍କର ବିନା ଆଶୀର୍ବାଦ କୌଣସି କାମ ହେଇପାରିବନି, ଆଉ ରଥଯାତ୍ରା ମହାପ୍ରଭୁଙ୍କ ଆଶୀର୍ବାଦରେ ହିଁ ହୁଏ। ଆଉ ଆମେ ପ୍ରସ୍ତୁତି କରୁଛୁ, ଯେତେ ବି ଭକ୍ତ ଅଛନ୍ତି ସେମାନଙ୍କର ସାହାଯ୍ୟ ରହିଲେ ହିଁ ଆଉ ମହାପ୍ରଭୁଙ୍କର ଆଶୀର୍ବାଦ ରହିଲେ ହିଁ ଏଟା ସଫଳ ହେଇପାରିବ। ସମସ୍ତଙ୍କୁ ଖାଲି ମୋର ରିକ୍ୱେଷ୍ଟ ରହିବ କି ଜରୁରୀ ଆମ ତରଫରୁ ଯାହା ଯାହା ଇନଫର୍ମେସନ୍ ଦିଆଯାଉଛି ତାକୁ ଭଲ ଭାବରେ ପଢ଼ନ୍ତୁ।

0: ଆପଣଙ୍କ ବ୍ୟସ୍ତତା ମଧ୍ୟରୁ ସମୟ ଦେଇ ଆକାଶବାଣୀର ଶ୍ରୋତାମାନଙ୍କ ସହ ଏହି ମୂଲ୍ୟବାନ ସୂଚନା ବାଣ୍ଟିଥିବାରୁ ଆମେ ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଚଳିତ ବର୍ଷର ରଥଯାତ୍ରା ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁସଂଗଠିତ ଭାବେ ସମ୍ପନ୍ନ ହେଉ, ଏହା ହିଁ ଆମର ପ୍ରାର୍ଥନା। ନମସ୍କାର।
1: ଜୟ ଜଗନ୍ନାଥ।
2: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା 2024 ପାଇଁ ପୋଲିସ ବିଭାଗର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣିଲେ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂହଙ୍କ ସହିତ ବିଶେଷ ଆଲୋଚନା। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ଦିଲୀପ କୁମାର ନାୟକ।
3: ଶୁଣିଲେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା 2026 ପାଇଁ ପୁରୀ ପୋଲିସ ଦ୍ୱାରା କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ପୁରୀର ପୋଲିସ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂହଙ୍କ ସହ ଏକ ସାକ୍ଷାତକାର ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଯୁଗଳକଣ୍ଠରେ ସଜାଇଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନିକ। ଚଳଚ୍ଚିତ୍ରଟି ହେଉଛି ଧୁଣ୍ଡ।

ସମୟ ଚକ୍ରର କରାଳ ଗତିରେ ବହି ଚାଲିଅଛି ଏ ଜୀବନ। କେବେ ଆସିଥାଏ ନିଧାଗର ତେଜ, କେବେ ଶରତ ଶୀତର ଚୁମ୍ବନ। ଗ୍ରୀଷ୍ମକାଳେ ସୂର୍ଯ୍ୟ ବିରକ୍ତ ଲାଗନ୍ତି, ଧିତ୍କାର କରନ୍ତି ସଭିଏଁ, ହେଲେ ସେଇର

ବିତେଜ ଆଦରି ନିଅନ୍ତି, ଆସିଲେ ଶୀତର ପ୍ରଭାବ ସଭିଏଁ। ଗ୍ରୀଷ୍ମ ପତ୍ର ଝଡ଼ା ଦୁଃଖ ଦିଏ ନାହିଁ, ଜୀବନର ଏହି ରୀତି। ବସନ୍ତେ ସେ ବୃକ୍ଷ ପୁଷ୍ପବନ୍ତ ହୁଏ, ଦୁଃଖ ପରେ ସୁଖ ଗତି। ଶ୍ରୋତା ବନ୍ଧୁ, ମଣିଷ ଜୀବନ ଋତୁଚକ୍ର ପରି ପରିବର୍ତ୍ତନଶୀଳ। କେବେ ଏ ଜୀବନ ଗ୍ରୀଷ୍ମର ରୌଦ୍ରତାପରେ ଅତିଷ୍ଠ ହୋଇଉଠେ, ତ ପୁଣି କେବେ ଶ୍ରାବଣର ଧରାବାରିସି ଅତିଷ୍ଠ ମନର ସେହି ଟାଙ୍ଗରା ଭୂଇଁକୁ ଛୁଇଁ ଶୀତଳ ସ୍ପର୍ଶର ଅନୁଭବ କରାଏ। ପ୍ରକୃତି

ନୂତନ ଅଧ୍ୟାୟକୁ। ଶ୍ରୋତାବନ୍ଧୁ, ପ୍ରକୃତି ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଏକ ଅନୁଭବ। ସବୁଜ ଜଙ୍ଗଲ, କୁଳୁକୁଳୁ ନାଦ କରି ବହିଯାଉଥିବା ନଦୀ, ସୁନୀଳ ଆକାଶ, ପକ୍ଷୀଙ୍କ କାକଳି, ପୁଣି ଶୀତଳ ପବନ, ତ ବର୍ଷା ଭିଜା ମାଟିର ସୁଗନ୍ଧ, ଏସବୁ ମିଶିକରି ଗଢ଼ି ଉଠିଛି ଆମ ସୁନ୍ଦର ପ୍ରକୃତି। କିନ୍ତୁ ଆଜି ସେହି ପ୍ରକୃତି ଯେପରି ନିରବ ହୋଇପଡ଼ିଛି, ସକାଳୁ ସୂର୍ଯ୍ୟଙ୍କର ତୀବ୍ର କିରଣ, ଦିନବେଳେ ବହୁଥିବା ସେ ଜଳନ୍ତା ପବନ, ଏପରିକି ରାତିରେ ମଧ୍ୟ ଅନୁଭବ ହେଉଥିବା ସେ ଉଷ୍ମତା, ଶ୍ରୋତାବନ୍ଧୁ ଏସବୁ ହେଉଛି ହିଟ୍ୱେଭ୍ର ପ୍ରଭାବ। ତେବେ ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଏହି ତାପ ପ୍ରବାହର ତୀବ୍ରତା ତଥା ଅବଧି ଦେଶର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବଢ଼ିବାକୁ ଲାଗିଛି, ଯାହାଦ୍ୱାରା ଏହି ଉଚ୍ଚ ତାପମାତ୍ରା ସ୍ୱାସ୍ଥ୍ୟ, କୃଷି ଓ ଜଳ ସମ୍ପଦ ଉପରେ ଗୁରୁତର ପ୍ରଭାବ ପକାଉଅଛି। ଶ୍ରୋତାବନ୍ଧୁ, ଆମ କାର୍ଯ୍ୟକ୍ରମ ହିଲୋଳ ହେଉଛି ଆମ ଶ୍ରୋତାଙ୍କ ମନପସନ୍ଦର ଗୀତର କାର୍ଯ୍ୟକ୍ରମ, ଯାହା ଆପଣମାନେ ଶୁଣୁଛନ୍ତି 103.4 FM ଦ୍ୱାରା ପ୍ରସାରଣ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ। ତେବେ କାର୍ଯ୍ୟକ୍ରମରେ କଥା ତ ଆଗକୁ ଜାରି ରହିବ, ହେଲେ ସମୟ ବର୍ତ୍ତମାନ ଆଜିର ଅଧ୍ୟାୟକୁ ଆରମ୍ଭ କରିବା ଆମ ପ୍ରିୟ ଶ୍ରୋତାଙ୍କ ଅନୁରୋଧର ପ୍ରଥମ ଗୀତଟିକୁ ଶୁଣି। ଗୀତଟିକୁ ଅନୁରୋଧ କରିଛନ୍ତି ବିଶ୍ୱନାଥ ନଗର ଥାନପତି ଲେନ୍ରୁ ଦୀପକ କୁମାର ପାତ୍ର ମହୋଦୟ। ତାଙ୍କ ଅନୁରୋଧ କରିଥିବା ଗୀତଟି ରହିଛି ବାବୁ ସୁପ୍ରିୟଙ୍କ କଣ୍ଠରେ ହେ ସମୟ ଗୀତଟି।

ଷ୍ଟ୍ରୋକ୍, ଡିହାଇଡ୍ରେସନ୍, ମୁଣ୍ଡ ବୁଲାଇବା, କ୍ଳାନ୍ତ ଅନୁଭବ ହେବା ଭଳି ଘଟଣା ଦିନକୁ ଦିନ ବଢ଼ିବାକୁ ଲାଗିଛି। ଶ୍ରୋତାବନ୍ଧୁ, ବିଶେଷ କରି ଶିଶୁ, ବୟସ୍କ ଓ ବାହାରେ କାମ କରୁଥିବା ଶ୍ରମିକମାନେ ଏହାଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏସବୁର କାରଣ କ'ଣ? ଶ୍ରୋତାବନ୍ଧୁ, ମୋ ମତରେ ଜଙ୍ଗଲ ନଷ୍ଟ ହେବା, ଅତ୍ୟଧିକ ପ୍ରଦୂଷଣ, ଅନିୟନ୍ତ୍ରିତ ସହରୀକରଣ, ପ୍ରାକୃତିକ ଜଳାଶୟଗୁଡ଼ିକ କ୍ଷତିଗ୍ରସ୍ତ ହେବା ଦ୍ୱାରା ତଥା ଜଳବାୟୁରେ ପରିବର୍ତ୍ତନ ଦେଖାଯିବା, ଏସବୁ ହେଉଛି ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ। ହଁ ଶ୍ରୋତାବନ୍ଧୁ, ପ୍ରକୃତି ଓ ମଣିଷ ଅଙ୍ଗାଙ୍ଗୀ ରୂପେ ଜଡ଼ିତ। ତେବେ ପ୍ରକୃତି ଓ ଆମ ମଧ୍ୟରେ ଥିବା ସେହି ସନ୍ତୁଳନ ଭାଙ୍ଗିବାର ପରିଣାମ ହେଉଛି ଆଜିର ଏହି ବର୍ଦ୍ଧିତ ତାପମାତ୍ରା। ଶ୍ରୋତାବନ୍ଧୁ, ସମୟର ସ୍ରୋତ ତ ପଛକୁ ଫେରିପାରିବ ନାହିଁ, ହେଲେ ଅତୀତରେ ଆମ ଦ୍ୱାରା ହୋଇଯାଇଥିବା ଏହି ଅପୂରଣୀୟ କ୍ଷତିକୁ ସୁଧାରିବା ପାଇଁ ଆମର ମଧ୍ୟ କିଛିଟା କର୍ତ୍ତବ୍ୟ ରହିଛି। ଏଇ ଯେପରିକି ଆଜିର ପରିସ୍ଥିତିରେ ଅତ୍ୟଧିକ ଖରାବେଳେ କିଛି ଜରୁରୀ କାମ ନଥିଲେ ବାହାରକୁ ବାହାରନ୍ତୁ ନାହିଁ, ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ, ଏହି ଖରାଦିନେ ସୂତା ତିଆରି ହାଲୁକା ପୋଷାକ ପରିଧାନ କରନ୍ତୁ, ଯଥା ସମ୍ଭବ ବିପୁଳ ପରିମାଣରେ ଗଛ ଲଗାଇବା ସହିତ ଅନ୍ୟମାନଙ୍କୁ ଗଛ କାଟିବାରୁ ନିବୃତ ରଖନ୍ତୁ, ଜଳ ଅପଚୟ ରୋକିବା ସହିତ ବର୍ଷା ଜଳର ସଂରକ୍ଷଣ କରନ୍ତୁ। ଆଉ ଶ୍ରୋତାବନ୍ଧୁ, ଘର ଆଗରେ ପକ୍ଷୀ ଓ ପଶୁମାନଙ୍କ ପାଇଁ ପାଣି ପାତ୍ରଟିଏ ମନେକି ରଖନ୍ତୁ। ତେବେ ମନେ ରଖନ୍ତୁ, ପ୍ରକୃତି ଆମର ଆବଶ୍ୟକତା ପୂରଣ କରିପାରିବ, କିନ୍ତୁ ଆମର ଲୋଭ ନୁହେଁ। ଆଜି ଆମେ ଗୋଟିଏ ଗଛ ଲଗାଇବାର ଅର୍ଥ ହେଉଛି ଆମ ଆଗାମୀ ଭବିଷ୍ୟତ ପାଇଁ ଶୀତଳ ଛାୟାଟିଏ ପ୍ରସ୍ତୁତ କରିବା। ଗୋଟିଏ ବୁନ୍ଦା ଜଳ ବଞ୍ଚାଇବାର ଅର୍ଥ ହେଉଛି ଭବିଷ୍ୟତର ଜୀବନକୁ ସୁରକ୍ଷିତ ରଖିବା। ତେବେ ଚାଲନ୍ତୁ ପ୍ରତିଜ୍ଞା କରିବା, ପ୍ରକୃତିକୁ ଭଲ ପାଇବା, ଜଳକୁ ସଞ୍ଚୟ କରିବା, ଗଛ ଲଗାଇବା ଏବଂ ତାପ ପ୍ରବାହରୁ ନିଜକୁ ଓ ନିଜ ସମାଜକୁ ସୁରକ୍ଷିତ ରଖିବା। ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ହିଲୋଳ କାର୍ଯ୍ୟକ୍ରମ, ପ୍ରସାରଣ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଚାଲନ୍ତୁ ଏକ ଛୋଟ ବିରତି ନେଇ ବର୍ତ୍ତମାନ ଶୁଣିନେବା ଆମ ଶ୍ରୋତାଙ୍କ ଅନୁରୋଧର ପରବର୍ତ୍ତୀ ଗୀତଟିକୁ। ଗୀତଟିକୁ ଅନୁରୋଧ କରିଛନ୍ତି ମଙ୍ଗଳାବାଗ କଟକରୁ ସମୀକ୍ଷା ଦାସ। ତାଙ୍କ ଅନୁରୋଧର ଗୀତଟି ରହିଛି ସର୍ଫରୋସ୍, ହିନ୍ଦୀ କଥାଚିତ୍ରରୁ ଜଗଜିତ୍ ସିଂଙ୍କ କଣ୍ଠରେ।

ମାତ୍ରା ହ୍ରାସ ପାଉଅଛି। ଶ୍ରୋତାବନ୍ଧୁ, ଏଣୁ ଏଲିନୋ ଆମକୁ ମନେ ପକାଇ ଦେଉଛି ଯେ ପୃଥିବୀର ପାଣିପାଗ ବ୍ୟବସ୍ଥା କେତେ ଯେ ସୂକ୍ଷ୍ମ ଓ ସମ୍ବେଦନଶୀଳ। ସମୁଦ୍ରର ତାପମାତ୍ରା ବଢ଼ିଲେ ତାହାର ପ୍ରଭାବ ହଜାର ହଜାର କିଲୋମିଟର ଦୂରରେ ଥିବା ଆମ ଗାଁ ଓ ସହରରେ ମଧ୍ୟ ଦେଖିବାକୁ ମିଳୁଛି। ତେଣୁ ପ୍ରକୃତି ସହିତ ସନ୍ତୁଳନ ରକ୍ଷା କରିବା ହିଁ ଆଜିର ସମୟରେ ଆମର ସବୁଠାରୁ ବଡ଼ ଆବଶ୍ୟକତା। ତେବେ ଶ୍ରୋତା ବନ୍ଧୁ, ଆସନ୍ତୁ ଆମେ ସଭିଏଁ ମିଶିକରି ଗଛ ଲଗାଇବା, ଜଳ ସଞ୍ଚୟ କରିବା ଓ ପରିବେଶକୁ ସୁରକ୍ଷା କରି ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିବା। କାରଣ ପ୍ରକୃତି ସୁସ୍ଥ ରହିଲେ ମାନବ ଜୀବନ ମଧ୍ୟ ସୁରକ୍ଷିତ ରହିବ। ତେବେ ଏହି ବାର୍ତ୍ତା ସହିତ ଆଜି ତ ସମୟ ହୋଇସାରିଛି, କାର୍ଯ୍ୟକ୍ରମକୁ ଏଇଠାରେ ବିରାମ ଦେବାକୁ ହେବ। ହେଲେ ତା ପୂର୍ବରୁ ଆମ କାର୍ଯ୍ୟକ୍ରମ ହିଲୋଳରେ ସମୟ ବର୍ତ୍ତମାନ ଶୁଣିନବା ଆମ ଶ୍ରୋତାଙ୍କ ଅନୁରୋଧର ଶେଷ ଗୀତଟିକୁ। ଗୀତଟିକୁ ଅନୁରୋଧ କରିଛନ୍ତି ଗୌଡ଼ବାଡ଼ ସାହି ପୁରୀରୁ ଜଗନ୍ନାଥ ବାରିକ। ତାଙ୍କ ଅନୁରୋଧର ଗୀତଟି ରହିଛି ହିନ୍ଦୀ କଥାଚିତ୍ର ଜବୁଇ ମେଟ୍ରୋ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମୁକେଶ। ଚଳଚ୍ଚିତ୍ରଟି ହେଉଛି ଧରତୀ କହେ ପୁକାର କେ।

ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ବର୍ତ୍ତମାନ ଶୁଣନ୍ତୁ ଶ୍ରୀ ଜଗନ୍ନାଥ ଭଜନର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଅରବିନ୍ଦ ମୁଦୁଲି। ଗୀତ ରଚନା କରିଛନ୍ତି ଅଲେଖ ଚନ୍ଦ୍ର ସାମଲ।